ଆକାଶବାଣୀ ରାଉରକେଲା ଆଜି 1948 ଅକ୍ଟୋବର ଆଷାଢ଼ ମାସ 19 ଦିନ ଇଂରାଜୀ ଜୁଲାଇ ମାସ 8 ତାରିଖ ବୁଧବାର 2026 ମସିହା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ମାଙ୍ଗଳିକ।

ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ତନୁଜା ମହାନ୍ତିଙ୍କ କଣ୍ଠରେ ମହେଶ୍ୱର ପଣ୍ଡାଙ୍କ ରଚନାରୁ ଆସନ୍ତୁ ଶୁଣିବା ଏଇ ପରବର୍ତ୍ତୀ ଭଜନ।

ବିଶେଷ ସୂଚନା ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ପ୍ରଦୀପ କୁମାର ପଣ୍ଡାଙ୍କ କଣ୍ଠରେ ନିମାଇ ମହାନ୍ତିଙ୍କ ରଚନାରୁ।

ଶେଷ ହେଲା ବନ୍ଦନା। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରରୁ।

0: ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀରାମ ଚରିତ ମାନସ। ଆଜି ଆପଣମାନେ ଶୁଣିପାରିବେ 218ତମ ଭାଗ।
1: ଏପିସୋଡ୍ ନମ୍ବର 218 218।

ଶେଷ ହେଲା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିଲେ 218ତମ ଭାଗ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇବା 16 ତାରିଖ ହେବାର୍କେ ଥିବା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରକ୍ଷିତ ଆଉ ନିର୍ଭୁଲ ଭାବେ ପରିଚାଳନା କରବାର୍ ଲାଗି ଗଲାକାଲି ରାଜ୍ୟ ପୁଲିସ୍ ମୁଖ୍ୟାଳୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ପୁଲିସ୍ର ବରିଷ୍ଠ ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ, ସୀମା ସୁରକ୍ଷା ବଳ, ରେଲ ସୁରକ୍ଷା ବଳ, ଭାରତୀୟ ତଟରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ସୁରକ୍ଷା ରଣନୀତି ବାବଦେ ସମୀକ୍ଷା କରିଥିଲେ। ବୈଠକଟି ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହିତ ଜଲ ସ୍ଥଳ ଆଉ ଆକାଶମାର୍ଗନୁ ନଜର ରଖବାର, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଆଉ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ବାବଦେ ସମୀକ୍ଷା କରାଯାଇଥିଲା। ସାରା ପୃଥିବୀର ସଂସ୍କୃତ ଭାଷାର ଗୁରୁତ୍ୱ ଓ ଭାରତୀୟ ଜ୍ଞାନ ପରମ୍ପରାଥି ତାର ଅବଦାନ ବାବଦେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46 ନମ୍ବର ସ୍ଥାପନା ଦିବସ ସମାରୋହଟି ଯୋଗ ଦେଇକରି କୁଳାଧିପତି ଓ ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସବୁ ଭାଷାର ଜନନୀ ବୋଲି କହିଛନ୍। ଏ ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀ ବିହାର ଭାରତୀ ଆଉ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହିକେ ରାଜ୍ୟପାଳ ଉନ୍ମୋଚନ କରିଛନ୍। ଭିନ୍ ଭିନ୍ ବିଭାଗନ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ଦିଆଯାଇଛି। ରାଜ୍ୟ ଜମି କିଣାବିକା ନଗଦ ବିହୀନ ହେବା ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଜମି ପଞ୍ଜୀକରଣ କାର୍ଯ୍ୟାଳୟକେ ଦଲାଲମୁକ୍ତ କରିବାର ଲାଗି ଏନ୍ତା ନିଷ୍ପତ୍ତି ନିଆଯାଇଛି। ଅନ୍ଲାଇନ୍ ପଞ୍ଜୀକରଣ ହେବାର ଲାଗି ସାଧାରଣ ଲୋକଙ୍କୁ ବାର ବାର କାର୍ଯ୍ୟାଳୟକେ ଆସବାର୍କେ ନାଇଁ ପଡ଼େ। ପଞ୍ଜୀକରଣ ଉତ୍ରୁ ଦଲିଲ ଭିଲ୍ ଅନ୍ଲାଇନ୍ଥି ମିଲ୍ବା। ଏ ବାବଦେ ରାଜସ୍ୱ ବିଭାଗ ତରଫୁ ଖୁବ୍ ଜଲ୍ଦି ମାର୍ଗଦର୍ଶିକା ଜାରି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
1: ଜମିଜମା ବିକ୍ରି କାର୍ଯ୍ୟାଳୟ ସବୁ ଆମର ଅଛି, ଯାହାକୁ ଆମେ ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ। ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କେସ୍ ଟ୍ରାନ୍ଜାକ୍ସନ ହେଇଥାଏ, ବାକିଟା ସବୁ ଅନ୍ଲାଇନ୍ରେ ପ୍ରଦାନ କରାହେଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣାବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କେସ୍ଲେସ୍ କରିବୁ, ଗୋଟିଏ ପଇସା ମଧ୍ୟ କେସ୍ ଟ୍ରାନ୍ଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି କିଣାବିକା ହେଉଥିବା ଦପ୍ତର ସବୁକୁ ଦୁର୍ନୀତିମୁକ୍ତ କରିବା ପାଇଁ ଏଭଳିଆ ପଦକ୍ଷେପ ନିଆହେଇଛି।
0: ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଭୁବନେଶ୍ୱର ନୂଆ ରାଜସ୍ୱ ଭବନ ତିଆର ହେବା, 10 ତାଲା କୋଠା ତିଆରି କରାଯିବାର ସହିତ ଏଥିଲାଗି 600 କୋଟି ଟଙ୍କା ଖର୍ଚ୍ଚ କରାଯିବା, ଗୋଟିଏ ଭବନର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଆଉ ଓଡ୍ରାଫ୍ ବାଗି ସବୁ ବିଭାଗ କାମ କରିବା ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ସରକାରଙ୍କ ତରଫୁ ସିମେଣ୍ଟ ଆଉ ଇସ୍ପାତର ଦାମ ଧାରିଜ ବାବଦ ନୂଆ ମାର୍ଗଦର୍ଶିକା ବାହାର କରାଯାଇଛି। ଏତକର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି ଇ ଦାମ ଧାରିଜ କରବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନତି କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପମାନଙ୍କେ ବ୍ୟବହାର ହେବାର୍କେ ଥିବା ସିମେଣ୍ଟ ଓ ଇସ୍ପାତର ଦାମ ଧାରିଜ ଲାଗି ଗୋଟିଏ ବ୍ୟବସ୍ଥା ଲାଗୁ କରାଯିବାର ଲକ୍ଷ୍ୟ ଦେଇ ପଦକ୍ଷେପ ନିଆଯାଇଛି। ଫି 3 ମାସେ ଏହି କମିଟି ବସିକରି ସିମେଣ୍ଟ ଆଉ ଇସ୍ପାତର ଦାମ ଚୂଡ଼ାନ୍ତ କରବେ ବୋଲି ମାର୍ଗଦର୍ଶିକାଥି କୁହାଯାଇଛି। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଆଇବା 11 ତାରିଖନୁ ପୁରୀନୁ ଚାଲ୍ବା ଆଉ କୋରାପୁଟନୁ ଇ ଟ୍ରେନ୍ ଆଇବା 12 ତାରିଖନୁ ଚାଲ୍ବା ବୋଲି ରେଲବାଇ ତରଫୁ ସୂଚନା ଦିଆଯାଇଛି। ହପ୍ତାକ 3 ଦିନ ଚାଲ୍ବାର୍କେ ଥିବା ଇ ଟ୍ରେନ୍ ପୁରୀନୁ ଫି ସୋମବାର, ଗୁରୁବାର ଆଉ ଶନିବାର ଆଉ କୋରାପୁଟନୁ ପୁରୀକେ ଫି ମଙ୍ଗଳବାର, ଶୁକ୍ରବାର ଆଉ ରବିବାର ଦିନ ଚାଲ୍ବା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ସୁଶାସନକେ ସବୁନୁ ଅତ୍କା ପ୍ରାଥମିକତା ଦେବାର ସହିତ ତହସିଲ କାର୍ଯ୍ୟାଳୟ ଲୋକକୁ ସହଜ, ସ୍ୱଚ୍ଛ ଆଉ ଠିକ୍ ସମୟଥି ସେବା ଯୋଗାଇ ଦେବାର୍କେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତାର ସହିତ ହପ୍ତାକେ ଅତି କମ୍ଥି 2 ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିକରି ସେବା ବ୍ୟବସ୍ଥା ତଦାରଖ କରବାର୍କେ ଉପଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ 2026-27 ଲାଗି ବିଜ୍ଞ

0: ବିଜ୍ଞପ୍ତି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କର ଅଲଗା ବିଭାଗ ଥି ପିଏଚ୍ଡି ପାଠ୍ୟକ୍ରମ ଥି ପଞ୍ଜିକୃତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ ଥି ଏଥିଲାଗି ଆବେଦନ କରିପାରିବେ। ଗଲାକାଲିଠାନୁ ଆଇବ 30 ତାରିଖ ଅଧରାତି ତକ ଆବେଦନ କରିବାର ସମୟ ଧାରିଜ କରାଯାଇଛି। ପାଣିପାଗ ରାଜ୍ୟ ଲଗାୟତ ବର୍ଷା ସ୍ଥିତି ଉତରୁ ଭିନ୍ ଭିନ୍ ଜାଗାନ ବର୍ଷା ଟିକେ କମିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆବ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଇତାର ସହିତ କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୁକାଗଟି ସାଙ୍ଗେ ବର୍ଷା ହୋଇପାରେ ବୋଲି କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ସେଡ଼େ ରାଜ୍ୟ ବନ୍ୟା ସ୍ଥିତି ନାଇନ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ବନ୍ୟା ସ୍ଥିତିର ସମୀକ୍ଷା କରିକିରି ରାଜ୍ୟ ସରକାର ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରବାରକେ ପ୍ରସ୍ତୁତ ଅଛନ୍ ବୋଲି ସୂଚନା ଦେଇଛନ୍। ଆଜି ସକାଳର 6 ବଜେ ତକ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 610.65 ଫୁଟ ରହିଛି। ଆବାକାଲି ସକାଳ ବେଳା ଜଳଭଣ୍ଡାରନୁ ଇ ବଛରର ପହଲା ବୟଡ଼ ପାଇଁ ଛଡ଼ାଯିବ। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର।
1: माननीय श्री नरेंद्र मोदी भारत की जनता से करेंगे मन की बात आकाशवाणी के सभी केंद्र इसे प्रसारित करेंगे।
2: मेरे मन की बात आपके कारण सच्चे अर्थ में आपके मन की बात बन गई है। आपकी बातें सुनता हूँ, आपके लिए सोचता हूँ, आपके सुझाव देखता हूँ, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुँचती है। बोलता मैं हूँ लेकिन बात आपकी होती है।
3: याद रखिएगा रविवार सुबह 11 बजे मन की बात।

ସନ୍ଧ୍ୟା 6:10 କଣ୍ଠଶିଳ୍ପୀ ହେଲେ ଜ୍ୟୋତିଲକ୍ଷ୍ମୀ ମହାରଣା ଏବଂ ପ୍ରେମନାଥ ବାରିକ। ଜିଲ୍ଲା ହଲଚଲ କ୍ରମରେ ଆଜି ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ। ରାତି 7:25, ରାତି 7:30 ଖେତ ଖମାର। ସିନେ ସଙ୍ଗୀତର ସମୟ ରହିଛି ରାତି 8, ରାତି 10 ଖେଳ ପତ୍ରିକା। ଶାସ୍ତ୍ରୀୟ ସଙ୍ଗୀତର ସମୟ ରହିଛି ରାତି 10:30। ଆଜି ଏଥିରେ ଆପଣମାନେ ଶୁଣିପାରିବେ ସନ୍ତୁର ବାଦନ ପଣ୍ଡିତ ଶିବକୁମାର ଶର୍ମାଙ୍କ ଠାରୁ, ରାଗ ମିଶ୍ର ଶ୍ରୀବଞ୍ଜନୀ। ଏଇ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ପୂର୍ବାଞ୍ଚଳ ପରିଷଦ ସ୍ଥାୟୀ କମିଟିର ପଞ୍ଚଦଶତମ ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ତଃରାଜ୍ୟ ସମନ୍ୱୟକୁ ସୁଦୃଢ଼ କରିବା, ବିଭିନ୍ନ ପ୍ରସଙ୍ଗର ସମାଧାନକୁ ତ୍ୱରାନ୍ୱିତ କରିବା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ତଥା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଡାକ୍ତରମାନଙ୍କର ଦାବି ପୂରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପାଞ୍ଚଜଣିଆ କମିଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ସଚିବ କମିଟିର ଅଧ୍ୟକ୍ଷ ଅଛନ୍ତି। ଆସନ୍ତା 22 ତାରିଖରେ କମିଟି ସହ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଓମ୍ସାର ପ୍ରଥମ ବୈଠକ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। 10 ଦଫା ଦାବି ନେଇ ଜୁଲାଇ 1ରୁ ଡାକ୍ତରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ ଏବଂ 4 ତାରିଖରେ ସରକାର ଓମ୍ସା ସହିତ ଆଲୋଚନା କରିଥିଲେ। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ୍ ସାର୍ଟିଫିକେଟ୍ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ

0: ସେମାନଙ୍କର ରୋଲ୍ ନମ୍ବର ବ୍ୟବହାର କରି ଡିଜିଟାଲ୍ ସାର୍ଟିଫିକେଟ୍ ବୋର୍ଡ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ସାର୍ଟିଫିକେଟ୍ ପ୍ରଥମ ଥର ପାଇଁ ଦୁଇ ଭାଷାରେ ମୁଦ୍ରଣ କରାଯାଉଥିବାରୁ ସାମାନ୍ୟ ବିଳମ୍ବ ହେଉଛି। ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରେ ନାମ ଲେଖାଇବା ପାଇଁ ଡିଜିଟାଲ୍ ସାର୍ଟିଫିକେଟ୍ର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରସାର ହେଉଥିବା ଶିଶୁ ବାଟିକାରେ ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଖବରକୁ ଅର୍ଥ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। ଅର୍ଥ ବିଭାଗର ସୂଚନା ଅନୁସାରେ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏଭଳି ବିଭ୍ରାନ୍ତ ଅନଧିକୃତ ମନଗଢ଼ା ଖବରରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉହିକେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଗସ୍ତରେ ଯାଇ ଜଗନ୍ନାଥ ସଂସ୍କୃତିର ଆଦିପୀଠ ମହାପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ମନ୍ଦିର ପୂଜକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ଆଇଟିଡିଏ ପକ୍ଷରୁ ଜାଫ୍ରା ଚାଷ ଆରମ୍ଭ ହୋଇଛି। ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାବାଡ଼ା ପଞ୍ଚାୟତର ଘାଟୁକୋଣ୍ଡା, ପପୁଲୁର ପଞ୍ଚାୟତର ସାନ୍ଦେରୀ ଏବଂ କୁର୍ମାନୁର ପଞ୍ଚାୟତର ଆଲୁରୁକୋଟା ଗ୍ରାମରେ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଛି। ଏହି ଅଭିଯାନରେ ପ୍ରାୟ 1000 ହେକ୍ଟର ଜମିରେ 800,000 ଜାଫ୍ରା ଚାରା ରୋପଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ସ୍ୱାଭିମାନ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରି ଜାଫ୍ରା ମଞ୍ଜି ସଂଗ୍ରହ ଓ ବିକ୍ରି ମାଧ୍ୟମରେ ସ୍ଥାନୀୟ ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆସନ୍ତା 11 ତାରିଖରୁ ପୁରୀରୁ ସପ୍ତାହକୁ 3 ଦିନ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଚାଲିବ ଏବଂ 12 ତାରିଖରୁ କୋରାପୁଟରୁ ଟ୍ରେନ୍ଟି ବାହାରିବ। ସୋମବାର, ଗୁରୁବାର ଓ ଶନିବାର ଦିନ ଟ୍ରେନ୍ଟି ସକାଳ 7:00 ପୁରୀରୁ ବାହାରି ରାତି 11:30 କୋରାପୁଟରେ ପହଞ୍ଚିବ। କୋରାପୁଟରୁ ସକାଳ 5:00 ଟ୍ରେନ୍ଟି ପୁରୀ ଅଭିମୁଖେ ଯାତ୍ରା କରି ରାତି 10:20 ପହଞ୍ଚିବ। ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଟ୍ରେନ୍ଟି କୋରାପୁଟରୁ ଯାତ୍ରା କରିବ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଣ୍ଡାରୀ ପୋଖରୀ ବ୍ଲକର ବନ୍ଦଲୋ ଗ୍ରାମ ପଞ୍ଚାୟତରେ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାଇବର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ବ୍ୟାଙ୍କ ଅଧିକାରୀ ପ୍ରମୁଖ ଯୋଗଦେଇ ସଞ୍ଚୟ ଅର୍ଥର ମହତ୍ତ୍ୱ ଜଣାଇବା ସହ ଆର୍ଥିକ ସାକ୍ଷରତା ଏବଂ ସାଇବର ଅପରାଧରୁ ସୁରକ୍ଷିତ ରହିବା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ନବରଙ୍ଗପୁରସ୍ଥିତ ଆର୍ସିଡି ଉଚ୍ଚ ବିଦ୍ୟାଳୟରେ ସ୍ୱନକ୍ଷତ୍ର ଦିବସ 2026 ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ଆଦୃତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ହାଇଦ୍ରାବାଦର ଜିଏମ୍ସି ବାଲଯୋଗୀ ଆଥଲେଟିକ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳିକା ସେଭେନ୍ସ ରଗ୍ବି ଚମ୍ପିୟନ୍ସିପ୍ରେ ଓଡ଼ିଶା ଚମ୍ପିୟନ୍ ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ରେ ମହାରାଷ୍ଟ୍ରକୁ 15-0 ହରାଇ ଓଡ଼ିଶା ବାଳିକା ଦଳ ଟାଇଟଲ୍ ହାସଲ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଯକ୍ଷ୍ମା ରୋଗର ଚିକିତ୍ସା। ଆଲୋଚିକା ଡାକ୍ତର ଗୀତାଞ୍ଜଳି ପଣ୍ଡା।
2: ଯକ୍ଷ୍ମା ବା ଟିବି ରୋଗ ବିଷୟରେ ଆମ ସମସ୍ତଙ୍କର କିଛିଟା ଜ୍ଞାନ ରହିଛି। ଏହା ଏକ ଅତି ପୁରାତନ ରୋଗ। ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍ ନାମକ ଜୀବାଣୁ ଦ୍ୱାରା ଏହି ରୋଗ ହୋଇଥାଏ। ରବର୍ଟ କକ୍ ପ୍ରଥମେ 1882 ଏହି ରୋଗ ଜୀବାଣୁକୁ ଚିହ୍ନଟ କରିଥିଲେ। ଯକ୍ଷ୍ମା ରୋଗ ବାଳ ଓ ନଖକୁ ଛାଡ଼ିଦେଲେ ଶରୀରର ଯେକୌଣସି ଅଙ୍ଗକୁ ସଂକ୍ରମଣ କରିପାରେ। କିନ୍ତୁ ଆଜି ଆମେ ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ବା ପଲ୍ମୋନାରୀ ଟ୍ୟୁବରକୁଲୋସିସ୍ ବିଷୟରେ ଆଲୋଚନା କରିବା। ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ଏକ ମାରାତ୍ମକ ବାୟୁବାହିତ ଡିଆଁ ରୋଗ। ସଂକ୍ରମିତ ରୋଗୀର କାଶ, ଛିଙ୍କ ଏବଂ ଏଣେତେଣେ ଛେପ ପଡ଼ିବା ଦ୍ୱାରା ସୁସ୍ଥ ଲୋକମାନଙ୍କୁ ଏହି ରୋଗ ବ୍ୟାପିଥାଏ। ଜଣେ ସଂକ୍ରମିତ ରୋଗୀ ଯଦି ଔଷଧ ନ ଖାଏ ତାହେଲେ ବର୍ଷକୁ 10-15 ଜଣ ଲୋକଙ୍କୁ ସଂକ୍ରମଣ କରିପାରେ। ଏହି ରୋଗର ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ତୁରନ୍ତ ଉପଯୁକ୍ତ ଚିକିତ୍ସା କରିବା ଦରକାର। ଆମ ଭାରତବର୍ଷରେ ବହୁ ଲୋକ ଏହି ରୋଗରେ ସଂକ୍ରମିତ ହୋଇଥାନ୍ତି। ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ଆମ ସରକାର ଏହି ରୋଗର ସଂକ୍ରମଣ ରୋକିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପ୍ରଥମେ NTCP ଆଉ ଏବେ RNTCP ପ୍ରୋଗ୍ରାମ ବା ପରିବର୍ଦ୍ଧିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସାହାଯ୍ୟରେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ଡଟ୍ସ ପଦ୍ଧତିରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଯେଉଁ କାରଣରୁ

0: ରୋଗ ହୋଇଥାଏ ସେଗୁଡ଼ିକ ହେଲା, ଦେଖାଯାଇଛି ଯେ କେତେକ ନିର୍ଦ୍ଦିଷ୍ଟ ଜିନ୍ ବା ଗୁଣସୂତ୍ର ପାଇଁ ଲୋକମାନଙ୍କୁ ଏହି ରୋଗ ବେଶୀ ସଂକ୍ରମଣ କରିବାର ସମ୍ଭାବନା ଥାଏ। ମାଲ୍ ନ୍ୟୁଟ୍ରିସନ୍ ବା ଉପଯୁକ୍ତ ଖାଦ୍ୟ ନ ଖାଉଥିବା ବ୍ୟକ୍ତି, ପ୍ରଚୁର ମଦ୍ୟପାନ କରୁଥିବା ବ୍ୟକ୍ତି ବା ପାକସ୍ଥଳୀର ଅପରେସନ୍ ହୋଇଥିବା ବ୍ୟକ୍ତିମାନଙ୍କୁ ଏହି ରୋଗ ଅଧିକ ହେବାର ସମ୍ଭାବନା ଥାଏ। ଅଧିକ ମାନସିକ ଚିନ୍ତାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଏହି ରୋଗ ବେଶୀ ଆକ୍ରାନ୍ତ କରିଥାଏ। କ୍ରମାଗତ ଭାବେ ଯଦି କିଛି ରୋଗ ଲାଗି ରହେ, ଯଥା ପିଲାଦିନେ ମିଳିମିଳା ବା ହୁପିଂ କଫ୍ ରୋଗ, ବଡ଼ ପିଲାମାନଙ୍କୁ ଟାଇଫଏଡ୍ ଭଳି ରୋଗ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ଯକ୍ଷ୍ମା ରୋଗ ହେବାର ସମ୍ଭାବନା ବଢ଼ିଯାଏ। ଛୋଟ ଜାଗାରେ ବହୁତ ଲୋକ ଏକା ସାଙ୍ଗରେ ବାସ କରୁଥିଲେ ଜଣେ ରୋଗୀଠୁ ବହୁତ ଲୋକଙ୍କୁ ବ୍ୟାପିବାର ସମ୍ଭାବନା ବଢ଼ିଯାଏ। କେତେକ ନିର୍ଦ୍ଦିଷ୍ଟ ହରମୋନ୍ ଶରୀରରେ କମିଗଲେ ବା ବଢ଼ିଗଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେମିତିକି ଷ୍ଟିରଏଡ୍ ଜାତୀୟ ଔଷଧ ବେଶୀ ଦିନ ସେବନ କଲେ, ଡାଇବେଟିସ୍ ରୋଗ କଣ୍ଟ୍ରୋଲରେ ନଥିଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେଉଁ ଲୋକମାନେ କାର୍ଯ୍ୟକ୍ଷେତ୍ରରେ ସିଲିକା ଧୂଳି ସଂସ୍ପର୍ଶରେ ଆସନ୍ତି ବା ଟିବି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି, ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଗରିବ ଲୋକମାନେ ଅର୍ଥାଭାବରୁ ଉପଯୁକ୍ତ ଖାଦ୍ୟ ପାଆନ୍ତି ନାହିଁ, ବିଭିନ୍ନ ପ୍ରକାର ମାନସିକ ଦୁଶ୍ଚିନ୍ତା ଲାଗି ରହିଥାଏ ଏବଂ ଛୋଟ ଛୋଟ ଅନ୍ଧାରୁଆ ଘରେ ବହୁତ ଲୋକ ବାସ କରୁଥିବାରୁ ସେମାନଙ୍କୁ ଏହି ରୋଗ ଅଧିକ ଆକ୍ରାନ୍ତ କରିଥାଏ। ଏଚ୍ଆଇଭି ଆକ୍ରାନ୍ତ ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁ ଭାବରେ କମିଯିବା ଯୋଗୁଁ ସେମାନଙ୍କୁ ସୁସ୍ଥ ଲୋକମାନଙ୍କ ଠାରୁ ପ୍ରାୟ 5 ଗୁଣ ଅଧିକ ମାତ୍ରାରେ ଟିବି ରୋଗ ସଂକ୍ରମଣ ହୋଇଥାଏ। ଯକ୍ଷ୍ମା ରୋଗର ଲକ୍ଷଣ ଗୁଡ଼ିକ ହେଉଛି ଶୁଖିଲା କାଶ ବା କାଶ କଫ ବହୁତ ଦିନ ଧରି ଲାଗି ରହିବା, କଫରେ ରକ୍ତ ପଡ଼ିବା, ଜ୍ୱର ହେବା, ରାତିରେ ଶରୀରରୁ ଝାଳ ଦେବା, ଓଜନ କମିଯିବା, ଭୋକ କମିଯିବା, ଦୁର୍ବଳ ଲାଗିବା, ଧଇଁ ସଇଁ ଲାଗିବା ବା କୌଣସି କାମ କଲେ ଅତିଶୀଘ୍ର ହାଲିଆ ହୋଇଯିବା, ଛାତିରେ ଯନ୍ତ୍ରଣା ଅନୁଭବ କରିବା କିମ୍ବା ଆଣ୍ଠୁ ଆଣ୍ଠି ବିନ୍ଧିବା ଇତ୍ୟାଦି। କୌଣସି ବ୍ୟକ୍ତିଠାରେ ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ଏବେ ଏହି ରୋଗ ପାଇଁ ବହୁତ ଫଳପ୍ରଦ ଔଷଧ ସବୁ ବାହାରିଛି, ଯାହାକୁ ନିୟମିତ ଖାଇବା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରୁଛନ୍ତି। ସଂକ୍ରମିତ ରୋଗୀର ତୁରନ୍ତ ଏବଂ ନିୟମିତ ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବା ସହିତ ଅନ୍ୟମାନଙ୍କୁ ରୋଗ ବ୍ୟାପିବା ଏବଂ ମଲ୍ଟିଡ୍ରଗ୍ ରେଜିଷ୍ଟାଣ୍ଟ ରୋଗ ହେବାର ସମ୍ଭାବନା ବହୁତ ପରିମାଣରେ କମିଯାଇଥାଏ। ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ଆମେ ରୋଗୀଙ୍କୁ କାଶିବା ଛିଙ୍କିବା ସମୟରେ ମୁହଁ ଓ ନାକକୁ କନାରେ ଘୋଡ଼ାଇବା ଏବଂ ଛେପକୁ ଇଆଡ଼େ ସିଆଡ଼େ ନ ପକାଇବା ପାଇଁ ପ୍ରବର୍ତ୍ତାଇ ପାରିବା। ଜନ୍ମ ପରେ ସବୁ ପିଲାମାନଙ୍କୁ ଅନ୍ୟାନ୍ୟ ଟିକା ସହିତ BCG ଟିକା ଦେବା ନିହାତି ଜରୁରୀ। ସଂକ୍ରମିତ ମାଆର ଶିଶୁମାନଙ୍କୁ ଟିବି ରୋଗ ନ ହେବା ପାଇଁ INH ଔଷଧ କେମୋପ୍ରୋଫାଇଲାକ୍ସିକ୍ସ ଆକାରରେ ଦିଆଯିବା ଦରକାର। ଏହି ଔଷଧ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ମିଳିଥାଏ। ରୋଗୀର ସଂସ୍ପର୍ଶରେ ଆସୁଥିବା ଅନ୍ୟ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରାଇବା ଦରକାର। ରୋଗୀ ସୁଷମ ଖାଦ୍ୟ ଖାଇବା ଦରକାର। ମଦ ଓ ସିଗାରେଟ୍ ଠାରୁ ଦୂରେଇ ରହିବା ଉଚିତ। ରୋଗୀ ମାନସିକ ଚିନ୍ତାରୁ ନିଜକୁ ଦୂରେଇ ରଖିଲେ ଭଲ। ଏହିସବୁ ଉପାୟ ଅବଲମ୍ବନ କଲେ ବସନ୍ତ ରୋଗ ପରି ଆମ ସମାଜରୁ ଟିବି ରୋଗର ମୂଳୋତ୍ପାଟନ ହୋଇପାରିବ ଏବଂ ଏକ ଯକ୍ଷ୍ମାମୁକ୍ତ ଭାରତ ସୃଷ୍ଟି ହୋଇପାରିବ।
1: ଆମର ଶାସ୍ତ୍ରୀ ଶୁଣିଥିଲେ ଆଲୋଚନା, ଯକ୍ଷ୍ମା ରୋଗର ଚିକିତ୍ସା ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଗୀତାଞ୍ଜଳି ପଣ୍ଡା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତ ଓ ଇଣ୍ଡୋନେସିଆ. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ. ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଇରାନ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା. ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ T20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ. ଭାରତ ଏବଂ ଇଣ୍ଡୋନେସିଆ ସମସ୍ତ ପ୍ରକାର ଆତଙ୍କ

ଉତ୍ପାଦକୁ ଦୃଢ଼ ନିନ୍ଦା କରିଛନ୍ତି। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆନ୍ତୋଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଜାରି ଏକ ମିଳିତ ବିବୃତ୍ତିରେ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଆହ୍ୱାନର ମୁକାବିଲା ଦିଗରେ ନିର୍ଣ୍ଣାୟକ ସମନ୍ୱିତ ଏବଂ ଆନ୍ତର୍ଜାତିକ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କୁ ସହାୟକ ପ୍ରଦାନ କରୁଥିବା ଗୋଷ୍ଠୀଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ଆଭିମୁଖ୍ୟ ଉପରେ ଆଲୋକପାତ କରି ଉଭୟ ପକ୍ଷ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଏଥିରେ ମିଳିତ ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟକ୍ଷେତ୍ର ଅନ୍ତର୍ଭୁକ୍ତ। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଉଭୟ ଦେଶ ସେମାନଙ୍କର ଘରୋଇ ଆଇନ ଏବଂ ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ ସୂଚନା ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା ନେଇ ସହମତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଏ ସଂକ୍ରାନ୍ତ ଏକ ବୁଝାମଣାପତ୍ର ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଆତଙ୍କବାଦ ବିରୋଧୀ, ଅନ୍ତରାଷ୍ଟ୍ରୀୟ ଅପରାଧୀ, ସାଇବର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଶିଳ୍ପ, ସାମୁଦ୍ରିକ ସୁରକ୍ଷା ଏବଂ ମହାକାଶ କ୍ଷେତ୍ର ସହଯୋଗକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଭାରତ ଇଣ୍ଡୋନେସିଆ ତୃତୀୟ ପର୍ଯ୍ୟାୟ ସୁରକ୍ଷା ଆଲୋଚନାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି। ଆର୍ଥିକ ଏବଂ ବାଣିଜ୍ୟ ସହଯୋଗ ଉପରେ କେନ୍ଦ୍ରୀଭୂତ ଆଲୋଚନାରେ 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ 2045 ଇଣ୍ଡୋନେସିଆ ଏମ୍ସ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଛନ୍ତି। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଡକ୍ଟର ଜୟଶଙ୍କରଙ୍କ ବାହାରିନ୍କୁ ଦୁଇଦିନିଆ ଗସ୍ତ ଗତକାଲି ଶେଷ ହୋଇଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ବାହାରିନ୍ର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କ୍ରାଉନ୍ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ସଲମାନ ବିନ୍ ହମାଦ ଅଲ୍ ଖଲିଫା ଏହି ଆଲୋଚନା ବୈଠକରେ ଉପସ୍ଥିତ ଥିଲେ। ସେଠାକାର ଉପପ୍ରଧାନମନ୍ତ୍ରୀ ଶେଖ୍ ଖାଲିଦ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ପୃଥକ ଭାବେ ବୈଠକରେ ଯୋଗ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ତଥା ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋଚନା କାଳରେ ମତ ଉପସ୍ଥାପନ କରିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ଏବଂ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଡକ୍ଟର ଜୟଶଙ୍କର ବାହାରିନ୍ର ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ସୂଚନାଯୋଗ୍ୟ, ଡକ୍ଟର ଜୟଶଙ୍କରଙ୍କର କାତାର, ବାହାରିନ୍, କ୍ୱେତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସକୁ 11 ଦିନିଆ ଗସ୍ତରେ ଅଛନ୍ତି। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ବିରୁଦ୍ଧରେ ଆମେରିକୀୟ ସେନା ନୂତନ ସାମରିକ ପଦକ୍ଷେପ ଗ୍ରହଣ କରିଛି। ହର୍ମୁଜ୍ ପ୍ରଣାଳୀରେ 3ଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକୀୟ ସେନା ଏହି ପଦକ୍ଷେପ ଗ୍ରହଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇଛି। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଉପକୂଳବର୍ତ୍ତୀ ନିରୀକ୍ଷଣ ବ୍ୟବସ୍ଥା, ଭୂପୃଷ୍ଠର ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଜାହାଜ ପ୍ରତିରୋଧୀ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ ସ୍ଥଳକୁ ଲକ୍ଷ୍ୟ ରଖି ଆମେରିକା ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ୱେସନ୍ ଏବଂ ବନ୍ଦର ନିକଟବର୍ତ୍ତୀ ଆବାସସ୍ଥଳୀଗୁଡ଼ିକରେ ବିସ୍ଫୋରଣ ହୋଇଥିବା ନେଇ ଇରାନର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି। ଇରାନର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘାରିବାବାଦୀ କହିଛନ୍ତି, ଆମେରିକାର ଏଭଳି ପଦକ୍ଷେପ

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ରାଉରକେଲା ଏଫ୍ଏମ୍ ବ୍ୟାଣ୍ଡର 102.6 ମେଗାହର୍ଜର ପ୍ରେରଣା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ମଧୁସ୍ମିତା। ଶ୍ରୋତା ବନ୍ଧୁ, ଭାରତରେ ରେଡ଼ିଓ ପ୍ରସାରଣର ଆରମ୍ଭ 1936 ଅଲ୍ ଇଣ୍ଡିଆ ରେଡ଼ିଓ ଭାବେ ହୋଇଥିଲା। ପରେ 1957 ଏହାକୁ ଆକାଶବାଣୀ ନାମରେ ନାମିତ କରାଗଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଆକାଶବାଣୀ ତଥ୍ୟ, ଶିକ୍ଷା, ସଙ୍ଗୀତ, ସାହିତ୍ୟ, କୃଷି, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ମାଧ୍ୟମରେ ଲୋକଙ୍କ ହୃଦୟରେ ନିଜର ଗୋଟିଏ ଅଲଗା ସ୍ଥାନ ସୃଷ୍ଟି କରିପାରିଛି। ଗ୍ରାମାଞ୍ଚଳର ଚାଷୀଠାରୁ ଆରମ୍ଭ କରି ସହରର ଶିକ୍ଷିତ ଯୁବକ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆକାଶବାଣୀ ଥିଲା ଜ୍ଞାନ ଏବଂ ସଚେତନତାର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ। କୃଷି ଦର୍ଶନ, ଯୁବବାଣୀ, ସମ୍ବାଦ ବୁଲେଟିନ୍, ନାଟକ, ଭଜନ, ଲୋକସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ ଭଳି କାର୍ଯ୍ୟକ୍ରମମାନ ଲୋକମାନଙ୍କ ମନକୁ ମଧ୍ୟ ଛୁଇଁପାରିଛି। ବିଶେଷ କରି ଦୁର୍ଯୋଗ ସମୟରେ ଆକାଶବାଣୀ ସଠିକ୍ ସୂଚନା ପ୍ରଦାନ କରି ଲୋକଙ୍କ ଜୀବନରେ ଆଶାର ଆଲୋକ ଜଳାଇ ପାରିଛି। ତେବେ ଶ୍ରୋତା ବନ୍ଧୁ, ଆକାଶବାଣୀର 90 ଗୌରବମୟ ଯାତ୍ରା ଭାରତୀୟ ସଂସ୍କୃତି ଏବଂ ସୂଚନା ପ୍ରସାରଣର ଗୋଟିଏ ସ୍ୱର୍ଣ୍ଣିମ ଅଧ୍ୟାୟ। ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ ଏବଂ ଏକତାବଦ୍ଧ କରିବାରେ ଆକାଶବାଣୀର ଭୂମିକା ଅସାଧାରଣ। ଅନେକ କଳାକାର ଏବଂ ସାହିତ୍ୟିକ ଆକାଶବାଣୀ ମାଧ୍ୟମରେ ନିଜର ପ୍ରତିଭାକୁ ପରିଚୟ ଦେଇପାରିଛନ୍ତି। ଆଜି ମଧ୍ୟ ଆକାଶବାଣୀ ଜନମନର ବିଶ୍ୱାସ ଏବଂ ଭାବନାର ସ୍ୱର ହିସାବରେ ଅବିରତ ଆଗେଇ ଚାଲିଛି। ଶ୍ରୋତା ବନ୍ଧୁ, ମାନବ ଜୀବନ ଅତ୍ୟନ୍ତ ମୂଲ୍ୟବାନ, କିନ୍ତୁ ଏହି ଜୀବନ ସବୁବେଳେ ସୁଖ ସୁବିଧା ଆନନ୍ଦରେ ଭରି ରହେ ନାହିଁ। ଜୀବନରେ କେତେବେଳେ ହସ ଆସେ ତ କେତେବେଳେ ଲୁହ ମଧ୍ୟ ଆସେ। ସେଥିପାଇଁ କୁହାଯାଏ, ଜୀବନ ଫୁଲର ସେଜ ନୁହେଁ, ଗୋଟିଏ କଣ୍ଟକିତ ପଥ। ଅର୍ଥାତ୍ ଜୀବନର ପଥରେ ଅନେକ ବାଧା, ସମସ୍ୟା, ଦୁଃଖ, ସଂଘର୍ଷ ରହିଥାଏ। ଯେଉଁ ଲୋକ ଧୈର୍ଯ୍ୟ, ସାହସ, ପରିଶ୍ରମ ସହିତ ସେହି ସମସ୍ୟାମାନଙ୍କୁ ମୁହାଁ ହୋଇଥାଏ, ସେହି ଲୋକ ଜୀବନରେ ସଫଳ ହୋଇପାରେ। ମଣିଷର ଜୀବନ ଅମୂଲ୍ୟ। କେବେ କେବେ ଗୁରୁତର ରୋଗ ମଣିଷକୁ ଏମିତି ଏକ ସ୍ଥିତିରେ ନେଇଯାଏ ଯେଉଁଠାରେ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଯୁଦ୍ଧ ଚାଲେ। ସେମିତି ଗୋଟିଏ ରୋଗ ବିଷୟରେ ଆଜି ଆମେ ଆମ କାର୍ଯ୍ୟକ୍ରମରେ ଆଲୋଚନା କରିବାକୁ ଯାଉଛେ, ଲିଭର୍ ସିରୋସିସ୍। ଏ ରୋଗ ବିଷୟରେ ହୁଏତ ଆମର ଶ୍ରୋତାବନ୍ଧୁମାନେ ଅଳ୍ପ ବହୁତ ଜାଣିଥିବେ। ଲିଭର ରୋଗ ଗୋଟିଏ ଅତି ଗୁରୁତର ସମସ୍ୟା। ଯେତେବେଳେ ଲିଭର ସମ୍ପୂର୍ଣ୍ଣ ଭାବେ କାମ କରିବା ବନ୍ଦ କରେ, ସେତେବେଳେ ଲିଭର ଟ୍ରାନ୍ସପ୍ଲାଣ୍ଟ ହିଁ ଜୀବନ ବଞ୍ଚାଇବାର ଗୋଟିଏ ବଡ଼ ଆଶା ହୋଇଥାଏ। ଯେଉଁ ବ୍ୟକ୍ତି ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ପୁନର୍ବାର ସୁସ୍ଥ ଜୀବନ ଜିଉଁଛନ୍ତି, ସେ ନିଶ୍ଚୟ ଭାବେ ଗୋଟିଏ ନୂତନ ଜୀବନ ମଧ୍ୟ ପାଉଛନ୍ତି। ଲିଭର ଟ୍ରାନ୍ସପ୍ଲାଣ୍ଟ କେବଳ ଗୋଟିଏ ଅପରେସନ୍ ନୁହେଁ, ଏହା ଜଣେ ମଣିଷଙ୍କ ପାଇଁ ପୁନର୍ଜନ୍ମ ସଦୃଶ। ଅପରେସନ୍ ପୂର୍ବରୁ ରୋଗୀ ଶାରୀରିକ, ମାନସିକ ଭାବେ ବହୁତ କଷ୍ଟ ଭୋଗ କରନ୍ତି। ଦୁର୍ବଳତା, ଭୟ, ଅନିଶ୍ଚିତତା

0: ପରିବାରର ଚିନ୍ତା ତାଙ୍କୁ ଘେରି ରହେ। କିନ୍ତୁ ସଫଳ ଟ୍ରାନ୍ସପ୍ଲାଣ୍ଟ ପରେ ଧୀରେ ଧୀରେ ସେ ନୂତନ ଆଶା ସହିତ ଜୀବନକୁ ଫେରି ପାଆନ୍ତି। ପୁଣି ହସନ୍ତି, ଚାଲନ୍ତି, କାମ କରନ୍ତି, ପରିବାର ସହ ଖୁସିରେ ସମୟ କାଟନ୍ତି। ଏହି ଅନୁଭବ ତାଙ୍କ ପାଇଁ ଗୋଟିଏ ନୂତନ ସକାଳ ସମାନ। ଏମିତି ବ୍ୟକ୍ତିମାନେ ସମାଜ ପାଇଁ ମଧ୍ୟ ପ୍ରେରଣା ହୋଇଥାନ୍ତି। ସେମାନେ ପ୍ରମାଣ କରନ୍ତି ଯେ ଆଶା କେବେ ହାରିବା ଉଚିତ ନୁହେଁ। ଯେଉଁ ଲୋକ ସଂଘର୍ଷକୁ ଭୟ ନକରି ଧୈର୍ଯ୍ୟ, ପରିଶ୍ରମ ଏବଂ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼େ, ସେହି ଲୋକ ଜୀବନର ସତ୍ୟ ସଫଳତାକୁ ଅର୍ଜନ କରେ ଏବଂ ଯାହାକୁ ସାବ୍ୟସ୍ତ କରିଛନ୍ତି ସାର୍ ଆର୍ତ୍ତତ୍ରାଣ ନନ୍ଦ, ଆଜିର ଆମର ଅତିଥି। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ତାଙ୍କ ସହିତ ସାକ୍ଷାତ କରିବା ଏବଂ ଜାଣିବା ତାଙ୍କ ବିଷୟରେ ଅଧିକ କିଛି କଥା। ସାର୍ ନମସ୍କାର।
1: ନମସ୍କାର
0: ସାର୍। ଆଜି ଆପଣଙ୍କୁ ଆମର ପ୍ରେରଣା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡମ।
0: ସାର୍ ଆଜି ଆମେ ଆପଣଙ୍କ ବିଷୟରେ, ଆପଣଙ୍କର କାମ ସମ୍ପର୍କରେ, ଆପଣଙ୍କର ପ୍ରୋବ୍ଲେମ ସମ୍ପର୍କରେ ସବୁ ବିଷୟରେ ଜାଣିବୁ।
1: ଆଜ୍ଞା।
0: ତେବେ ସାର୍ ପ୍ରଥମେ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ ଆପଣଙ୍କ ସମ୍ପର୍କରେ କିଛି ଜଣାଇବେ।
1: ମୁଁ ଆର୍ତ୍ତତ୍ରାଣ ନନ୍ଦ, ରାଲକଲା ଷ୍ଟିଲ ପ୍ଲାଣ୍ଟର ମାର୍କେଟିଂ ଡିପାର୍ଟମେଣ୍ଟରେ ଜୁନିୟର ଇଞ୍ଜିନିୟର ଭାବରେ କାର୍ଯ୍ୟରତ।
0: ଆଜ୍ଞା ଆଜ୍ଞା। ତେବେ ସାର୍ ଆଜି ଆମେ ଲିଭର ଟ୍ରାନ୍ସପ୍ଲାଣ୍ଟ ସମ୍ପର୍କରେ ଜାଣିବୁ, ଆପଣଙ୍କର ଯେଉଁଟା ହେଇଛି।
1: ଆଜ୍ଞା।
0: ତେବେ ଲିଭର ଟ୍ରାନ୍ସପ୍ଲାଣ୍ଟେସନ ଯେଉଁ ରହିଛି ତାହା କ'ଣ, ସେ ବିଷୟ ଟିକେ ପ୍ରଥମେ ଜଣାଇବେ।
1: ଲିଭର ଟ୍ରାନ୍ସପ୍ଲାଣ୍ଟ, ଟ୍ରାନ୍ସପ୍ଲାଣ୍ଟ ମାନେ ଆଜ୍ଞା ଅଙ୍ଗଦାନ।
0: ଆଜ୍ଞା।
1: ଅଙ୍ଗଦାନ ଆମର କ'ଣ, ଲିଭର ଯେତେବେଳେ ପୂର୍ଣ୍ଣ ଭାବରେ କାର୍ଯ୍ୟ କରେ ନାହିଁ ସେଇଟା ଆପଣ କୌଣସି ଔଷଧ କି ମେଡ଼ିସିନ ଦ୍ୱାରା ତା'ର ଉପଚାର ହୋଇପାରିବ ନାହିଁ, ସେତେବେଳେ ଡକ୍ଟରଙ୍କ ପରାମର୍ଶ କ୍ରମେ ଆମେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିଥାଉ।
0: ଆଚ୍ଛା। ତେବେ ମାନବ ଶରୀରରେ ଲିଭରର ମୁଖ୍ୟ କାର୍ଯ୍ୟ କ'ଣ କ'ଣ ସବୁ ରହିଛି, ସେ ବିଷୟ ଟିକେ କହିବେ।
1: ଆଜ୍ଞା। ଲିଭର ହେଉଛି ସବୁଠାରୁ ମାନବ ଶରୀର ବୃହତ ଅଙ୍ଗ।
0: ଆଜ୍ଞା।
1: ଲିଭରଟା 1200-1600 ଗ୍ରାମ ପର୍ଯ୍ୟନ୍ତ ଓଜନ ହୋଇଥାଏ।
0: ଆଜ୍ଞା।
1: ଇଏ ଖାଦ୍ୟ ପଚନ କରିବାରେ ବହୁତ ସାହାଯ୍ୟ କରେ। ଇଏ ହେଉଛି ଆମର ଗୋଟିଏ ଫୁଏଲ ଷ୍ଟେସନ ପ୍ରକାରର, ଶରୀରର ବିଷାକ୍ତ ପଦାର୍ଥକୁ ଇଏ ନଷ୍ଟ କରେ। ଆମର ଗ୍ଲୁକୋଜ ଯେତେବେଳେ ଦରକାର ପଡ଼େ ସେତେବେଳେ ଇଏ ଗ୍ଲାଇକୋଡିନ ଭାବରେ ଗ୍ଲୁକୋଜ ଲିଭର ସଂଗୃହିତ କରିକି ରଖିଥାଏ। ଯେତେବେଳେ ଗ୍ଲୁକୋଜ ଦରକାର ପଡ଼େ ସିଏ ବଡିକୁ ସପ୍ଲାଏ କରେ। ଇଏ ଡିଟକ୍ସିଫିକେସନ କରେ ଲିଭର। ଆଉ ଲିଭର ଆମେ ଯେଉଁ ଖାଦ୍ୟ ଖାଉଛେ, ଯେଉଁ ମେଡ଼ିସିନ ନେଉଛେ, ଲିଭର ତାକୁ ନେଇକି ତାର ଡିଟକ୍ସିନ କରେ। ଡିଟକ୍ସିନ କରିକି ଖରାପ ଜିନିଷକୁ ଆମର ନଷ୍ଟ କରିଦିଏ ଆଉ ଭଲ ଜିନିଷକୁ ଶରୀରକୁ ଉପାଦାନ ଯୋଗାଏ, ଯୋଗେଇକି ଶରୀରକୁ ସୁସ୍ଥ ରଖିବାକୁ ବହୁତ ସାହାଯ୍ୟ କରେ।
0: ତେବେ କୋଉ ପରିସ୍ଥିତିରେ ଲିଭର ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ପଡ଼ିଥାଏ, ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ।
1: ମୁଁ ଆପଣଙ୍କୁ କହିଥିଲି ଯେତେବେଳେ ଆମର ଲିଭର ଅସୁସ୍ଥ ହେଲେ ଔଷଧ କାମ କରେ ନାହିଁ ସେତେବେଳେ ଯାଇକି ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯାଏ। ତ ଏଇଟା ଆମର ଯେତେବେଳେ ଆମ ଖାଦ୍ୟପେୟର ଲିଭର ପ୍ରତି ଯେତେବେଳେ ବହୁତ ଅତ୍ୟାଚାର ହୁଏ ସେତେବେଳେ ଲିଭର ଅସୁସ୍ଥ ହୁଏ। ଅସୁସ୍ଥ ହେଲା ପରେ ସେ ଆସ୍ତେ ଆସ୍ତେ ଲିଭର କ୍ଷତିଗ୍ରସ୍ତ ହେଇକି ସେ ଫ୍ୟାଟି ଲିଭର ଆକାରରେ ହୁଏ। ଫ୍ୟାଟି ଲିଭର ହେଇକି ତାପରେ ଲିଭର ସିରୋସିସ୍ ହୁଏ, ଲିଭର କ୍ୟାନ୍ସର ହୁଏ, ଲିଭର ଫେଲୁଅର୍ ହୁଏ। ଏଇଭଳିଆ ପରିସ୍ଥିତିରେ ଡକ୍ଟରଙ୍କ ପରାମର୍ଶ କ୍ରମେ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯାଏ।
0: ଆଚ୍ଛା। ତେବେ ଲିଭର ଦାନ ଯେଉଁ ହେଉଛି ତାହା କିଏ କରିପାରେ, ଜୀବିତ ଏବଂ ମୃତ ଦାତାର ତଫାତ କ'ଣ ରହିଛି?
1: ଜୀବିତ ଯିଏ ସିଏ କିଛି ଆଂଶିକ ପରିମାଣରେ ଆପଣ ଲିଭର ଡୋନେଟ୍ କରେ।
0: ଆଚ୍ଛା।
1: କିନ୍ତୁ ମୃତ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ ସିଏ ତା ଡୋନେଟ୍ କରିବ। ମୃତ ବ୍ୟକ୍ତି ଖାଲି ଲିଭର ନାହିଁ, ସିଏ ସବୁ ପ୍ରକାର କିଡ଼ନୀ ବି ଡୋନେଟ୍ କରିପାରିବ, ହାର୍ଟ ବି ଡୋନେଟ୍ କରିପାରିବ, ତାର ଅଙ୍ଗ ତାଙ୍କର ଘରର ଯେଉଁମାନେ ଥାନ୍ତି ତାଙ୍କର ପରାମର୍ଶ କ୍ରମେ ସେମାନେ ଡୋନେଟ୍ କରିପାରିବେ।
0: ଆଚ୍ଛା। ତ ଯେଉଁ ଆପଣ କହିଲେ ଯେ ଜୀବିତ ବ୍ୟକ୍ତିର ଆଂଶିକ ଆମେ ନେଉଛେ ଲିଭରର।
1: ଆଜ୍ଞା।
0: ଆଉ ମୃତ ବ୍ୟକ୍ତିର
1: ସମ୍ପୂର୍ଣ୍ଣ। ହଁ
0: ହଁ। ତ ଯଦି ମୃତ ବ୍ୟକ୍ତିର ଯେଉଁ ସମ୍ପୂର୍ଣ୍ଣ ଲିଭରଟି ଡୋନେଟ୍ କରାହେଉଛି ତା ଫଙ୍କସନ୍ ମାନେ ଠିକ୍ ଭାବେ ହେଉଛି ଆଉ ଯେଉଁ ଆଂଶିକ ହେଉଛି, ତ ଦୁଇଟା ଭିତରେ ତଫାତ କ'ଣ ରହିବ?
1: ତଫାତ ଏଇଟା ହେଉଛି ଯେ ଦେଖନ୍ତୁ, ଜୀବିତ ବ୍ୟକ୍ତିର 50%-60% ନିଆଯାଏ।
0: ଆଚ୍ଛା।
1: ନେଇକି ଯାହାକୁ ଦରକାର ପଡ଼େ ତାଠି ମାନେ ପ୍ରତ୍ୟାରୋପଣ କରାଯାଏ। ୟାର ଯାହାର ଖରାପ ହେଇଯାଏ ତାର ଲିଭରକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦେଇକି ଏ ନୂଆ ଲିଭର ବା ସୁସ୍ଥ ଲିଭରକୁ ତା ଦେହରେ ପ୍ରତ୍ୟାରୋପଣ କରନ୍ତି।
0: ଆଚ୍ଛା। ପ୍ରତ୍ୟାରୋପଣ କଲା ପରେ କିଛି ପ୍ରୋବ୍ଲେମ ହୁଏନି?
1: ଦେଖନ୍ତୁ, ପ୍ରୋବ୍ଲେମ କ'ଣ, ଡକ୍ଟରଙ୍କ ପରାମର୍ଶ କ୍ରମେ ଆପଣ ଠିକ୍ ସମୟରେ ମେଡ଼ିସିନ ନେବେ, ଖାଦ୍ୟପେୟର ଠିକ୍ ଇଏ କରିବେ, ଚେକଅପ୍ ରେଗୁଲାର ଚେକଅପ୍ କରିବେ, ତାହେଲେ କିଛି ଅସୁବିଧା ହୁଏନି।
0: ଆପଣ କହିଲେ ଯେ 50-60% ଗୋଟେ ଜୀବିତ ବ୍ୟକ୍ତିର ନିଆଯାଉଛି, ତ ଯିଏ ଜୀବିତ ବ୍ୟକ୍ତି ଡୋନେଟ୍ କରୁଛନ୍ତି ତାଙ୍କୁ ସେମିତି କିଛି ପ୍ରୋବ୍ଲେମ ହେବନି ଭବିଷ୍ୟତରେ?
1: ନାଇଁ ମ୍ୟାଡ଼ାମ, ଲିଭରଟା ହେଉଛି ଗ୍ରୋଥ କରେ।
0: ଆଚ୍ଛା।
1: ଲିଭର ଗ୍ରୋଥ କରେ, ତେଣୁକି ଯିଏ ଡୋନେଟ୍ କରୁଛନ୍ତି 4-5 ମାସ ଭିତରେ ତାଙ୍କର ଲିଭରଟା ସମ୍ପୂର୍ଣ୍ଣ ଭାବରେ ଗ୍ରୋଥ କରିଯାଏ,
0: ମାନେ
1: ରିକଭରି ହେଇଯାଏ, ପୂର୍ଣ୍ଣ ଅବସ୍ଥାକୁ ପଳେଇ ଆସେ। ଲିଭର ଏମିତି ଗୋଟେ ଅର୍ଗନ ହେଉଛି ଯେଉଁଟାକି ଗ୍ରୋଥ କରେ, ଆଉ

0: କୌଣସି ଅର୍ଗନ୍ ଆମ ମଣିଷ ମାନବ ଶରୀରର ଗ୍ରୋଥ୍ କରେ ନାହିଁ। ତେଣୁକି ଯେତିକି ଦେଇଥାନ୍ତି ସେ 4-5 ମାସ ଭିତରେ ସେ ଗ୍ରୋଥ୍ କରିଯାଏ।
1: ଆଚ୍ଛା, ଆପଣ ବିଭିନ୍ନ ପ୍ରକାର ଯେଉଁ ଲିଭର୍ର ଡିଜିଜ୍ ବିଷୟରେ କହିଲେ, ଲିଭର୍ ସିରୋସିସ୍ କି ଲିଭର୍ କ୍ୟାନ୍ସର, ତ ଏଇ ଯେଉଁ ଲିଭର୍ ସିରୋସିସ୍ ଲିଭର୍ କ୍ୟାନ୍ସର କ'ଣ, ସେଇଟା କେମିତି ହେଇଥାଏ ସେ ବିଷୟରେ ଟିକେ କହିବେ।
0: ଲିଭର୍ ସିରୋସିସ୍ଟା ସାଧାରଣତଃ ଆମର ଯେତେବେଳେ ଆମେ ଲୋକମାନେ ମଦ୍ୟପାନ କରନ୍ତି, ଅତ୍ୟଧିକ ପରିମାଣରେ ମଦ୍ୟପାନ କରନ୍ତି, ମଦ୍ୟପାନ କଲାପରେ ସେ ଆସ୍ତେ ଆସ୍ତେ ଆସ୍ତେ ଲିଭର୍କୁ କ୍ଷତି ପହଞ୍ଚାଏ। ପହଞ୍ଚିଲା ପରେ ସିଏ ଫ୍ୟାଟି ଲିଭର୍ ହୁଏ, ଫ୍ୟାଟି ଲିଭର୍ ହେଲା ପରେ ଆସ୍ତେ ଆସ୍ତେ ସିଏ ତାକୁ ଲିଭର୍ ସିରୋସିସ୍ରେ ପରିଣତ ହେଇଯାଏ।
1: ତ ଲିଭର୍ ସିରୋସିସ୍ ହେଲା ପରେ ରୋଗୀ କେତେବେଳେ ଜାଣିପାରନ୍ତି ଯେ ତାଙ୍କର କିଛି ପ୍ରୋବ୍ଲେମ୍ ହେଉଛି ଆଉ ସେ ଚେକ୍ଅପ୍ କରନ୍ତି?
0: ଦେଖନ୍ତୁ, ଲିଭର୍ ଯେତେବେଳେ ଡ୍ୟାମେଜ୍ ହେଇଯାଏ କିମ୍ବା ଖରାପ ହେଇଯାଏ, ସାଧାରଣତଃ ଆଖି ଗୁଡ଼ାକ ହଳଦିଆ ଦେଖାଯିବ, ପରିସ୍ରା ହଳଦିଆ ହବ, ରୋଗୀର ଆପଣଙ୍କର ଭୋକ ଲାଗିବନି, ବାନ୍ତି ବାନ୍ତି ଲାଗିବ, ଧଳା ହ୍ୱାଇଟ୍ ଷ୍ଟୁଲ୍ ହବ, ଆଉ ଏଇଭଳିଆ ପରିସ୍ଥିତି ହେଲେ ରୋଗୀ ଜାଣିପାରିବେ ଯେ ତାଙ୍କର ଓଜନ କମିବ। ଏମିତି ହେଲେ ସେ ଜାଣିପାରିବେ ଯେ ନାହିଁ, ତାଙ୍କର ଲିଭର୍ ଖରାପ ହେଇଯାଇଛି କିମ୍ବା ଲିଭର୍ର କୌଣସି ସମସ୍ୟା ଅଛି। ସେ ସାଙ୍ଗେ ସାଙ୍ଗେ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ପରାମର୍ଶ କଲେ ଚେକ୍ଅପ୍ କରିବା ଦ୍ୱାରା ଜଣାପଡ଼େ ଯେ ୟାରଙ୍କର କ'ଣ ହେଇଛି କହି।
1: ତେବେ ସାର୍, ଯେଉଁ ଆପଣ କହିଲେ ଲିଭର୍ ଡିଜିଜ୍ ସମ୍ପର୍କରେ, କେତେ ପ୍ରକାର କ'ଣ ଲିଭର୍ ଡିଜିଜ୍ ରହୁଛି ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇଦେବେ?
0: ଦେଖନ୍ତୁ, ଜଣ୍ଡିସ୍ ହେଲେ ହେପାଟାଇଟିସ୍, ଯେଉଁଟା ଆମେ କହୁଛୁ ହେପାଟାଇଟିସ୍ ବି ସି ଯେଉଁ ଅଛି ଆମର, ହେପାଟାଇଟିସ୍ ବି ସି ହେଲେ ବି ଆସ୍ତେ ଆସ୍ତେ ଆପଣଙ୍କର ଯଦି ପ୍ରକୃତ ସମୟରେ ତାର ଉପଚାର କରା ନଯାଏ ଆସ୍ତେ ଆସ୍ତେ ସେଇଟା ବି ଆପଣଙ୍କ ଲିଭର୍ ଫେଲୁଅର୍ କିମ୍ବା ଲିଭର୍ ସିରୋସିସ୍ ବି ହେବାର ସମ୍ଭାବନା ଥାଏ। ତେଣୁକି ପ୍ରକୃତ ସମୟରେ ତାର ଯଦି ଉପଚାର କରାଯାଏ ତାହେଲେ ଆପଣଙ୍କର ଅସୁବିଧା ହେବ ନାହିଁ, ସିଏ ରିକଭରି କରିପାରିବେ। କିନ୍ତୁ ପ୍ରକୃତ ସମୟରେ ଯଦି ନ କରିବେ, ସେ ଆସ୍ତେ ଆସ୍ତେ ଆସ୍ତେ ଆପଣଙ୍କର ଲିଭର୍ ଡ୍ୟାମେଜ୍ ହେଇକି ଲିଭର୍ ସିରୋସିସ୍ ହେଇକି ପ୍ରୋବ୍ଲେମ୍ ହେବ, ତାପରେ ତାଙ୍କୁ ଟ୍ରାନ୍ସପ୍ଲାଣ୍ଟ ହିଁ କରିବାକୁ ପଡ଼ିବ।
1: ତେବେ ମଦ୍ୟପାନ ଯେଉଁ କହୁଛନ୍ତି ଲିଭର୍କୁ କ୍ଷତି କରୁଛି,
0: ଆଜ୍ଞା ଆଜ୍ଞା,
1: ତ ଯେଉଁମାନେ ମଦ୍ୟପାନ ନ କରୁଛନ୍ତି ତାଙ୍କର କ'ଣ ଲିଭର୍ ଖରାପ ହେଉନି?
0: ହେଉଛି ଆଜ୍ଞା। ଦେଖନ୍ତୁ, ଖାଦ୍ୟପେୟରେ ଯଦି ଏପଟ ସେପଟ ହେଲା, ଜଙ୍କ୍ ଫୁଡ୍ ଆପଣ ବେଶୀ ଖାଇବେ, ଆଉ ଫ୍ରାଏ ଆଇଟମ୍ ଯେଉଁଟା ଛଣା ଭଜା ବେଶୀ ଖାଇବେ, ଆସ୍ତେ ଆସ୍ତେ ଖାଇଲା ପରେ କ'ଣ ହେବ ନା ଲିଭର୍ ଫ୍ୟାଟି ହେଇଯିବ,
1: ଫ୍ୟାଟି ଲିଭର୍
0: ହେଇଯିବ। ଫ୍ୟାଟି ଲିଭର୍ ହେଲେ ବି ଆପଣଙ୍କର ଲିଭର୍ ଡ୍ୟାମେଜ୍ ହେବ। ଲିଭର୍ ଯେତେବେଳେ 60-70% ଡ୍ୟାମେଜ୍ ହେଇଯିବ, ସିଏ ଆଉ ସମ୍ପୂର୍ଣ୍ଣ ଭାବରେ କାମ କରେ ନାହିଁ। ସେତେବେଳେ ଡକ୍ଟରମାନେ ତାକୁ ପରୀକ୍ଷା କରିକି ଦେଖନ୍ତି, ମେଡିସିନ୍ ଦେଇକି ଦେଖନ୍ତି, ଯଦି ସମ୍ଭବ ତ ରିକଭରି ହେଇଯିବ, ଯଦି ନହେଲା ଟ୍ରାନ୍ସପ୍ଲାଣ୍ଟ ଆପଣଙ୍କୁ କରିବାକୁ ପଡ଼ିବ।
1: ତେବେ ସାର୍, ଯେଉଁ ଆମର ଲିଭର୍ ରୋଗ ହେଉଛି ତାର ସାଧାରଣ ଲକ୍ଷଣ ଗୁଡ଼ିକ କ'ଣ?
0: ବେଳେବେଳେ କ'ଣ ହୁଏ ନା, କିଛି ଏରିଆରେ ଦେଖନ୍ତୁ ଜଣ୍ଡିସ୍ ବ୍ୟାପିଥାଏ, ଆପଣ ବି ଜାଣିଥିବେ ଶୁଣିଥିବେ, ସମ୍ବଲପୁରରେ ଜଣ୍ଡିସ୍ ବ୍ୟାପିଛି, କଟକରେ ଜଣ୍ଡିସ୍ ବ୍ୟାପିଛି। ଏତେବେଳେ କ'ଣ ହୁଏ, ଲୋକମାନେ ଯଦି ସାଧାରଣ ସତର୍କ ହେବେ ନାହିଁ କିମ୍ବା ସମୟ ସମୟରେ କ'ଣ ନା ଜଣାପଡ଼େନି ଜଣକୁ ଜଣ୍ଡିସ୍ ହେଇଯାଇଛି। ମୁଁ ନିଜ କେସ୍ଟା ମୁଁ କହୁଛି, ମୁଁ ଜାଣିପାରିନଥିଲି ଯେ ମୋତେ ଜଣ୍ଡିସ୍ ହେଇଛି କହିକି,
1: ଭିତରେ
0: ଜଣ୍ଡିସ୍ ହେଇଯାଇଛି। ମୋତେ କୌଣସି ପ୍ରକାର ଫିଲିଂ ନଥିଲା, ମୁଁ ମୋର ଆରାମସେ ଡ୍ୟୁଟି ଆସିଥିଲି। ମୁଁ ଆକ୍ଚୁଆଲି ମେକାନିକାଲ ଲୋକ ବୁଝିଲେନି, ପରେ ଦେହ ଖରାପ ହେଲା ପରେ ଅଫିସକୁ ଆସିଛି, ନହେଲେ ମୁଁ ଆମର ସିଆର୍ଏମ୍ କୋଲ୍ଡ ରୋଲିଂ ମିଲ୍ରେ ମେକାନିକାଲରେ କାମ କରୁଥିଲି। ସେଇଠି ମୁଁ ଜୁନିୟର ଇଞ୍ଜିନିୟର ଭାବରେ ପୋଷ୍ଟିଂ ଥିଲି, ସେଇଠି ମୁଁ କାମ କରୁଥିଲି। ସେତେବେଳେ ଆମର କ'ଣ ନା ଗୋଟେ ବଡ଼ ସଟ୍ଡାଉନ୍ ଥିଲା, ସଟ୍ଡାଉନ୍ ପରେ ଆମର କ'ଣ ହେଇଛି ନା, ସେମିତି ସରିଲା ପରେ ସଟ୍ଡାଉନ୍ ଯେତେବେଳେ ସକ୍ସେସ୍ ହେଇଗଲା, ଆମେ ଠିଆ ହେଇକି ଏମିତି ଆମର ଜଣେ ସାର୍ ଥିଲେ, ତାଙ୍କ ସହିତ କିଛି ବନ୍ଧୁଙ୍କ ସହିତ ମୁଁ ବସିକି କଥାବାର୍ତ୍ତା ହେଉଥିଲି। ମୋର ବନ୍ଧୁ ଜଣେ ମୋତେ ସଡନ୍ କହିଲେ, ଆରେ ଭାଇ ତୁମ ଆଖି ଗୁଡ଼ାକ ଟିକେ ହଳଦିଆ ଦେଖାଯାଉଛି, ଟିକେ ଡକ୍ଟରଙ୍କୁ ଚେକ୍ଅପ୍ କର। ଆଜ୍ଞା, ମୁଁ ଯେଉଁ ଜାଗାରେ କାମ କରୁଥିଲି ସେ ଜାଗାଟା ଆକ୍ଚୁଆଲି ଗରମ ଏରିଆ, ଆମର କ'ଣ ଥିଲା ନା, ସେଇଟା ହୁଡ଼ ଆନାଲିଂ କହିକି ଗୋଟେ ଜାଗା ଥିଲା। ସେଠି ଆମେ କ'ଣ କରୁଥିଲୁ ନା, ରିଡ୍ୟୁସ୍ ଦ ହାର୍ଡ଼ନେସ୍ ଅଫ୍ ଦ କଏଲ୍, ଆମେ କଏଲ୍ ଗୁଡ଼ାକୁ ଆନାଲାଇଜ୍ କରୁଥିଲୁ। ତ ସେଇଟା ପୁରା ପ୍ରବଳ ଗରମ ଏରିଆ, ସେଠି ପ୍ରାୟ ସାଧାରଣତଃ ସମସ୍ତଙ୍କର ହଳଦିଆ ପରିସ୍ରା ହୁଏ, ମୋର ବି ହଳଦିଆ ପରିସ୍ରା ହେଉଥିଲା, ତ ମୁଁ ଜାଣିପାରୁନଥିଲି। ସିଏ ଯେତେବେଳେ କହିଲେ ଯେ ନାଇଁ ତୁମର ଇଏ ଆଖି ଗୁଡ଼ାକ ହଳଦିଆ ଦେଉଛି, ତୁମେ ଯାଇକି ଟିକେ ଡକ୍ଟରଙ୍କୁ ଦେଖାଅ। ମୁଁ ପୁଣି ସାଙ୍ଗେ ସାଙ୍ଗେ ଯାଇକି ଡକ୍ଟରଙ୍କୁ ଦେଖେଇଲି, ଡକ୍ଟର ମୋତେ କହିଲେ ଗୋଟେ ଏଲେପ୍ଟି ଟେଷ୍ଟ କରନ୍ତୁ ତ ଦେଖିବା କ'ଣ ହେଇଛି। ମୁଁ ଯେତେବେଳେ ଏଲେପ୍ଟି ଟେଷ୍ଟ କଲି, ସେଇଠି ଜଣାଗଲା ଯେ ମୋ ବିଲୁରିବିନ୍ 12.6 ଅଛି। ବିଲୁରିବିନ୍ ହେଉଛି ସେଇଟା ଗୋଟେ ବିଷାକ୍ତ ପଦାର୍ଥ, ଯେଉଁଟାକି ଆମର ଲିଭର୍ରୁ ପ୍ରଡକ୍ସନ୍ ହୁଏ, ଲିଭର୍ ପ୍ରଡକ୍ସନ୍ କରେ ତାକୁ। ଆଉ ସେଇଟା ବିଲୁରିବିନ୍ ଯଦି ବଢ଼ିଗଲା ତ ଆପଣ ଜାଣିବେ ଯେ ଆପଣଙ୍କର ଲିଭର୍ ସହି ମାନେ ଠିକ୍ ସମୟରେ ପରିଚାଳନା ହେଲାନି, ମାନେ ଫଙ୍କସନ୍ କଲାନି। ବିଲୁରିବିନ୍ ଆକ୍ଚୁଆଲି ଆମ ସାଧାରଣ ମଣିଷରେ 1.2 ରହିବା କଥା, ହଁ ବିଲୁରିବିନ୍ 1.2 ରହିବା କଥା, କିନ୍ତୁ ମୋର ଯେତେବେଳେ ଏତେ ବଢ଼ିଗଲା ପରେ ଆପଣଙ୍କର ମୁଁ ଯାଇକି ପୁଣି ଡକ୍ଟରଙ୍କୁ ଦେଖେଇଲି। ଡକ୍ଟର କହିଲେ ଷ୍ଟାର୍ଟିଂରେ ତ କହିଲେ ନାଇଁ, ଏଇଟା ଜଣ୍ଡିସ୍ ଥିବ, ଇଏ ଥିବ।

0: କହିକି ମୁଁ ଆଉ ଏତେ ଧ୍ୟାନ ଦେଲିନି। ତାପରେ ପରେ ପରେ ଯେତେବେଳେ ବେଶୀ ହେଲା ପରେ ମୁଁ ଯାଇଥିଲି ଆପଣଙ୍କର ଏସିଆନ୍ ହାଇଦ୍ରାବାଦ ଯାଇଥିଲି। ଏସିଆନ୍ ହାଇଦ୍ରାବାଦରେ ମୋତେ ସେଇଠି ଜଣାପଡ଼ିଲା ଯେ ନାଇଁ, ଲିଭର ଅଲରେଡ଼ି ଡ୍ୟାମେଜ୍ କରିଯାଇଛି। କିନ୍ତୁ ମୋତେ ସେତେବେଳେ ଡକ୍ଟର କହିଲେ ମୁଁ କିଛି ମେଡ଼ିସିନ୍ ଦେଉଛି, ଯଦି 3-4 ମାସ ଭିତରେ ରିକଭରି ହେଇଗଲା ତ ଭଲ କଥା, ନହେଲେ ଦେଖିବା ଟ୍ରାନ୍ସପ୍ଲାଣ୍ଟ ଆଡ଼କୁ ଯିବାକୁ ପଡ଼ିପାରେ। ତାପରେ ତାଙ୍କ ମେଡ଼ିସିନ୍ ଖାଇଲା ପରେ ମୁଁ ତ ସକ୍ସେସ୍ ହେଲାନି, ମେଡ଼ିସିନ୍ ମାନେ ମୋର ନେଗେଟିଭ୍ ରିଆକ୍ସନ୍ ହେଇଗଲା, ମୁଁ ଅନକନସିୟସ୍ ହେଇଗଲି। ଆଉ ଯାଇକି IGHରେ ଆଡ଼ମିଟ୍ ହେଲି। ଆଡ଼ମିଟ୍ ହେଲା ପରେ ଡକ୍ଟର ପିକେ ମହାପାତ୍ର ଯିଏ ଥିଲେ ସେ ମୋତେ ବହୁତ ସାହାଯ୍ୟ କରିଥିଲେ। ହଁ, ସିଏ କହିଲେ ନାଇଁ ନାଇଁ ଏଇଟା ତୁମର ଆଉ ହେବନି, ଆଉ ତୁମେ ଏଇଠୁ ପଳାଅ ଏମ୍ସ ଦିଲ୍ଲୀ କହିକି ପଳେଇଲେ କହିଲେ। ତାପରେ ମୁଁ ଏଇଠୁ ବାହାରିକି ଏମ୍ସ ଦିଲ୍ଲୀକୁ ପଳେଇଥିଲି। ଏମ୍ସ ଦିଲ୍ଲୀରେ ଗୋଟେ ମାସ ଆଡ଼ମିଟ୍ ହେଲା ପରେ ସେଠି ଡକ୍ଟରମାନେ ପୁରା ଥରଲି ଚେକ୍ କଲେ। ଚେକ୍ କଲା ପରେ କହିଲେ ନାଇଁ କିଛି ହେବନି, ଆଉ ୟାକୁ ଟ୍ରାନ୍ସପ୍ଲାଣ୍ଟ ହିଁ ୟାର ଲାଷ୍ଟ ଉପାୟ। ଆଚ୍ଛା, ତାପରେ ଏମ୍ସ ଦିଲ୍ଲୀରେ କ'ଣ ନା କ୍ୟୁରେ ରହିବାକୁ ପଡ଼େ, ମୁଁ ବି ସେଠି କ୍ୟୁରେ ଥିଲି। ତାପରେ ଆମ ଘର ଲୋକ କହିଲେ ନାଇଁ ଏଠି ତ କ୍ୟୁରେ ଅଛି, କେଉଁଠି ଟିକେ ଶୀଘ୍ର ରିକଭରି ହେଇପାରିବ, ସେଇଠି ଗଲେ ଟିକେ ଭଲ ହେବ କହି ଆମ ଘର ଲୋକ ଡିସିସନ୍ ନେଲେ। ନେଲା ପରେ ମୋତେ ସେଇଠୁ ଡିସଚାର୍ଜ କରିକି ଆଣିକି ଦିଲ୍ଲୀ ILBSରେ ମୋତେ ଆଡ଼ମିଟ୍ କରିଦେଲେ। ସେଠି ଯେଉଁ ଆମ ଡକ୍ଟର ଅଶୋକ ଚୌଧୁରୀ ସାର୍ ଅଛନ୍ତି, ତାଙ୍କ ତତ୍ତ୍ୱାବଧାନରେ ମୁଁ ସେଠି ଟ୍ରିଟମେଣ୍ଟ ହେଲି। ଟ୍ରିଟମେଣ୍ଟ ହେଲା ପରେ ମୋର ଆପଣଙ୍କୁ ଗୋଟେ ମାସ ଭିତରେ ଟ୍ରାନ୍ସପ୍ଲାଣ୍ଟ ହେଇଗଲା।
1: ଆଚ୍ଛା,
0: ଟ୍ରାନ୍ସପ୍ଲାଣ୍ଟ ହେଇଗଲା। ଟ୍ରାନ୍ସପ୍ଲାଣ୍ଟ ହେଲା ପରେ ଏବେ ଆଜି 2017 ଫେବୃଆରୀ 2017 ମୋର ଲିଭର ଟ୍ରାନ୍ସପ୍ଲାଣ୍ଟ ହେଇଥିଲା
1: 2017 ମସିହା।
0: ଏବେ ମାନେ 10 ବର୍ଷ ମୁଁ କଣ୍ଟିନ୍ୟୁ କରିଛି, ମୁଁ ପୁରା ସୁସ୍ଥ ଅଛି ଆଜ୍ଞା। ଆପଣ ତ ଦେଖିପାରୁଥିବେ ମୋତେ ପୁରା ସୁସ୍ଥ ଅଛି।
1: ତେବେ ସାର୍, ଯୋଉ ଆପଣ କହିଲେ ଆପଣ ସୁସ୍ଥ ଅଛନ୍ତି, ବହୁତ ଭଲ କଥା। କିନ୍ତୁ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ଜଣେ ବ୍ୟକ୍ତି ପୁଣି ସାଧାରଣ ଜୀବନକୁ ଜିଇଁପାରେ କି, ନା ତାର କିଛି ଚେଞ୍ଜେସ୍ ଆସେ?
0: ନାଇଁ, ସାଧାରଣ ଜିନିଷ ଜୀବନକୁ ବଞ୍ଚିପାରିବ, କାହିଁକି ବଞ୍ଚିପାରିବନି ଆଜ୍ଞା, ବଞ୍ଚିପାରିବ। କିନ୍ତୁ ତାକୁ ଟିକେ ରେଗୁଲାର ଚେକଅପ୍ ଦରକାର, ମେଡ଼ିସିନ୍ ନିୟମିତ ଭାବରେ ଖାଇବ, ତାପରେ ରେଗୁଲାର ଚେକଅପ୍ କରାଇବ, ତାପରେ ଆପଣଙ୍କର ଏଇ ଯେଉଁ ଧୂମ୍ରପାନ ମଦ୍ୟପାନଠୁ ବହୁତ ଦୂରରେ ରହିବ, ଜଙ୍କ୍ ଫୁଡ଼୍ଠୁ ଦୂରରେ ରହିବ, ତାହେଲେ କିଛି ଅସୁବିଧା ନାହିଁ, ସିଏ ମାନେ ନର୍ମାଲ ଜୀବନ ଯାପନ କରିପାରିବ,
1: କିଛି ଅସୁବିଧା
0: ହେବ। ରେଷ୍ଟ୍ରିକ୍ସନ୍ ଟିକେ ମାନିବାକୁ ପଡ଼ିବ।
1: ମାନେ ମୋ ଉପରେ କହିବାକୁ ଗଲେ ବାହାରର କୌଣସି ଖାଦ୍ୟ ଦ୍ରବ୍ୟ ହଉ ବା ଧୂମ୍ରପାନ ହଉ କି ମଦ୍ୟପାନ ହଉ, ଏସବୁକୁ ଛାଡ଼ିବାକୁ ସମ୍ପୂର୍ଣ୍ଣ ରୂପେ ପଡ଼ିବ ତାକୁ?
0: ହଁ, ସମ୍ପୂର୍ଣ୍ଣ ନାଇଁ, ଦେଖନ୍ତୁ ସେମିତି ନାହିଁ, ମୁଁ ଦରକାର ପଡ଼ିଲେ ବାହାରକୁ ଯାଉଛି।
1: ଆଜ୍ଞା,
0: ବାହାରକୁ ଯାଉଛି, ଦିଲ୍ଲୀ ଯାଉଛି ଚେକଅପ୍ କରିବା ପାଇଁ, ତ ମୋତେ କେଉଁଠି କିଛି ଖାଇବାକୁ ପଡ଼ିବ ନା, ଖାଇବି, ତେଣୁ ଦେଖି ଚାହିଁକି ଖାଇବାକୁ ପଡ଼ିବ। ମୁଁ ବାହାରକୁ ଗଲେ ସାଧାରଣତଃ ଦହି ରୁଟି କ୍ଷୀର ଏମିତି ଖାଇକି ରହିଯାଏ। ହଁ ହଁ, ଫଳ ଖାଇପାରିବେ ଆପଣ, ଆପେଲ ଗୋଟେ ଦୁଇଟା ଖାଇପାରିବେ, ଏମିତି ଖାଇପାରିବେ, କିଛି ଅସୁବିଧା ନାହିଁ।
1: ତେବେ ଆପଣଙ୍କର ଅପରେସନ୍ ପରର ଜୀବନଶୈଳୀ କେମିତି କ'ଣ ରହିଛି? ଅପରେସନ୍ ପୂର୍ବରୁ ତ ଆପଣ କହିଲେ ଯେ ଆପଣ ଜଣେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ, ତେବେ ଅପରେସନ୍ ପରେ ପରେ ଆପଣ କେମିତି ଆପଣ ନିଜକୁ ଆଉ ଥରେ ରିକଭର କରିକି ପୁଣି ଆଉ ଥରେ ଗୋଟେ ନୂଆ ଜୀବନ ପାଇଛନ୍ତି ବୋଲି କହିଲେ କିଛି ଭୁଲ ହେବନି, କେମିତି କ'ଣ ଚାଲିଛି ଆପଣ?
0: ଦେଖନ୍ତୁ, ମୋର ସବୁଦିନେ ଏଇଠୁ ମୁଁ ମାର୍କେଟିଂର ଷ୍ଟିଲ୍ ସେକେଣ୍ଡାରୀ ଷ୍ଟକ୍ ୟାର୍ଡ଼ରେ ପୋଷ୍ଟିଂ ଅଛି, ଷ୍ଟକ୍ ୟାର୍ଡ଼ରୁ ବାହାରୁ ମୋର ଟିକେ ଲେଟ୍ ହେଇଯାଏ, କାହିଁକି ଏଇଟା ଆମର କମର୍ସିଆଲ୍ ଡିପାର୍ଟମେଣ୍ଟ। ଏଇଠୁ ବାହାରିକି ମୁଁ ଗଲା ପରେ ସନ୍ଧ୍ୟା 6-7 ସୁଦ୍ଧା, ମାନେ 7:30 ସୁଦ୍ଧା ମୁଁ ଡିନର୍ କରିନିଏ।
1: ଆଚ୍ଛା,
0: ଡିନର୍ କଲା ପରେ ମୁଁ ପ୍ରାୟ 4-5 କିଲୋମିଟର ୱାକିଂରେ ଯାଏ, ଡିନର୍ କରିସାରିଲା ପରେ କଲା ପରେ ମୁଁ ଆମର ଆସିକି 9:30-9:30 ସୁଦ୍ଧା ରାତିରେ ଶୋଇପଡ଼େ, ଆଉ 4:00-4:00 ଉଠେ ରେଗୁଲାର। 4:00-4:00 ଉଠିକି ମୁଁ ପୁଣି ଫ୍ରେଶ୍ ହେଇକି ପୁଣି ୱାକିଂରେ ଯାଏ, ହଁ, ଆସିକି ଘରେ କିଛିଟା ଯୋଗ କରେ, ଯୋଗ କରିକି ପୁଣି ନର୍ମାଲ ସକାଳୁ ତ ମୋର କ'ଣ ଥାଏ ନା, କାକୁଡ଼ି ଗାଜର ବିଟ୍ର ଜୁସ୍ ଗୋଟେ ବନେଇକି ମୁଁ ତାକୁ ନେଇକି ଆସିଥାଏ, ମାନେ ପିଇ ଦେଇକି ଆସିଥାଏ ଘରୁ। ଆଉ 11:00 ଗୋଟେ ଆପେଲ୍ ଖାଏ, ହଁ, ଲଞ୍ଚରେ ଦଲିଆ ଦହି କାକୁଡ଼ି ଗାଜର ରାଇତା, ହଁ, ଆଉ ଦିନକୁ 2-3 ବ୍ଲାକ୍ କଫି ପିଏ। ଏମିତି ଯେତେବେଳେ ଅତ୍ୟଧିକ ଭୋକ ଲାଗେ କ'ଣ କରେ ନା, ଚଣା ଭଜା ରଖିଥାଏ, ରୋଷ୍ଟେଡ଼ ଚଣାଟା, ଯେଉଁଟା ଫ୍ରାଏ ହେଇନଥିବ, ଯେଉଁଟା ରୋଷ୍ଟେଡ଼, ହଁ, ସେଇ ଚଣାଟା, ତାକୁ ଗୋଟେ ମୁଠା ଖାଇକି ପାଣି ଟିକେ ପିଇକି ଏମିତି ରହିଯାଏ। ରାତିରେ ଗୋଟେ ରୁଟି ଆଉ ସନ୍ତୁଳା ଟିକେ ଖାଇକି ମୁଁ ରହେ। ଏଇଟା ହେଉଛି ମୋର ରେଗୁଲାର ଇଏ, ବାଇ ଚାନ୍ସ କୁଆଡ଼େ ବାହାରକୁ ଗଲେ ରୁଟି ଦହି କ୍ଷୀର ଏମିତି ଖାଇକି ବି ମୁଁ ରହିଯାଏ।
1: ଶୁଣନ୍ତୁ,
0: ମୁଁ ଆଗରୁ ଆଜ୍ଞା ମାନେ 100% ଭେଜିଟେରିଆନ୍ ଥିଲି, ହେଲା, 100% ଭେଜିଟେରିଆନ୍ ଥିଲି। ଟ୍ରାନ୍ସପ୍ଲାଣ୍ଟ ପରେ ମୋତେ ଡକ୍ଟରଙ୍କ ପରାମର୍ଶ

0: ଲିଭର ପେସେଣ୍ଟ ଫେଡେରେସନ୍,
1: ଆଜ୍ଞା,
0: ସେଇଟା ତାଙ୍କର ମୁଖ୍ୟ ହେଉଛନ୍ତି ଆମର ଡକ୍ଟର ଅଶୋକ ଚୌଧୁରୀ, ଯିଏ ଦିଲ୍ଲୀରେ ମାନେ ହେପାଟୋଲୋଜିଷ୍ଟ ଭାବରେ କାର୍ଯ୍ୟରତ, ILBS ହସ୍ପିଟାଲରେ ସିଏ ବି ହେପାଟୋଲୋଜିଷ୍ଟ ଭାବରେ କାର୍ଯ୍ୟରତ, ଆଉ ସିଏ ଜଣେ ବହୁତ ଭଲ ଲୋକ, ଆପଣ ବିଶ୍ୱାସ କରିନେ, ତାଙ୍କ ଦ୍ୱିତୀୟ ଭଗବାନ, ଡକ୍ଟରମାନଙ୍କୁ ବି ଭଗବାନ କହିଲେ କୁହାଯାଏ, କିନ୍ତୁ ତାଙ୍କୁ ଭଗବାନ କହିଲେ ବି କିଛି ଅସୁବିଧା ମାନେ କହିବାଟା ହିଁ ସବୁଠାରୁ ଉତ୍ତମ, କାହିଁକି ମୁଁ ଦେଖିଛି ମୋର ଯେତେବେଳେ ଦେହ ଖରାପ ଥାଏ ମୁଁ ତାଙ୍କୁ ଯେତେବେଳେ ମେସେଜ୍ କରେ ସାର୍ ମୋର ଏମିତି ଏମିତି ହେଇଛି ମୋତେ ଟିକିଏ କିଛି ସଜେଷ୍ଟ କରନ୍ତୁ, ସେ ମୋତେ ଘଣ୍ଟେ ଦୁଇ ଘଣ୍ଟା ଭିତରେ ରିପ୍ଲାଏ ଦେଇଦିଅନ୍ତି, ଏଇ ଯେ ମେଡ଼ିସିନ୍ ଖାଆନ୍ତୁ, ଏଇ ଟେଷ୍ଟ କରନ୍ତୁ, ହଁ କହିକି ସିଏ ମୋତେ କୁହନ୍ତି, ଆଡ଼ଭାଇସ୍ କରନ୍ତି। ତ ତାଙ୍କର ଆମର ମୁଖ୍ୟ ହେଉଛନ୍ତି ଡକ୍ଟର ଅଶୋକ ଚୌଧୁରୀ ସାର୍। ଆମର ମେନ୍ ଫୋକସ୍ ହେଉଛି ନୋ ହେପାଟାଇଟିସ୍, ନୋ ହେପାଟାଇଟିସ୍ ମାନେ KNOW ଆଉ NO, ହଁ ହେପାଟାଇଟିସ୍ ବିଷୟରେ ଜାଣନ୍ତୁ ଆଉ ହେପାଟାଇଟିସ୍ରୁ ଦୂରରେ ରୁହନ୍ତୁ କହିକି ସିଏ ତାଙ୍କ ଆମର ମେନ୍ ନାରା ILPF ର। ଆମେ କ'ଣ କରୁ ନା ଆମ ILPF ସଂସ୍ଥା, ମୁଁ ତ ଆଜି ପର୍ଯ୍ୟନ୍ତ 2-3 ଆଟେଣ୍ଡ କରିଛି। ଥରେ ଆମର ଭୁବନେଶ୍ୱରରେ ଥିଲା ଇଏ ମଦର୍ସ ପବ୍ଲିକ୍ ସ୍କୁଲରେ ଥିଲା ଗୋଟେ ପ୍ରୋଗ୍ରାମ, ସେଠି ଆମେ ଯାଇକି ଛୁଆମାନଙ୍କୁ ବୁଝା ହେଇଥିଲା ଯେ ଏମିତି ଏମିତି କଲେ ଆପଣଙ୍କର ହେପାଟାଇଟିସ୍ ଦୂରରେ ରହିବ, ଖାଇବା ଆଗରୁ ସାଧାରଣତଃ ହାତ ଧୁଅ, ହାତ ଧୋଇକି ଖାଅ, ହଁ ସଫା ସୁତୁରା ରୁହ, ହେଲେ ହେପାଟାଇଟିସ୍ ହେବନି। ଆଉ ହେପାଟାଇଟିସ୍ ଯଦି ଆମେ ଭଲ ଭାବରେ ରହିବା ତାହେଲେ ପ୍ରୋବ୍ଲେମ୍ କିଛି ହେବନି, ଲିଭର ବି ସୁସ୍ଥ ରହିବ, ମଣିଷ ବି ଆମେ ମାନବ ବି ସୁସ୍ଥ ରହିବେ। ଆଉ ଆମର ହେଉଛି ଲୋକମାନଙ୍କୁ ଭୁବନେଶ୍ୱରରେ ବି ଥରେ ଆମର ଯେଉଁ ଅଛି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ, ସେଇଠି ଆମର ଗୋଟେ ଫ୍ରି ହେଲ୍ଥ ଚେକ୍ଅପ୍ ହେଇଥିଲା, ପୁରୀରେ ଗୋଟେ ଥରେ ହେଇଥିଲା, କଟକରେ ଥରେ ହେଇଥିଲା, ଏମିତି ଫ୍ରି ହେଲ୍ଥ ଚେକ୍ଅପ୍ ହେଇକି ଲୋକଙ୍କୁ ଜାଗୃତ କରନ୍ତି। ହଁ ଡକ୍ଟର ଅଶୋକ ସାର୍ ନିଜେ ଆସନ୍ତି। ଆମର ILPF ର ଗୋଟେ ସଂସ୍ଥା ଅଛି ଭୁବନେଶ୍ୱରର ବାବା ବାୟା ମଠର ଲେନ୍ ରୋଡ଼ରେ ଗୋଟେ ଅଛି, ସେଠି ସାଥୀ ଇଏ କହିକି ଗୋଟେ ଘର ଅଛି, ସେଇଠି ସାର୍ ଏବେ ତ ଆସୁନାହାନ୍ତି କିଛି ଦିନ ହେଲାଣି, ନହେଲେ ଅନ୍ୟାନ୍ୟ ଡକ୍ଟରମାନେ ବି ଆସନ୍ତି, ସେଇଠି ଲୋକମାନଙ୍କୁ ସବୁ ମାନେ ବହୁତ କମ୍ ରେଟ୍ରେ ମାନେ ଆପଣ ବିଶ୍ୱାସ କରନ୍ତି 50 ନିଅନ୍ତି ଗୋଟେ ପେସେଣ୍ଟଠୁ, 50 ପେସେଣ୍ଟଠୁ ନେଇକି ସେମାନେ ଟ୍ରିଟମେଣ୍ଟ କରନ୍ତି। ତ ଆମର କ'ଣ ନା ସେଥିରେ ଅର୍ଗନ୍ ଡୋନେଟ୍ କରନ୍ତୁ ଲୋକମାନଙ୍କୁ ବୁଝାଯାଏ, ଅର୍ଗନ୍ ଡୋନେଟ୍ର ଲାଭ କ୍ଷତି ବିଷୟରେ ବୁଝାଯାଏ, ଲୋକମାନଙ୍କୁ ମୋଟିଭେସନ୍ କରାଯାଏ ଯେ ଅର୍ଗନ୍ ଡୋନେଟ୍ କଲେ କିଛି ଅସୁବିଧା ନାହିଁ, ହଁ ତେଣୁକି ଲୋକମାନଙ୍କୁ ବୁଝାଯାଏ, ଏ ହେଉଛି ଆମର ସଂସ୍ଥାର ମୂଳ ଉଦ୍ଦେଶ୍ୟ।
1: ଆଜ୍ଞା, ତେବେ ସାର୍ ସୁସ୍ଥ ଲିଭର ପାଇଁ କେଉଁ ପ୍ରକାର ସବୁ ଖାଦ୍ୟ ଏବଂ ଜୀବନଶୈଳୀ ଆବଶ୍ୟକ ସେ ବିଷୟରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ ଅବଗତ କରାଇବେ।
0: ଗ୍ରୀନ୍ ଭେଜିଟେବୁଲ,
1: ଆଜ୍ଞା,
0: ଫଳ ଯେତେ ଖାଇବେ ସେତେ ଭଲ ଲିଭର ପାଇଁ। ଆଚ୍ଛା, ଆପଣଙ୍କର ତେଲ ଜଙ୍କ୍ ଫୁଡ୍ ଦୂରରେ ରହିବେ, ଖାଇବେ କିନ୍ତୁ ଅଳ୍ପ ଟିକେ ଟିକେ, କେତେବେଳେ କେମିତି ଖାଇପାରନ୍ତି କିନ୍ତୁ ୟାକୁ ମାନେ ରେଗୁଲାର ପ୍ରାକ୍ଟିସ୍ କରିବେନି। ମଦ୍ୟପାନଠୁ ଦୂରରେ ରହିବେ, ଧୂମ୍ରପାନଠୁ ଦୂରରେ ରହିବେ, ହଁ ଆଉ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାଟା ମାନେ ମୁଁ କହିବା ହିସାବରେ 40 ପାର ହେଲା ପରେ ଆମେ KFT ଟେଷ୍ଟ, LFT ଟେଷ୍ଟ, CBC ଟେଷ୍ଟ ଟିକେ 6 ଥରେ ବ୍ୟବଧାନରେ କରିଦେଲେ କିଛି ଅସୁବିଧା ହେବନି। ଆମେ ଜାଣିପାରିବା ଆମର ଲିଭରର ଫଙ୍କସନ୍ କ'ଣ, କିଡ଼ନୀର ଫଙ୍କସନ୍ କ'ଣ, ହାର୍ଟର ଫଙ୍କସନ୍ କ'ଣ, ଏସବୁ ଛୋଟ ଛୋଟ ଟେଷ୍ଟ କରିଦେଲେ କିଛି ଅସୁବିଧା ହେବନି।
1: ଆଜ୍ଞା, ତେବେ ସାର୍ ଯୁବପିଢ଼ିଙ୍କ ମଧ୍ୟରେ ଅଙ୍ଗଦାନ ସଚେତନତା କିପରି ବଢ଼ାଯାଇପାରିବ?
0: ଦେଖନ୍ତୁ ଏଇଗୁଡ଼ାକ କ'ଣ ନା ଏବେ ଏବେ ଯେମିତି ମୁଁ ଏଇଠି ଆସିକି କହୁଛି, ଏବେ କହିବା ଦ୍ୱାରା କ'ଣ ବହୁତ ଶ୍ରୋତା ବନ୍ଧୁ ଆମର ଶୁଣିବେ, ଶୁଣିଲା ପରେ ସେମାନେ ରିଅଲାଇଜ୍ କରିବେ ନାହିଁ ୟାଙ୍କର ମୋତେ ମୋ ମିସେସ୍ ଡୋନେଟ୍ କରିଥିଲେ, ଏବେ ସିଏ ସୁସ୍ଥ ଅଛନ୍ତି, ପୁରା ସୁସ୍ଥ ହେଇକି ହାଉସ୍ ୱାଇଫ୍ ଘରର ସବୁ କାମ କାର୍ଯ୍ୟ କରୁଛନ୍ତି, କାମ କାର୍ଯ୍ୟ ବି କରୁଛନ୍ତି, ହଁ ଏଇଠୁ ଲୋକ ଶୁଣିଲା ପରେ ସେମାନେ କହିବେ ନାହିଁ ସେ ଡୋନେଟ୍ କରିକି ସୁସ୍ଥ ଅଛନ୍ତି, ୱାଇଫ୍ ହଜବେଣ୍ଡ ଦୁଇ ଜଣ ଯାକ ସୁସ୍ଥ ଅଛନ୍ତି, 10 ହେଇଗଲାଣି କୁହନ୍ତୁ, ହଁ ତ ତାଙ୍କ ମନରେ ଗୋଟେ ନିଶ୍ଚୟ ଇଏ ଆସିବ ନାଇଁ, ତେଣୁ ଡୋନେଟ୍ କଲେ ବି ପ୍ରୋବ୍ଲେମ୍ କିଛି ନାହିଁ, ଆମକୁ ବି ଯଦି ମୌକା ମିଳେ ଆମେ ବି ଡୋନେଟ୍ କରିବା କଥା କହିକି। ଏଗୁଡ଼ା ସ୍କୁଲ କଲେଜରେ ଯାଇକି କିମ୍ବା ସୋସିଆଲ ମିଡ଼ିଆରେ ଯାଇକି ଆପଣ ଆଡ଼ଭର୍ଟାଇଜମେଣ୍ଟ କଲେ ଲୋକ ଜାଗୃତ ହେବେ, ଆଉ ବିଭିନ୍ନ ସେମିନାର କିମ୍ବା ଏମିତି ଶିବିର କରିକି ଲୋକମାନଙ୍କୁ ବୁଝେଇଲେ ନିଶ୍ଚୟ ଆମେ ସଫଳ ହେବା।
1: ନିହାତି, ଆପଣ ଯେଉଁ କହିଲେ ଯେ ଆପଣଙ୍କ ମିସେସ୍ ଆପଣଙ୍କୁ ଡୋନେଟ୍ କରିଛନ୍ତି, ଆଉ ୟା ଭିତରେ 10 ଗଡ଼ିଗଲାଣି, ତେବେ ଯେଉଁମାନେ ଡୋନେଟ୍ କରୁଛନ୍ତି ଭବିଷ୍ୟତରେ ତାଙ୍କୁ ସେମିତି କିଛି ପ୍ରୋବ୍ଲେମ୍ ହବ କି?
0: ପ୍ରୋବ୍ଲେମ୍ ତ ନାହିଁ, ପ୍ରୋବ୍ଲେମ୍ ହବନି। ଦେଖନ୍ତୁ ମୁଁ ମିସେସ୍କୁ ତ ପ୍ରାୟ 2 ସେ ମେଡ଼ିସିନ୍ ଖାଇଥିଲା,
1: ଆଚ୍ଛା,
0: ଡୋନେଟ୍ କଲା ପରେ, ତାପରେ ସେ ମେଡ଼ିସିନ୍ ବି ତାର କିଛି ନାହିଁ, ଏବେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛି, ହେଲା, ହେଲେ ବି ଆମେ ତାର 6 ଥରେ ଆମେ ବି ତାର ଟେଷ୍ଟ କରୁ, LFT ଟେଷ୍ଟଟା, KFT ଟେଷ୍ଟଟା, CBC ଟେଷ୍ଟଟା ଆମେ ମୁଁ ବି କରେ, କରିକି ଦେଖୁ, ଯଦି କେଉଁଠି ଆମକୁ ଟିକେ ଡାଉଟ୍ ଲାଗିଲା ଏଇଠି କିଛି ପ୍ରୋବ୍ଲେମ୍ ହେଇଛି ତ ସାଙ୍ଗେ ସାଙ୍ଗେ ଡକ୍ଟରଙ୍କ ପରାମର୍ଶ ଆମେ ନେଉ, କିନ୍ତୁ ଏପର୍ଯ୍ୟନ୍ତ କିଛି ହେଇନି ଆଜ୍ଞା।
1: ତେବେ ଆଉ ଗୋଟେ ଜିନିଷ ଆମେ ଜାଣିବାକୁ ଚାହିଁବୁ, ଯେଉଁ ଆପଣ ଲିଭର ନେଉଛନ୍ତି ତ ଯେମିତି ଆମର କିଡ଼ନୀ ଟ୍ରାନ୍ସପ୍ଲାଣ୍ଟରେ କ'ଣ ହୁଏ ନା ବ୍ଲଡ଼ ଗ୍ରୁପ

0: ଏମିତି ବହୁତ କିଛି ଟେଷ୍ଟ ସମାନ ହେବାକୁ ପଡ଼େ। ଏମିତି ଲିଭର ଟ୍ରାନ୍ସପ୍ଲାଣ୍ଟରେ ଯେକୌଣସି ବ୍ଲଡ୍ ଗ୍ରୁପର କି
1: ନାଇଁ, ବ୍ଲଡ୍ ଗ୍ରୁପଟା ମ୍ୟାଚ୍ ହେବା ଦରକାର ଖାଲି।
0: ଆଚ୍ଛା,
1: ଆଉ ତାପରେ ଆପଣଙ୍କର ବ୍ଲଡ୍ ଗ୍ରୁପ ମ୍ୟାଚ୍ ହେବ, ତାପରେ ଆପଣଙ୍କର ସୁସ୍ଥ ମଣିଷ ହେଇଥିବ। ହଁ, ତାଙ୍କ ଦେହରେ ମାନେ କୁହନ୍ତୁ ବ୍ଲଡ୍ ସୁଗର ନଥିବ, ଡାଇବେଟିସ୍ ନଥିବ, ହଁ, ତାହେଲେ ଯାଇକି ହେବ।
0: ତେବେ ସାର୍, ଆପଣ ତ ସବୁକିଛି କହିସାରିଲେଣି, ତେବେ ଶ୍ରୋତା ବନ୍ଧୁମାନଙ୍କୁ ଆଉ କ'ଣ କହିବାକୁ ଚାହିଁବେ ଆପଣଙ୍କ ସମ୍ପର୍କରେ?
1: ମୁଁ ଶ୍ରୋତା ବନ୍ଧୁମାନଙ୍କୁ ଏଇଆ କହିବାକୁ ଚାହୁଁଛି ଯେ ଖାଇବା ପିଇବା ଧ୍ୟାନ ରଖିବେ, ଆଉ ଫ୍ରାଏ ଆଇଟମ୍ ଜଙ୍କ୍ ଫୁଡ୍ ଦୂରରେ ରହିବେ, ପ୍ରପର୍ ସମୟରେ ଟିକେ ହେଲ୍ଥ ଚେକଅପ୍ କରିବେ। 40 ବର୍ଷ ତ ଆଜ୍ଞା ନିହାତି ଦରକାର, କାହିଁକି ଦେଖନ୍ତୁ ଆଜିକାଲି ଆମେ ଯେଉଁ ପରିସ୍ଥିତିରେ ଯାଉଛେ, ବହୁତ ଟେନସନ୍ ଲାଇଫରେ, ବହୁତ ଟେନସନ୍ ଅଛି। ଟେନସନ୍ ରହିଲେ ଦେଖନ୍ତୁ କିଡ଼ନୀ କ'ଣ ହେଉଛି, ଆପଣଙ୍କର BP ହାଏ, ବ୍ଲଡ୍ ସୁଗର ରହିଲେ କିଡ଼ନୀକୁ ଆଫେକ୍ଟ କରିବ। ତେଣୁ ଯଦି ନିୟମିତ ବ୍ୟବଧାନରେ ଯଦି ଚେକଅପ୍ କରିବେ ତ କିଛି ପ୍ରୋବ୍ଲେମ୍ ହେବନି, ତାଙ୍କର ବି କାହାର ବି କିଛି ପ୍ରୋବ୍ଲେମ୍ ହେବନି।
0: ତେବେ ସାର୍, ଆପଣ ତ ସବୁକିଛି କହିଲେଣି, ଆଜିର କାର୍ଯ୍ୟକ୍ରମକୁ ନେଇ ଆପଣଙ୍କର ମତାମତ କ'ଣ ରହିବ?
1: ଦେଖନ୍ତୁ ଏଇଭଳିଆ କାର୍ଯ୍ୟକ୍ରମ କ'ଣ ହେଲେ ଲାଭ ହେଇଥାଏ ଯେ ସମାଜରେ ଲୋକମାନଙ୍କର ଉପକାର ହେବ, ସେମାନେ ଜାଣିପାରିବେ। ହଁ, ଏବେ ବି ଦେଖନ୍ତୁ ବହୁତ ଲୋକ ଜାଣିନାହାନ୍ତି, ଏବଂ ବିଶ୍ୱାସ କରିନି ଲିଭର ଟ୍ରାନ୍ସପ୍ଲାଣ୍ଟ ହୁଏ କହିକି ବହୁତ ଲୋକ ଜାଣିନଥିବେ, ଏବେ ବି ଜାଣିନାହାନ୍ତି। କାହିଁକି ନା ମୁଁ ଯେତେବେଳେ ବି କହିଲି ମୋର ଟ୍ରାନ୍ସପ୍ଲାଣ୍ଟ ହେଲା ପରେ, ମୁଁ ଯେତେବେଳେ ମୋ ଡିପାର୍ଟମେଣ୍ଟରୁ ଅନ୍ୟ ଡିପାର୍ଟମେଣ୍ଟକୁ ଚେଞ୍ଜ କରିକି ଆସିଲି, ହଁ, ମୁଁ ମାସ୍କ ପିନ୍ଧିଥାଏ, ମୋତେ ପଚାରିଲା କ'ଣ ହେଇଛି, ନାଇଁ ମୋର ଲିଭର ଟ୍ରାନ୍ସପ୍ଲାଣ୍ଟ। ସେ କହିଲେ ଲିଭର ଟ୍ରାନ୍ସପ୍ଲାଣ୍ଟ ହୁଏ କି? କହିଲେ ଗୋଟେ ମଣିଷର କେତୋଟି ଲିଭର, ମୋତେ କୋଶ୍ଚିନ୍ ପଚାରିଲେ, ମୁଁ କହିଲି ଗୋଟେ ଲିଭର, ଆଉ ଯଦି ସିଏ ଲିଭର ଦେଇଦେବ ତ ସେ ବଞ୍ଚିବ କେମିତି? ମୋତେ ପଚାରିଲେ କିଏ ଲିଭର ଦେଲା? ନାହିଁ, ମୁଁ ମିସେସ୍ ଦେଲେ, ତ ସିଏ ବଞ୍ଚିବ କେମିତି? ମୁଁ କହିଲି ନାଇଁ ଭାଇ, ସିଏ 50% ଲିଭର ମୋତେ ଡୋନେଟ୍ କରିଛନ୍ତି, କାହିଁକି ଲିଭରଟା ଗ୍ରୋଥ୍ ହୁଏ, ହଁ, ତେଣୁକି କିଛି ଅସୁବିଧା ନାହିଁ, ସେ 50% ଲିଭର ମୋତେ ଡୋନେଟ୍ କରିଛନ୍ତି। ସିଏ ତାପରେ ଲୋକ ବୁଝିଲେ ନାହିଁ, 50% ଲୋକ ଲିଭର ଡୋନେଟ୍ କରିକି ଟ୍ରାନ୍ସପ୍ଲାଣ୍ଟ ବି ହୁଏ, ଲୋକ ଜାଣିବି ନାହାନ୍ତି ଯେ ଲିଭର ଟ୍ରାନ୍ସପ୍ଲାଣ୍ଟ ହୁଏ କହିକି।
0: ଆଜ୍ଞା, ବହୁତ ସୁନ୍ଦର। ତେବେ ଆଉ ଗୋଟେ କଥା ସାର୍, ଆପଣ ତ କହିଲେ ଯେ ଯିଏ ଡୋନେଟ୍ କରୁଛନ୍ତି ତାଙ୍କର ଲିଭରଟା ନର୍ମାଲ ସାଇଜ୍କୁ ଆସିଯାଏ, ଯିଏ ନେଇଛନ୍ତି ତାଙ୍କ ଲିଭର କ'ଣ ସେଇ
1: ତାଙ୍କର 4-5 ମାସ ଭିତରେ ନର୍ମାଲ
0: ରିକଭର
1: ହେଇଯିବ,
0: ମାନେ ଦୁଇ ଜଣଙ୍କ
1: ରିକଭର ହେଇଯିବ,
0: କିଛି ଅସୁବିଧା ନାହିଁ,
1: କିଛି ଅସୁବିଧା ହେବନି।
0: ଆଜ୍ଞା, ବହୁତ ସୁନ୍ଦର ସାର୍। ତେବେ ସାର୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟେସନ ଆଉ ଆପଣଙ୍କ ବିଷୟରେ ମଧ୍ୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ବହୁତ କିଛି କହିଲେ। ଆମ ଶ୍ରୋତା ବନ୍ଧୁମାନେ ନିହାତି ଭାବେ ଆଜି ଲିଭର ଟ୍ରାନ୍ସପ୍ଲାଣ୍ଟେସନ ଯେଉଁ ହେଉଛି ତା ବିଷୟରେ ଜାଣିଲେ, ଏହାଦ୍ୱାରା କିଛି ଅସୁବିଧା ନାହିଁ ସେ ବିଷୟରେ ମଧ୍ୟ ଜାଣିଲେ। ତେବେ ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡ଼ାମ।
0: ତେବେ ଶ୍ରୋତା ବନ୍ଧୁ, ଆଜିର ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତା ବନ୍ଧୁମାନେ ନିଶ୍ଚିତ ଭାବେ ଉପକୃତ ହୋଇଥିବେ ବୋଲି ଆମେ ଆଶା କରୁଛୁ। ତେବେ ଶ୍ରୋତା ବନ୍ଧୁ, ସମୟ ଅବିରାମ ଗତିରେ ଗତିଶୀଳ, ଏଇ ଦେଖୁନାହାନ୍ତି କେତେବେଳେ ଯେ ସମୟ ଯାଇ କାର୍ଯ୍ୟକ୍ରମର ଶେଷ ସୀମାରେ ପହଞ୍ଚିଲାଣି ତାହା ଆଦୌ ବି ଜଣାପଡ଼ୁନି। ତେବେ ଯିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ସମ୍ପର୍କିତ ନିଜର ମତ ଚିଠି ମାଧ୍ୟମରେ ଆମ ପାଖକୁ ନିଶ୍ଚୟ ପଠାଇବେ। ଚିଠି ପଠାଇବାର ଆମର ଠିକଣାଟି ହେଉଛି ପ୍ରେରଣା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 7690042। ପୁଣି ଭେଟ ହେବା ଆଉ ଏକ ନୂଆ ଅଧ୍ୟାୟରେ ଆଉ କିଛି ନୂଆ ବିଷୟବସ୍ତୁକୁ ନେଇ। ସେତେବେଳେ ଯାଏ ଆପଣଙ୍କ ରେଡ଼ିଓ ସାଥୀ ମଧୁସ୍ମିତାକୁ ବିଦାୟ ଦିଅନ୍ତୁ। ନମସ୍କାର।

ବହୁ ପ୍ରାଚୀନ କାଳରୁ ପୁରୀ ଧାମ ଶ୍ରୀକ୍ଷେତ୍ର ଏକ ପରମ ପାବନ କ୍ଷେତ୍ର ରୂପେ ପ୍ରାଧାନ୍ୟ ଲାଭ କରିଆସିଛି। ଏହି କ୍ଷେତ୍ରର କ୍ଷେତ୍ରାଧିପ ଶ୍ରୀଜଗନ୍ନାଥ ଓ ଏହାଙ୍କର ପ୍ରସାଦ ମହାପ୍ରସାଦ ଆଜି ବିଶ୍ୱର କୋଣେ ଅନୁକୋଣେ ପ୍ରସିଦ୍ଧ। ସମସ୍ତ ଦେବ ମନ୍ଦିରରେ ଦେବତାଙ୍କୁ ନିବେଦିତ ନୈବେଦ୍ୟକୁ ପ୍ରସାଦ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥାଦି ଦାରୁବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ କୁହାଯାଏ। ଶ୍ରୀକ୍ଷେତ୍ରସ୍ଥ ପ୍ରସାଦ ତିନି ବ୍ରହ୍ମଙ୍କର ମିଳନାବସ୍ଥାରେ ହେଉଥିବାରୁ ଏହା ମହାପ୍ରସାଦ। ଅର୍ଥାତ୍ ଶ୍ରୀମନ୍ଦିରରେ ରନ୍ଧାଯାଉଥିବା ଅନ୍ନ ଶ୍ରୀଜଗନ୍ନାଥାଦିଙ୍କୁ ଭୋଗ ଲାଗେ। ଏହି ଭୋଗ ନାମ ବ୍ରହ୍ମରୂପୀ ବିମଳାଙ୍କୁ ସମର୍ପଣ ହେବା ପରେ ଯାଇ ମହାପ୍ରସାଦ ରୂପେ ପରିଗଣିତ ହୋଇଥାଏ।

0: ବନ୍ଧନ କରାଯାଏ। ରୋଷକର୍ମ ଆରମ୍ଭ ପୂର୍ବରୁ ବିଧିପୂର୍ବକ ରୋଷ ହୋମ କରାଯାଇ ତାପରେ ରନ୍ଧନ କାର୍ଯ୍ୟ ଆରମ୍ଭ ହୁଏ। ଏହି ଭୋଗ ଦ୍ରବ୍ୟକୁ ଭୋଗ ନିମନ୍ତେ ସୁଆର ଓ ମହାସୁଆର ସିଂହାସନ ନିକଟକୁ ବା ଭୋଗ ମଣ୍ଡପକୁ ସତର୍କତାର ସହିତ ନେଇଥାନ୍ତି। ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରଚଳିତ ସୁଆର ଓ ମହାସୁଆର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛପନ ଭୋଗ ପ୍ରସ୍ତୁତକାରୀ ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେଉଛନ୍ତି ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ସୁଆର ଓ ମହାସୁଆର ମାନେ ଶ୍ରୀମନ୍ଦିରରେ ଦୈନିକ ଦିନ ଶ୍ରୀଜୀଉଙ୍କ ନିମନ୍ତେ ସବୁ ପ୍ରକାର ଭୋଗ ପ୍ରସ୍ତୁତି କରିଥାନ୍ତି ଏବଂ ଶ୍ରୀ ଛାମକୁ ନେଇଥାନ୍ତି। ଜଗନ୍ନାଥ ମନ୍ଦିରରେ ଆମର ଭୋଗ ହେଉଛି ଗୋଟେ ପ୍ରଧାନ ଅଙ୍ଗ, ଯେଉଁ ଦର୍ଶନ ସହିତ ଭୋଗଟା ବି ପ୍ରଧାନ ଅଙ୍ଗ। ଏଇ କ୍ଷେତ୍ରଟା ହେଲା ଭଗବାନଙ୍କର ଖାଇବା କ୍ଷେତ୍ର। ଏଠି ଭଗବାନ ସ୍ୱୟଂ ଭୋଜନ କରନ୍ତି ବୋଲି ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଏବଂ ଅନ୍ୟାନ୍ୟ ପୁରାଣମାନଙ୍କରେ ମଧ୍ୟ ଏହା ବର୍ଣ୍ଣନା ଅଛି। ମହାସୁଆର ମାନେ ଭୋଗ ପ୍ରସ୍ତୁତି ହେବା ପୂର୍ବରୁ ପ୍ରତ୍ୟେକ ରୋଷ ନାୟକଙ୍କ ସାଙ୍ଗରେ ଶ୍ରୀମନ୍ଦିରରେ ଥିବା ସମସ୍ତ ରୋଷଶାଳାକୁ ଯାଇ ତଦାରଖ କରନ୍ତି, ଦେଖନ୍ତି ପୂର୍ବରୁ ଶଙ୍କୁଡ଼ି ପଡ଼ିଛି ନା ନାହିଁ ଏବଂ ତା ଭଲ ଭାବରେ ଧୁଆଯାଇଛି ନା ନାହିଁ, ଧୁଅ ପଖାଳ ଠିକ୍ ଭାବରେ ତାକୁ ସଫା କରିକି ଗୋବର ପାଣି ଛିଞ୍ଚିଛି ନା ନାହିଁ, ଏସବୁ ନିଶ୍ଚିନ୍ତ ଭାବରେ ଦେଖିବେ। ଦେଖିଲା ପରେ ସେ ରୋଷରେ ହୋମ ହେବା ନିମନ୍ତେ ଅନୁମତି ଦେବେ। ମହାସୁଆର ମାନେ ହୋମ ହେଲା ପରେ ନିଜେ ଉପସ୍ଥିତ ରୁହନ୍ତି। ବଡ଼ୁସୁଆର ମାନେ ପ୍ରସ୍ତୁତ କରୁଥିବା ସମସ୍ତ ନୈବେଦ୍ୟ ସେ ଦେଖନ୍ତି ଏମାନେ ଠିକ୍ ଭାବରେ କରୁଛନ୍ତି ନା ନାହିଁ, କୌଣସି ଖାଦ୍ୟ ପୋଡ଼ିଯାଉନି କି କଞ୍ଚା ରହୁନି କିମ୍ବା ସେମାନେ ଯେଉଁ ଖାଦ୍ୟ କରୁଛନ୍ତି ସେ ଜଗନ୍ନାଥଙ୍କ ଉପଯୋଗୀ ନା ନାହିଁ, ସେ ନିଜେ ସେଗୁଡ଼ାକ ତଦାରଖ କରନ୍ତି। ଶ୍ରୀମନ୍ଦିର ରୋଷରେ ଆମର ପାରମ୍ପରିକ ମତେ ଯେଉଁ ଦ୍ରବ୍ୟ ମାନେ କଣ୍ଟକିତ ହୋଇନଥିବ, ଯେଉଁ ଦ୍ରବ୍ୟ ନାଳଯୁକ୍ତ ହୋଇନଥିବ, ଯେଉଁ ଦ୍ରବ୍ୟ ରାଗ ହୋଇନଥିବ, ବିଦେଶୀ ଜିନିଷ ଯେମିତି ଆଳୁ ହେଲା, ବିଲାତି ବାଇଗଣ ହେଲା, କଞ୍ଚା ଲଙ୍କା ହେଲା କି ଶୁଖିଲା ଲଙ୍କା ହେଲା, ବାହାରର ବିଭିନ୍ନ ଫଳ ଯେଉଁଟାକି ଓଡ଼ିଶାରେ ନୁହେଁ ସେଗୁଡ଼ାକ ସବୁ ଶ୍ରୀମନ୍ଦିର ରୋଷକୁ ଯାଏ ନାହିଁ।

0: ବଲ୍ଲଭ ପରେ ଠାକୁରଙ୍କର ସକାଳ ଧୂପ ହୁଏ। ଏହାକୁ ରାଜଭୋଗ ମଧ୍ୟ କୁହାଯାଏ। ଏହା ହେଉଛି ମହାପ୍ରଭୁଙ୍କର ପ୍ରଥମ ଶଙ୍ଖୁଡ଼ି ଭୋଗ। ଏହି ଭୋଗରେ ବିରିକାନ୍ତି, ମାଠପୁଳି, ଚଣ୍ଡ ମାଠପୁଳି, ହଂସକେଳି, କାକତୁଆ ଝିଲି, ଅଦା ପାଚିଡ଼ି, ଏଣ୍ଡୁରି, ଶାଗ, ଖେଚୁଡ଼ି, କାନିକା, ପିଠାପୁଳି, ବୁନ୍ଦିଆ କ୍ଷୀରି, ଘଷା ଜଳ ଓ ବିଡ଼ିଆ ପାନ ଆଦି ସମର୍ପଣ ହୁଏ। ମଧ୍ୟାହ୍ନ ଧୂପରେ ସକାଳ ଧୂପର ସମସ୍ତ ନୀତି ଅନୁସୃତ ହେଲେ ମଧ୍ୟ ମରିଚ ଲଡ଼ୁ, ସାନ ପିଠା, ପାଞ୍ଚପଟିଆ, ନିଯୋଗ ପିଠା, ବଡ଼ା, ପଖାଳ, ଓରିଆ, ବୁନ୍ଦିଆ କ୍ଷୀରି, କଡ଼ମ୍ବା, ତାଟ ମନୋହର, ଭଜା, ମାଠପୁଳି, ଆରିସା, ତିପୁରି, ସାକର, ସୁଜି କ୍ଷୀରି, ମୁଗ ସିଝା, ମନୋହର, ପଣା ଆଦିକୁ ଷୋଡ଼ଶ ଉପଚାରରେ ଭୋଗ କରାଯାଏ।
1: ଭୋଗ ବସିବା ପୂର୍ବରୁ ମାହାସୁଆର କ'ଣ କରିବେ, ରୋଷା ଆଡ଼କୁ ଯିବେ। ସେମାନେ ଭାତ, ତିଅଣ, କ୍ଷୀରି, ପିଠିଆ ଇତ୍ୟାଦି ସମସ୍ତ ଠିକ୍ ଭାବରେ ପ୍ରସ୍ତୁତ ହେଇଛି ନା ନାହିଁ ଦେଖିବେ। ଠିକ୍ ଭାବରେ ଯଦି ଭୋଗଟା ପ୍ରସ୍ତୁତ ହେଇସାରିଥିବ ତାହେଲେ ସେ ପ୍ରତିହାରୀଙ୍କି ଯାଇକିରି ଖବର କରିବେ ଯେ ବର୍ତ୍ତମାନ ଆମ ରୋଷେଇ ଭିତରେ ସମସ୍ତ ଜିନିଷ ରେଡ଼ି ଅଛି, ମହାପ୍ରଭୁଙ୍କର ମଣି ନିମନ୍ତେ ଆପଣ ଡାକିବାକୁ ଆସିବା ହୁଅନ୍ତୁ। ତାପରେ ପ୍ରତିହାରୀ ସେବକ ଏବଂ ଅନ୍ୟାନ୍ୟ ତାଙ୍କର ପ୍ରଧାନୀ ଲେଙ୍କା ସେମାନେ ସମସ୍ତେ ଏକାଠି ହେଇକିରି ରୋଷେଇ ପାଖକୁ ଆସିବେ ଏବଂ ଶ୍ରୀଛାମଙ୍କୁ ଭୋଗ ନେବା ନିମନ୍ତେ ନିବେଦନ କରିବେ। ନିବେଦନ କଲାପରେ ତାଙ୍କ ସାମ୍ନାରେ ବିଡ଼ୁଆ ପନ୍ତିବଡ଼ୁ ଯେଉଁ ସେବକ ଆମର ଥାଆନ୍ତି ସେମାନେ ଘିଅ ପକାଇବେ। ସେହି ସମୟରେ ମହାସ୍ୱର ଉପସ୍ଥିତ ରହିବେ, ସେ ଦେଖିବେ ଯେ ଠିକ୍ ଭାବରେ ଘିଅ ପଡ଼ୁଛି ନା ପଡ଼ୁନି, ଏବଂ ସେ ଦେଖିବେ ଯେ ପ୍ରକୃତରେ ଯିଏ ଛେକ ନେଇକି ଯାଉଛନ୍ତି ସେମାନେ ଠିକ୍ ତାଙ୍କର ନିୟମରେ ଅଛନ୍ତି ନା ନାହିଁ, ବାଘ ପେଟି ବାନ୍ଧିଛନ୍ତି ନା ନାହିଁ, ଏଗୁଡ଼ା ବି ସେମାନେ ଦେଖିବେ। ଏବଂ ତାପରେ ପ୍ରଥମ ଛେକ ମହାସ୍ୱର ହିଁ ନେଇକି ଯିବେ, ପ୍ରଥମ ଛେକ ସିଏ ନେବେ, ତାଙ୍କ ପରେ ଅନ୍ୟାନ୍ୟ ସ୍ୱର ମାନେ ଛେକ ନେଇ

ଶ୍ରୀ ଶ୍ୟାମଙ୍କୁ ଯିବେ ଏବଂ ସେ ନେଲା ପରେ ଭିତରେ ସିଏ ପ୍ରଥମେ ଛେକ ରଖିବେ। ରଖିଲା ପରେ ଅନ୍ୟାନ୍ୟ ଛେକ ସବୁ ଅନ୍ୟାନ୍ୟ ଭୋଗ ସବୁ ଠିକ୍ ଭାବରେ ଠିକ୍ ପଙ୍କ୍ତି ଭିତରେ ରହୁଛି ନା ନାହିଁ ଏବଂ କୁ ପଙ୍କ୍ତି କୁଟ ରହିବ କାହା ପରେ କିଏ ରହିବ ସେ ତଦାରଖ କରିକି ମଧ୍ୟ ଭିତରେ ଶ୍ରୀ ଶ୍ୟାମରେ ରଖେଇବେ।

0: ସନ୍ଧ୍ୟା ଧୂପରେ ସକାଳ ଓ ମଧ୍ୟାହ୍ନ ଧୂପର ନୀତି ଅନୁସୃତ ହେଲେ ମଧ୍ୟ ତଦ୍ଭିନ୍ନ କେତେକ ବିଶେଷ ନୀତି ପାଳନ କରାଯାଏ। ଏହି ଧୂପରେ ମହାପ୍ରଭୁଙ୍କୁ ଝଡ଼େଇ ନେଦା, ମନୋହର, ପାରିଜାତକ, ମାଣ୍ଡୁଅ, ଜେନାମଣି ପିଠା, ହଂସବଲ୍ଲଭ ପିଠା, ମହାବୀର ପିଠା, ମାଠପୁଳି, ଫେଣି, ସୁଆରୀ, କଅଁଳପୁଳି, ସୁବାସ ପଖାଳ ଆଦି ଲାଗି କରାଯାଏ। ବଡ଼ସିଂହାର ଧୂପରେ ଅମାଲୁ, ସରପୁଳି, ସୁଆର ପିଠା, ରୋଷପାଇକ ପିଠା, ଖଇର ଚୂଳ, କଦଳୀ ବଡ଼ା, କ୍ଷୀରି, କାଞ୍ଜି, ଟଭା ପଖାଳ, ସାକରା ଆଦି ଭୋଗ ଲାଗି ହୁଏ। ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତି ମଧ୍ୟରେ ଏହିସବୁ ଭୋଗ ଲାଗିହେଲେ ମଧ୍ୟ ପର୍ବପର୍ବାଣି ସମୟରେ କେତେକ ବିଶେଷ ପ୍ରସ୍ତୁତ ଭୋଗ ଲାଗି କରାଯାଇଥାଏ।
1: ରଥଯାତ୍ରା ସମୟରେ ମହାସ୍ୱାମୀମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତା କାରଣ ଯେକୌଣସି ଫଳ ମୂଳ ବା ଅନ୍ୟାନ୍ୟ ଶୁଖିଲା ଜିନିଷ ଏଇ ଶ୍ରୀ ଛାମୁରେ ଲଗେଇବାର ଅଧିକାର କେବଳ ମହାସ୍ୱାମୀମାନଙ୍କର ହିଁ ଅଛି, ଆଉ କାହାର ନାହିଁ। ତେଣୁ ଯେହେତୁ ରଥ ଉପରେ ବିଭିନ୍ନ ପ୍ରକାର ଶୁଖିଲା ଭୋଗ ହେଉଛି, ତେଣୁ ମହାସ୍ୱାମୀମାନେ ପ୍ରତ୍ୟେକ ଧୂପରେ ସେମାନେ ପନ୍ତି ଲଗାନ୍ତି, ପନ୍ତି ଆଣିକିରି ବାଢ଼ନ୍ତି ଏବଂ ଶ୍ରୀ ଛାମୁରେ ଠିଆ ହେଇକିରି ଗୋଟେ ଖଦି ଧରିକି ବି ବିଞ୍ଚନ୍ତି ମହାପ୍ରଭୁ ଯେଉଁଭଳି ଭାବରେ ଗରମ ନ ହେବ ତାକୁ ଦେଖନ୍ତି। ତା ଛଡ଼ା ଆପଣଙ୍କର ଯେଉଁ ଅଧରପଣା ହୁଏ ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ଅଧରପଣା ହୋଇଥାଏ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟରେ, ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ମହାସ୍ୱାମୀମାନଙ୍କ ଦୈନିକ ଦିନ ସେମିତି ସେମାନେ ରୋଷକୁ ଆସିବେ, ସେ ଦେଖିବେ ଠିକ୍ ଅଛି ନା ନାହିଁ, ତାପରେ ପୂଜା ପଣ୍ଡାଙ୍କୁ କହିବେ, କହିକିରି ରୋଷରେ ହୁମ କରିବେ। ହୁମ କରିଗଲା ପରେ ବିଭିନ୍ନ ଯେଉଁ ଭୋଗ ପ୍ରସ୍ତୁତି କରାଯିବ ରଥଯାତ୍ରା ନିମନ୍ତେ, ଖେଚେଡ଼ି ଭୋଗ ହେଲା କି ପିଠା ଭୋଗ ହେଲା, ତାକୁ ଠିକ୍ ଭାବରେ ପ୍ରସ୍ତୁତ ହେଉଛି ନା ନାହିଁ ଦେଖିବେ। ଦେଖିସାରିଲା ପରେ ଯାଇକି ଭିତରେ ଖବର କରିବେ ଯେ ହଁ ଆମେ ପ୍ରସ୍ତୁତ ଅଛୁ। ତାପରେ ଭୋଗ ଡାକି ଆସିଲେ ପ୍ରଥମ କାନ୍ତି ଛେକ। କାନ୍ତି ହେଉଛି ଗୋଟେ ବିଶେଷ ଧରଣର ପିଠା ଯେ ଜଗନ୍ନାଥଙ୍କର ଅତି ପ୍ରିୟ, ଯେଉଁଟାକି ମହାସ୍ୱାର ତାଙ୍କ ତା ନାଁ ହେଉଛି ଚନ୍ଦ୍ରକାନ୍ତି। ସେ ଯିଏ ତାକୁ ଯିଏ ନିଅନ୍ତି ତାଙ୍କ ନାଁ ହେଲା ଚନ୍ଦ୍ରକାନ୍ତି ମହାସ୍ୱାର। ସେ ଦୈନିକ ଦିନ ପ୍ରଥମେ ଚନ୍ଦ୍ରକାନ୍ତି ନେଇ ଆଗକୁ ଆସିଲେ ତାଙ୍କ ପଛରେ ଅନ୍ୟାନ୍ୟ ପନ୍ତିବଡ଼ୁ ସେବକ, ଖେଚେଡ଼ି ବା ଅନ୍ୟାନ୍ୟ ଛେକ ତାଙ୍କ ସହିତ ଯିବ, ଯାଇକି ମହାପ୍ରଭୁଙ୍କ ଭୋଗ ଉଠିବ। ମହାସ୍ୱାରମାନେ କେବଳ ଅନ୍ୟାନ୍ୟ ଯାତ୍ରାମାନଙ୍କରେ ଭୋଗ ଛାମୁରେ ବାଢ଼ିବା ନିମନ୍ତେ ଅଧିକାରୀ, ତାଙ୍କ ଛଡ଼ା ଅନ୍ୟ କେହି ବାଢ଼ି ପାରିବେ ନାହିଁ। ଯଥା ଆପଣଙ୍କର କାର୍ତ୍ତିକ ମାସରେ ବାଳଭୋଗ, ବାଳଭୋଗ ସମୟରେ ସେମାନେ ସମସ୍ତ ପ୍ରକାରେ ବାଳଭୋଗ ପ୍ରସ୍ତୁତି ଯିଏ କରିଥିବେ ତାଙ୍କଠୁ ନେଇକି ଏବଂ ବିଭିନ୍ନ ମଠବାଡ଼ିରୁ ନେଇ ଶ୍ରୀ ଛାମୁରେ ବାଢ଼ିଥାନ୍ତି। ବଲ୍ଲଭ ସମୟରେ ସେମାନେ ଶୁଦ୍ଧ ସ୍ୱାରଙ୍କଠୁ ବଲ୍ଲଭ ନେଇ ପନ୍ତିରେ ବାଢ଼ିକିରି ବଲ୍ଲଭ ଉଠେଇଥାନ୍ତି ଏବଂ ଚନ୍ଦନ ସମୟରେ ସେମାନେ ପଣା ଭୋଗ କରିଥାନ୍ତି ଏବଂ ଯେଉଁ ଦ୍ରବ୍ୟ ସବୁ ପ୍ରସ୍ତୁତ ହୋଇଥାଏ ତାକୁ ସେ ପ୍ରଥମ ଛେକ ନେଇକିରି ଶ୍ରୀଜୀଉଙ୍କୁ ଦେଇଥାନ୍ତି। ବନଭୋଜି ସମୟରେ ଗୋଟେ ବିଶେଷ ସେବା ମହାସ୍ୱାରମାନଙ୍କର ହେଲା ଯେ ଜଗନ୍ନାଥ ସେତେବେଳେ ବନଭୋଜି ସକାଶେ ସିକା ବାହୁଙ୍ଗା ଧରିକି ଯାଆନ୍ତି, ସେହି ସମୟରେ ମହାସ୍ୱାରମାନେ ସରକୁ ପ୍ରସ୍ତୁତ କରିକିରି ନେଇକିରି ସିଙ୍ଗାରିଙ୍ଗି ଦେଲେ, ସେଇଟା ଶ୍ରୀଜୀଉଙ୍କ ମାନେ ଶ୍ରୀହସ୍ତରେ ରହେ ସିକା ଭିତରେ ଆଉ ସେଇଟା ଭୋଗ ଲାଗେ। ସେଇଟା ହେଲା ତାଙ୍କର ଗୋଟେ ବିଶେଷ ସେବା, ସେଇଟା ଗୋଟେ ମହାସ୍ୱାରଙ୍କର।

ସିଂହଦ୍ୱାର ବାଟେ ଦେଉଳ ପ୍ରବେଶ କରି ବାଇଶି ପାହାଚ ଓ କୁର୍ମ ବେଢ଼ା ଅତିକ୍ରମ କଲେ ସମ୍ମୁଖରେ ପଡ଼େ ଭୋଗମଣ୍ଡପ। ଭିତର ବେଢ଼ା ଚଟାଣରୁ ପ୍ରାୟ 4.5 ଫୁଟ ଉଚ୍ଚରେ ରହିଛି ଭୋଗମଣ୍ଡପର ଚଟାଣ। ଏହାର ଚାରିଦିଗରେ ରହିଛି 4ଗୋଟି ଦ୍ୱାର। ତେବେ ପୂର୍ବପଟୁ ଓ ଉତ୍ତର ଦିଗରୁ ହିଁ ଭୋଗମଣ୍ଡପକୁ ପାହାଚ ରହିଛି। ଦକ୍ଷିଣ ପଟ ଦ୍ୱାର ଭୋଗବୁହା ରାସ୍ତା ସହ ସଂଯୁକ୍ତ ହୋଇଛି। ସେଇ ବାଟେ ଭୋଗ ପଦାର୍ଥ ବୁହା ହୋଇ ଭୋଗମଣ୍ଡପ ଚଟାଣରେ ପୂଜା ପାଇଁ ପରସାଯାଏ। ଶାଣ ପଥରରେ ନିର୍ମିତ ଏ ଦେଉଳର ଚଟାଣ ଏକ ସମବାହୁ ବିଶିଷ୍ଟ କ୍ଷେତ୍ର। ଲମ୍ବ ଓ ପ୍ରସ୍ତରେ ଏହା 44 ଫୁଟ ଲେଖାଏଁ। ଏହାରି ଉପରେ ଖୁବ୍ ବଡ଼ ବଡ଼ 4ଗୋଟି ସ୍ତମ୍ଭ ବିଦ୍ୟମାନ। ଖମ୍ବଗୁଡ଼ିକ ଉଚ୍ଚତାରେ ପ୍ରାୟ 25 ଫୁଟ। ସମସ୍ତ ଖମ୍ବ କଳାମୁଗୁନି ପଥରରେ ନିର୍ମିତ। ପ୍ରତି ଖମ୍ବରେ ଗୋଟିଏ କରି 4ଗୋଟି ଭାସ୍କର୍ଯ୍ୟ ରହିଛି। ଚଟାଣରୁ ପ୍ରାୟ 10 ଫୁଟ ଉଚ୍ଚତାରେ ଥିବା ଏହି ଭାସ୍କର୍ଯ୍ୟଗୁଡ଼ିକରୁ 3ଟି ହସ୍ତୀର ଭାସ୍କର୍ଯ୍ୟ ଏବଂ ଗୋଟିଏ ବିଷ୍ଣୁଙ୍କୁ ବହନ କରିଥିବା ଗରୁଡ଼ଙ୍କର ଭାସ୍କର୍ଯ୍ୟ। ପୂର୍ବପଟରେ ଗୋଟିଏ ସ୍ତମ୍ଭରେ ଏକ ଶିଳାଲେଖ ମଧ୍ୟ ରହିଛି। ତେବେ ଭୋଗମଣ୍ଡପକୁ ସବୁଠାରୁ ଅଧିକ ଆକର୍ଷଣୀୟ କରିଛି ପୂର୍ବପଟ ଓ ଉତ୍ତରପଟ କାନ୍ଥଦ୍ୱୟର ବାହ୍ୟ ପାର୍ଶ୍ୱ ଭାସ୍କର୍ଯ୍ୟାବଳୀ। ଏହି ଦୁଇ କାନ୍ଥରେ ଥିବା ଉଭୟ ଦ୍ୱାରରେ ଶୋଭା ପାଉଛି 2 ଯୋଡ଼ା ଗଙ୍ଗା ଯମୁନାଙ୍କ ମୂର୍ତ୍ତି। କଳାମୁଗୁନି ପଥରରେ ନିର୍ମିତ ଏହି 4ଟି ଯାକ ମୂର୍ତ୍ତି ଅପେକ୍ଷାକୃତ ବଡ଼ ଏବଂ କାରୁକାର୍ଯ୍ୟ ସମ୍ପନ୍ନ। ପୂର୍ବପଟର ପାହାଚ ଶ୍ରେଣୀ ତଳେ ଏକ ତ୍ରିଭୁଜାକାର ପୀଠରେ ଶୋଭା ପାଉଛନ୍ତି ପ୍ରାୟ 1.5 ଫୁଟ ଉଚ୍ଚର ନୃସିଂହ ବିଗ୍ରହଟିଏ। ରତ୍ନ ସିଂହାସନ ସମୀପରେ ସକାଳ ଧୂପ, ପ୍ରଥମେ ଅର୍ଣ୍ଣଭୋଗ ଅର୍ପଣ ହେବା ପରେ ଅର୍ପଣ ହୁଏ ଛତ୍ରଭୋଗ। ଛତ୍ରଭୋଗରେ ବିପୁଳ ପରିମାଣର ଭୋଜ୍ୟ ଦ୍ରବ୍ୟ ବଢ଼ାଯାଏ। ପୂଜା ପାଇଁ 3 ଜଣ ପୂଜାପଣ୍ଡା ଉତ୍ତରକୁ ମୁହଁ କରି 3ଟି କାଠପିଢ଼ାରେ ବସନ୍ତି। ସମଗ୍ର ପୂଜା ସମୟରେ ରତ୍ନ ସିଂହାସନ ଦିଗରେ ମୁହଁ କରିଥିବା ପଶ୍ଚିମ ଦ୍ୱାର ଖୋଲା ରହେ। ପୂଜା ହୁଏ ବିବିଧ ଉପଚାରରେ। ଛତ୍ରଭୋଗ ହିଁ ଏକମାତ୍ର ପୂଜା ଉପଚାର ଯାହା ଦର୍ଶକମାନେ ମଧ୍ୟ ନାଟ ମନ୍ଦିରରେ ଛିଡ଼ା ହୋଇ ଦେଖିପାରନ୍ତି। ପୂଜା ସରିବା ପରେ ଛତ୍ରଭୋଗ ପଦାର୍ଥ ଆନନ୍ଦ ବଜାରକୁ ଯାଏ ଅଗଣିତ ଭକ୍ତମାନଙ୍କ ପାଇଁ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହିକ ବିଳାସର 78ତମ ଭାଗ। ସଙ୍ଗୀତ ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ।
1: ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି କିଷାନ ଗୀତ। ପରିବେଷଣ କରିଛନ୍ତି ଗୋବର୍ଦ୍ଧନ ହାହା ଏବଂ ସାଥୀ। ସାଥୀ କଳାକାରମାନେ ହେଲେ ଚନ୍ଦ୍ରମଣି ହେସା, ଈଶ୍ୱର ହାହା, ଲିସା ବାଗ, ଉଲ୍ଲାସ ମାଝୀ, ନମିତା ମାଝୀ, ବିଦ୍ୟାଧର ଲାକ୍ରା, ପ୍ରଶାନ୍ତ କୁମାର ବାଗ, ପ୍ରମୋଦ ଲାକ୍ରା ଏବଂ ବିଘ୍ନେଶ୍ୱର ହାହା।

ଶେଷ ହେଲା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ଆପଣମାନେ ଶୁଣିଲେ କିଷାନ ଗୀତ। ପରିବେଷଣ କରିଥିଲେ ଗୋବର୍ଦ୍ଧନ ହାହା ଏବଂ ସାଥୀ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ଆକାଶବାଣୀ ରାଉରକେଲା ଏତେବେଳ ଯାଏଁ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 10:30। ଆରମ୍ଭ କରୁଛୁ ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତ ହିମେଶ ରେଶମିଆଙ୍କ କଣ୍ଠରୁ ଚଳଚ୍ଚିତ୍ର ଆପ୍କି ଖାତିର। ଗୀତ ରଚନା ସମୀର ଏବଂ ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ପରବର୍ତ୍ତୀ ଗୀତ ଉଦିତ ନାରାୟଣଙ୍କ କଣ୍ଠରେ, ଜାଭେଦ ଅଖତରଙ୍କ ରଚନାରୁ ନୁସରତ ଫତେ ଅଲ୍ଲୀ ଖାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଔର ପ୍ୟାର ହୋ ଗୟା।

ପରବର୍ତ୍ତୀ ଗୀତ ସୁଖବିନ୍ଦର ସିଂ ଏବଂ ଅଲିସା ଚିନୟଙ୍କ କଣ୍ଠରେ, ସାବିର ଅହମ୍ମଦଙ୍କ ରଚନାରୁ ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଅପ୍ନା ସପ୍ନା ମନି ମନି।

ପରବର୍ତ୍ତୀ ଗୀତ କେ କେ ଏବଂ ଶିଳ୍ପା ରାଓଙ୍କ କଣ୍ଠରେ ଅନ୍ବିତା ଦତ୍ତ ଗୁପ୍ତାଙ୍କ ରଚନାରୁ ବିଶାଲ ଏବଂ ଶେଖରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ବଚନାଏ ହସିନୋ।

ପରବର୍ତ୍ତୀ ଗୀତ ସୋନୁ ନିଗମ, କୁନାଲ ଗଞ୍ଜେୱାଲା ଏବଂ ଆକୃତି କକ୍କରଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ହିମେଶ ରେଶମିଆଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଚୁପ୍ ଚୁପ୍ କେ।

0: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
2: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% + 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର୍ ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
3: ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଲତା ମଙ୍ଗେସ୍କର ଏବଂ MG ଶ୍ରୀ କୁମାରଙ୍କ କଣ୍ଠରେ, ଗୁଲଜାରଙ୍କ ରଚନାରୁ AR ରେହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଦିଲ୍ସେ।

ପରବର୍ତ୍ତୀ ଗୀତ ଫେସନ୍ ଚଳଚ୍ଚିତ୍ରରୁ ଗୀତଟିକୁ ଗାଇଛନ୍ତି ଶ୍ରୁତି ପାଠକ ଏବଂ ସଲିମ ମର୍ଚାଣ୍ଟ। ରଚନା କରିଛନ୍ତି ଇରଫାନ ସିଦ୍ଦିକ ଏବଂ ସଙ୍ଗୀତ ଦେଇଛନ୍ତି ସଲିମ ସୁଲେମାନ।

ପରବର୍ତ୍ତୀ ଗୀତ ମହେନ୍ଦ୍ର କପୁରଙ୍କ କଣ୍ଠରେ, ସମୀରଙ୍କ ରଚନାରେ ଓ ରବିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ହମରାଜ।

ଆକାଶବାଣୀ ରାଉରକେଲା ଏତେବେଳ ଯାଏଁ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 12। ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର 1323 ଭାଗ।

0: ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ, ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ଇଣ୍ଡୋନେସିଆ ଗସ୍ତ ଶେଷ କରି ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣଠାରେ ଆଜି ପହଞ୍ଚିବେ। ଗସ୍ତ ଅବସରରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଯୋଗଦେବେ। ସେଠାରେ ଉଭୟ ଦେଶର ବ୍ୟାବସାୟିକ ନେତୃମଣ୍ଡଳୀଙ୍କୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଷ୍ଟ୍ରେଲିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇଣ୍ଡୋନେସିଆର ଯୋଗ୍ୟକର୍ତ୍ତାସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ପ୍ରମ୍ବାନନ ମନ୍ଦିରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଦର୍ଶନ କରିଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆଣ୍ଟୋଙ୍କ ସହ ଏହି ଗସ୍ତରେ ସେ ଯାଇଥିଲେ। ଗେମ୍ଲାନ୍ ସମୂହର ପ୍ରତିନିଧିତ୍ୱ ସ୍ୱର ଏବଂ ଶାସ୍ତ୍ରୀୟ ଯୋଗ୍ୟକର୍ତ୍ତା ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଶ୍ରୀ ମୋଦିଙ୍କୁ ସେଠାରେ ପାରମ୍ପରିକ ସ୍ୱାଗତ କରାଯାଇଥିଲା। ଇଣ୍ଡୋନେସିଆର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଏହା ପ୍ରତିଫଳନ କରୁଛି। ଉଭୟ ନେତା ନବମ ଶତାବ୍ଦୀର ଏହି ମନ୍ଦିର ପରିଦର୍ଶନ କରିବା ଅବସରରେ ଶ୍ରୀ ମୋଦି ମୁଖ୍ୟ ଶିବ ମନ୍ଦିରରେ ପ୍ରାର୍ଥନା କରିଥିଲେ। ସେଠାରେ ଏକ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି,
1: ଯୋଗ୍ୟକର୍ତ୍ତା କେ ଇସ୍ ଭବ୍ୟ ମନ୍ଦିର କମ୍ପ୍ଲେକ୍ସ ଅବ ଜବ ହମ୍ ପୁନର୍ନିର୍ମାଣ କା କାମ କରନେ ଜା ରହେ ହୈଁ ଔର ୟେ ୟୁନେସ୍କୋ କା ୱର୍ଲ୍ଡ ହେରିଟେଜ୍ ହୈ ଦୁନିଆ କେ ଦୂର ଦୂର କ୍ଷେତ୍ର ମେ କହିଁ ପର ଭି ଜାଏଁ ହମେଁ କହିଁ ନ କହିଁ ଭାରତ କେ ସାଂସ୍କୃତିକ ବିରାସତ କେ ଦର୍ଶନ ହୋତେ ହୈଁ। ୟେ ପୁରେ ସାଉଥ ଇଷ୍ଟ ଏସିଆ କା ଦୂସରା ସବସେ ବଡ଼ା ହମାରୀ ବିରାସତ କି ପହଚାନ ହୈ।
0: ଇଣ୍ଡୋନେସିଆରେ ଆଇଆଇଏମ୍ ବେଙ୍ଗାଲୁରୁ ଏହାର କ୍ୟାମ୍ପସ୍ ପ୍ରତିଷ୍ଠା କରିବ। ଇଣ୍ଡୋନେସିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଏ ସମ୍ପର୍କରେ ଘୋଷଣା କରିଥିଲେ। ଜାଭାର ପୂର୍ବାଞ୍ଚଳସ୍ଥିତ ସିଂହସାରୀ ସ୍ୱତନ୍ତ୍ର ଆର୍ଥିକ ଜୋନ୍ରେ ଏହି କ୍ୟାମ୍ପସ୍ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି। ଆସିଆନ୍ କ୍ଷେତ୍ରର ଛାତ୍ରଛାତ୍ରୀ ଏବଂ ବୃତ୍ତିଗତଙ୍କୁ ଏହି ଅନୁଷ୍ଠାନ ମାଧ୍ୟମରେ ଆନୁଷ୍ଠାନିକ ଶିକ୍ଷା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପ୍ରଦାନ କରାଯିବ। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଉଚ୍ଚଶିକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସିଆନ୍ ଭାରତ ବାଣିଜ୍ୟ ଚୁକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ତ୍ରୟୋଦଶ ମିଳିତ କମିଟି ବୈଠକ ଆୟୋଜିତ ହେଉଛି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆସିଆନ୍ ଭାରତ ବାଣିଜ୍ୟ ସାମଗ୍ରିକ ଚୁକ୍ତିନାମା ମିଳିତ କମିଟି ଏହା ଅଧୀନରେ ଗଠିତ ଉପକମିଟିଗୁଡ଼ିକୁ ସେମାନଙ୍କର କାର୍ଯ୍ୟକ୍ଷେତ୍ର ପାଇଁ ମାର୍ଗଦର୍ଶନ କରୁଛି। ଚୁକ୍ତିନାମାର କାର୍ଯ୍ୟାନ୍ୱୟନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବକେୟା ପଡ଼ିଥିବା ପଦକ୍ଷେପଗୁଡ଼ିକୁ ଚୂଡ଼ାନ୍ତ କରିବା ନେଇ ମିଳିତ କମିଟି ପଦକ୍ଷେପ ଗ୍ରହଣ କରିଛି। ଉପକମିଟିଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ଚଳିତ ତ୍ରୟୋଦଶ ମିଳିତ କମିଟି ବୈଠକ ଅବସରରେ 8ଟି ଉପକମିଟି ମଧ୍ୟରୁ 3ଟିର ବୈଠକ ଅନୁଷ୍ଠିତ ହେଉଛି। ମିଳିତ କମିଟି ବୈଠକ ଗତକାଲି ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ନୀତିନ କୁମାର ଯାଦବ ଏବଂ ମାଲେସିଆର ନିବେଶ ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟର ଉପସଚିବ ମାସ୍ତୁର ଅହମ୍ମଦ ମୁସ୍ତାଫାଙ୍କ ସହ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଆସିଆନ୍ ସଦସ୍ୟ ରାଷ୍ଟ୍ର ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓପିଡିଆର, ମାଲେସିଆ, ମ୍ୟାମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଭିଏତନାମର ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଏବଂ ତଜ୍ଜନିତ ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଲୋଚନା କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଗତ କିଛିଦିନ ଧରି ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ଦୈନନ୍ଦିନ ଜୀବନଯାତ୍ରା ବ୍ୟାହତ ହୋଇଛି। ବର୍ଷା ଏବଂ ଜଳବନ୍ଦୀ ଜନିତ ପରିସ୍ଥିତି ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ ଶ୍ରୀ ଶାହା ଆଲୋଚନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳମ୍ର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ସଚିବ ଅନିଲ ମଲ୍ଲିକ ବୈଠକର ମୁଖ୍ୟ ଅଧିବେଶନରେ ଯୋଗ ଦେଇଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ ଅନ୍ୟ ଏକ ପୂର୍ଣ୍ଣାଙ୍ଗ ବୈଠକରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଇ0 ଏଫ୍ଆଇଆର୍ର ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ନୂଆଦିଲ୍ଲୀର ସେବାତୀର୍ଥଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଲ୍ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା କରାଯାଇଛି। ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ଏଥିରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମାମଲାର ତ୍ୱରିତ ସମାଧାନ ଦିଗରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରି କହିଛନ୍ତି, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରାଯିବ। ଏଥିସହ ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୁଲିସ୍ ସେବା ପ୍ରଦାନ କରିବାକୁ ରାଜ୍ୟ ପୁଲିସ୍ ପ୍ରତିଶ୍ରୁତିବଦ୍ଧ। ସାଇବର ଆର୍ଥିକ ଠକେଇର ଶିକାର ହୋଇଥିବା ବ୍ୟକ୍ତିବିଶେଷ ବିଳମ୍ବ ନ କରି ତୁରନ୍ତ 1930ରେ ଅଭିଯୋଗ କରିବାକୁ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍ତି। ଶୀଘ୍ର ଅଭିଯୋଗ କଲେ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ 1930ରେ ପଞ୍ଜୀକୃତ ହେଲେ ସ୍ୱୟଂଚାଳିତ ଭାବେ ଇ0 ଏଫ୍ଆଇଆର୍ କରାଯାଇପାରିବ। ପରବର୍ତ୍ତୀ ସମୟରେ ଅପରାଧ ଶାଖାର ସାଇବର ପୁଲିସ୍ ଷ୍ଟେସନକୁ ଏହା ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୁଲିସ୍ ଷ୍ଟେସନ ନିୟମିତ ଏଫ୍ଆଇଆର୍ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିବ। ଏହି ବ୍ୟବସ୍ଥା ମାଧ୍ୟମରେ ମାମଲା ପଞ୍ଜୀକରଣ ଓ ସୂଚନା ଆଦାନ ପ୍ରଦାନ ଅଧିକ ଦ୍ରୁତ ଓ ସୁବ୍ୟବସ୍ଥିତ ହେବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା ହୋଇଛି। କଲମା ବ୍ୟାରେଜ୍ରେ 61ଟି ଗେଟ୍ ଖୋଲାଯାଇଥିବା ବେଳେ 5ଟି ଗେଟ୍ ବନ୍ଦ କରାଯାଇଛି। ବୈଠକ ସମ୍ପର୍କରେ ପ୍ରଣୟ ପାଲ, छत्तीसगढ़ जल संपदा विभाग प्रतिनिधि प्रतिक्रिया रे कहिसंती
1: दूसरे स्टेट एक दूसरे को कैसे कोऑर्डिनेट

ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରର ପୂର୍ବାହ୍ନ 11 ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପୁରୀ ରେଳ ଷ୍ଟେସନଠାରେ ମକ୍ଡ୍ରିଲ୍ ଜାରି ରହିଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ଏଫ୍, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ପୁରୀ ରେଳ ଷ୍ଟେସନରେ ମକ୍ଡ୍ରିଲ୍ କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣନ୍ତୁ, ପୁରାତନ ରଚନାରୁ କଣ୍ଠଦାନ କରିଛନ୍ତି ଭୁବନେଶ୍ୱରୀ ମିଶ୍ର।

ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ ଶୁଣନ୍ତୁ ଶେଷ ଭଜନଟି। ପୁରାତନ ରଚନାରୁ କଣ୍ଠଦାନ କରିଛନ୍ତି ଦିବାକର ମହାନ୍ତି।

ଶିବଭକ୍ତଗଣ ଧନୀ ଏବଂ ଭୋଗଭାଗ୍ୟ ସମ୍ପନ୍ନ, ଅନ୍ୟପକ୍ଷରେ ବିଷ୍ଣୁ ଭକ୍ତଗଣ ନିର୍ଦ୍ଧନ, ବନ୍ଧୁବାନ୍ଧବ ପରିତ୍ୟକ୍ତ, ଭୋଗଭାଗ୍ୟହୀନ। ପରୀକ୍ଷିତ ଶ୍ରୀ ଶୁକଦେବଙ୍କୁ ଏ ବିଷୟରେ ପ୍ରଶ୍ନ କରିଛନ୍ତି। ଶ୍ରୀ ଶୁକଦେବ ପରୀକ୍ଷିତଙ୍କୁ ବୁଝାଇଛନ୍ତି, ବିଷ୍ଣୁ ଭକ୍ତର ସମସ୍ତ ଧନ ହରଣ କରିନିଅନ୍ତି, ତା ପରିବର୍ତ୍ତେ ଅହେତୁକି କୃପା ବର୍ଷଣ କରିଥାନ୍ତି, ତଦ୍ୱାରା ପରମବ୍ରହ୍ମ ପ୍ରାପ୍ତି ଘଟେ। ବିଷ୍ଣୁ ଆରାଧନା ତେଣୁ କଠିନ। ଶିବ କିନ୍ତୁ ଆଶୁ ପ୍ରସନ୍ନ ହୋଇ ଭକ୍ତକୁ ସାଙ୍ଗେ ସାଙ୍ଗେ ସାମ୍ରାଜ୍ୟ ଲକ୍ଷ୍ମୀ ଦେଇଦିଅନ୍ତି। ଭକ୍ତ ପରବର୍ତ୍ତୀ କାଳରେ ପ୍ରମତ୍ତ ହୋଇ ବରଦାତାଙ୍କୁ ବି ଭୁଲିଯାଏ।

0: ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଜଣେ ମା ଯିଏକି ହେଉଛନ୍ତି ପ୍ରଥମ ବ୍ୟକ୍ତି, ସିଏ ନିଜ ପିଲାକୁ ମୌଳିକ ଜୀବନ କୌଶଳ, ମୂଲ୍ୟବୋଧ ଏବଂ ଭାଷା ଶିଖାଇଥାନ୍ତି। ମା ପିଲାର ଭାବପ୍ରବଣ, ସାମାଜିକ ଏବଂ ଶାରୀରିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରନ୍ତି। ଜଣେ ପରାମର୍ଶଦାତା, ମାର୍ଗଦର୍ଶକ ଏବଂ ଜନ୍ମଦାତା ଭାବରେ କାର୍ଯ୍ୟ କରନ୍ତି। ଜଣେ ମାଆର ଶିକ୍ଷା ପ୍ରେମ ଉପରେ ଆଧାରିତ, ପିଲାର ଆତ୍ମବିଶ୍ୱାସ ଏବଂ ନୈତିକ ମୂଳଦୁଆକୁ ପୋଷଣ କରିଥାଏ। ସାମଗ୍ରିକ ବିକାଶ ପାଇଁ ପ୍ରଥମେ ମାତାଙ୍କ ଦ୍ୱାରା ନିଜ ମାତୃଭାଷା ଶିଖିବା ଅତ୍ୟନ୍ତ ଜରୁରୀ ବୋଲି ବିବେଚନା କରାଯାଏ। ତେବେ ଭଉଣୀମାନେ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆଲୋଚନାର ବିଷୟବସ୍ତୁଟି ରହିଛି ମା ହିଁ ଶିଶୁର ପ୍ରଥମ ଗୁରୁ। ତେବେ ଏ ବିଷୟବସ୍ତୁକୁ ନେଇ ଆମେ ଅଧିକ କିଛି ଜାଣିବା ଶ୍ରୀମତୀ ଦିବ୍ୟା ଭାରତୀ ବେହେରାଙ୍କ ଠାରୁ।
1: ନମସ୍କାର ଶ୍ରୋତା ଭଉଣୀମାନେ, ଆଜିର ଆମର ବିଷୟବସ୍ତୁଟି ହେଉଛି ମା ହିଁ ଶିଶୁର ପ୍ରଥମ ଗୁରୁ। ଆଜ୍ଞା, ହଁ, ମାଆର ଗୁରୁତ୍ୱ କ'ଣ ଆପଣମାନେ ସମସ୍ତେ ତ ଜାଣିଛନ୍ତି, କିନ୍ତୁ ଆସନ୍ତୁ ଆଜି ଆମେ ଆଉ କିଛି ଜାଣିବା ମା ବିଷୟରେ। ଏଇ ମା ଶବ୍ଦଟିକୁ ଆମେ ପ୍ରଥମେ ବ୍ୟାଖ୍ୟା କରିବା। ମା ହେଉଛି ଅତି ଛୋଟ ଶବ୍ଦଟିଏ, ମାତ୍ର ଏହି ଶବ୍ଦର ଅର୍ଥକୁ, ଲାଳିତ୍ୟକୁ, କୋମଳତାକୁ, ସୌନ୍ଦର୍ଯ୍ୟକୁ ଓ ଶୀତଳତାକୁ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଏହାକୁ ସମସ୍ତେ ଉପଲବ୍ଧି କରିପାରନ୍ତି, ମାତ୍ର ବର୍ଣ୍ଣନା କରିବା ପାଇଁ ଶବ୍ଦକୋଷ ମଧ୍ୟ ହାର ମାନିବ। ହଁ, ଯଦି ଏ ଖୋଲା ଆକାଶଟା ଗୋଟିଏ ସାଧା କାଗଜ ପାଲଟି ଯାଏ, ଦୁଇ ମେରୁ ଲେଖନୀ ହୋଇଯିବେ, ଆଉ ଯେତେ ନଦୀ ସମୁଦ୍ରର ଜଳ ସବୁ କାଳି ପାଲଟି ଯାଆନ୍ତି, ତଥାପି ମଧ୍ୟ ମା ଶବ୍ଦର ଅର୍ଥ, ତାତ୍ପର୍ଯ୍ୟ, ତାର କର୍ତ୍ତବ୍ୟ, ତାର ତ୍ୟାଗ, ତାର ପ୍ରେମ ଓ ଭଲ ପାଇବା, ତାର ନିଷ୍ଠା, ତାର ପବିତ୍ରତା, ତାର କୋମଳତା, ତାର ଆତ୍ମୀୟତା ଓ ତାର ସୌନ୍ଦର୍ଯ୍ୟତାକୁ ଟିକନିକ୍ ବର୍ଣ୍ଣନା କରିପାରିବା ନାହିଁ। କାରଣ ସ୍ୱୟଂ ଶ୍ରୀକୃଷ୍ଣ ମଧ୍ୟ ମାଙ୍କ ପ୍ରେମ ସାଗରରେ ଉବୁଡ଼ୁବୁ ସମାନ। ମା ନାମ ମଧୁର ଅତି ଅମୃତ ସମାନ, ମା ନାମେ ଶୀତଳ ହେଉ ମୋ ପରାଣ,

ମୋର ମା, ସେଇ ତ ମୋର ମା। ସକାଳ ସୂର୍ଯ୍ୟର କୋମଳ କିରଣ ମଧ୍ୟରେ ଭରି ରହିଥାଏ ମଧ୍ୟାହ୍ନ ସୂର୍ଯ୍ୟର ଉଜ୍ଜ୍ୱଳତା, ପ୍ରଖରତା ଓ ପବିତ୍ରତା। ବିଶାଳ ବୃକ୍ଷର ସ୍ଥିତି ଲୁଚି ରହିଥାଏ କ୍ଷୁଦ୍ର ବୀଜଟି ଭିତରେ। ଠିକ୍ ସେହିପରି ଦେଶର ବିରାଟ ଭବିଷ୍ୟତ ଲୁଚି ରହିଥାଏ ଆଜିର ନିରୀହ ନିଷ୍କପଟ ଶିଶୁଟି ଭିତରେ। ଏହି ପବିତ୍ର ଶିଶୁଟିର ସାଧୁତା, ସତ୍ୟନିଷ୍ଠା, ନମ୍ରତା, ଜାତୀୟତା, କର୍ତ୍ତବ୍ୟନିଷ୍ଠା ପାଇଁ ଦେଶର ଯଥାର୍ଥ ବିକାଶ ଘଟିବ ବୋଲି ଆଶା କରାଯାଏ। ତେଣୁ ଶିଶୁର ଶିକ୍ଷା ଦୀକ୍ଷାର ଉପଯୁକ୍ତ ଯତ୍ନ ନେବା ବାଞ୍ଛନୀୟ। ମାତ୍ର ମା ହେଉଛି ଶିଶୁଟିର ପ୍ରଥମ ଗୁରୁ। ମା ବିନା ଶିଶୁର କେହି ଏ ଦୁନିଆରେ ନିଜର ନୁହଁ। ମଦର ଇଜ୍ ଦ ଫାଷ୍ଟ ଟିଚର ଆଣ୍ଡ ବେଷ୍ଟ ଡକ୍ଟର ଅଫ୍ ଦ ଚାଇଲ୍ଡ। ଶିଶୁଟି ମା ଶରୀରର ଏକ ଅଙ୍ଗ ଏବଂ ଅଂଶ। ଜନ୍ମ ପୂର୍ବରୁ 10 ମାସ ମା ସହିତ ଜଡ଼ିତ ହୋଇଥାଏ। ଜନ୍ମ ପରେ ମା ସହିତ ଅଧିକାଂଶ ସମୟ ବିତାଏ। କିଏ ସେଇ ଶିଶୁଟି? ତା ମା ତା ପାଇଁ ଅତି ଆପଣାର, ଅତି ନିଜର। ମା ବିନା ଶିଶୁ କେବେ ସମ୍ପୂର୍ଣ୍ଣ ନୁହଁ। ମା କୁ ଭଲ ପାଇଲା ଶିଶୁ, ମା କୋଳରେ ଝୁଲିଲା ଶିଶୁଟିଏ। ମା ମୁହଁରୁ କଥା ଛଡ଼ାଇ ନିଜେ ତାର ଦରଟି ଓଠରେ ଖନେଇ ଖନେଇ କଥା କହି ଶିଖିଲା ଶିଶୁଟିଏ, ଯାହା ତାର ମାତୃଭାଷା ହେଲା। ବିଦ୍ୟାଳୟ

ହତା ମାଡ଼ିବା ପୂର୍ବରୁ ଅନେକ କଥା ଶିଶୁଟି ବା ପିଲାଟି ମାଆଠାରୁ ଶିଖିଲା, ଯାହା ତା ଜୀବନରେ ଅନେକ ସହାୟତା କରିଥାଏ, ବହୁତ ସାହାଯ୍ୟ ମଧ୍ୟ ହୋଇଥାଏ ଶିଶୁଟି ପାଇଁ। ଭଗବାନ ମଧ୍ୟ ମାଆକୁ ସେପରି ହିଁ ଗଢ଼ିଥାନ୍ତି, ସେଥିପାଇଁ ତାର ନାଁ ମାଆ। ଅସୀମ କରୁଣା, ଅସୀମ ଧୈର୍ଯ୍ୟ ଓ ଭଲ ପାଇବାର ଶକ୍ତି, ଯେହେତୁ ପିଲାଟିର ସମସ୍ତ କାର୍ଯ୍ୟ ମାଆ ହିଁ ତୁଲାଇଥାନ୍ତି, ପିଲାଟି ମାଆ ଉପରେ ପୁରାପୁରି ନିର୍ଭରଶୀଳ। ସତେ ଯେମିତି ଗୋଟେ ଗଛର ଫୁଲ କିମ୍ବା ଫଳ ସମ୍ବେଦନଶୀଳ ହୋଇପଡ଼ିଥାଏ, ମାଆକୁ ଓ ଅଶେଷ ଭଲ ପାଏ। ତେଣୁ ମାଆର କଥା ବ୍ୟଥା କାର୍ଯ୍ୟକୁ ଅନୁକରଣ କରିଥାଏ ପିଲାଟି। ଏ ପୃଥିବୀର ମଣିଷ ହେଉଛି ସର୍ବୋତ୍କୃଷ୍ଟ ପ୍ରାଣୀ, ଯାହା ଆମେ ସମସ୍ତେ ଭଉଣୀମାନେ ଜାଣିଛୁ। ଏ ପୃଥିବୀର ମଣିଷ ହେଉଛି ସର୍ବୋତ୍କୃଷ୍ଟ, କିନ୍ତୁ ସର୍ବଶ୍ରେଷ୍ଠ ହେଉଛି ମାଆ। ଆମେ ସମସ୍ତେ ଲକ୍ଷ୍ୟ କରିବା, ହାତୀ, ଘୋଡ଼ା, ଗାଈ, କୁକୁର ଓ ବିଲେଇ ଛୁଆମାନେ, ପଶୁ ପକ୍ଷୀ ଜନ୍ମ ହେଲା ପରେ କିଛି କ୍ଷଣ ମଧ୍ୟରେ ଚଲାବୁଲା କରିପାରନ୍ତି, ଏବଂ ସେମାନେ ଭଲ ମନ୍ଦ, ଖାଲ, ଢିପ, କୂଅ, ପୋଖରୀ ସବୁକିଛି ଜାଣିପାରନ୍ତି, ତା ନିକଟକୁ କେବେ ବି ଯାଆନ୍ତି ନାହିଁ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ନା ଭଉଣୀମାନେ, ସୃଷ୍ଟିର ଶ୍ରେଷ୍ଠ ଜୀବ ମାନବ ହେଲେ ମଧ୍ୟ ତାର ଶିଶୁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଜନ୍ମ ନେଇଥାଏ। ସେ ତାର ନିଜର ସମସ୍ତ କାର୍ଯ୍ୟ ପାଇଁ ପର ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ। ଚାଲିବା ପାଇଁ ଏକ ବର୍ଷ ସମୟ ମଧ୍ୟ ଲାଗିଥାଏ, ତଥାପି ନଦୀ, ପୋଖରୀ, ଭଲ ମନ୍ଦ କିଛି ମଧ୍ୟ ଶିଶୁଟି ବୁଝେ ନାହିଁ। ତାକୁ ସର୍ବଦା ଜଗିବାକୁ ହିଁ ମାଆକୁ ପଡ଼ିଥାଏ। କାରଣ କ'ଣ ଜାଣନ୍ତି? ବୋଧହୁଏ ଏହି ଶ୍ରେଷ୍ଠତ୍ୱ ପ୍ରାପ୍ତି ପାଇଁ ଈଶ୍ୱର ତାର ମସ୍ତିଷ୍କକୁ ଖାଲି ରଖିଥାନ୍ତି, କେବଳ ମାଆର ଶବ୍ଦକୁ ବୁଝିବା ପାଇଁ। ଯଦି ସେ କିଛି ଶିଖିକି ଆସିଥିବ, ତାକୁ ଶିଖାଇଲେ ସେ ଭାବିବ ମୁଁ ବହୁତ କିଛି ଜାଣିଛି, ଆଉ ଜାଣିବା ଆବଶ୍ୟକ ନାହିଁ। ତ ସେ ସେତେବେଳେ ମାଆର ଶବ୍ଦକୁ ବୁଝିପାରିବ ନାହିଁ, ହୁଏତ ସେ ଠିକ୍ସେ ମାଆ କ'ଣ ଜାଣିପାରିବ ନାହିଁ। ତା ମସ୍ତିଷ୍କ ଶୂନ୍ୟ ଥାଏ ଏଥିପାଇଁ ଯେ ତାକୁ ଅନେକ କିଛି ଶିଖିବାର ଅଛି। ଶିକ୍ଷା ଲାଭ ପାଇଁ ତାକୁ ଅନେକ ଗୁରୁଙ୍କର ଆବଶ୍ୟକତା ମଧ୍ୟ ରହିଛି, ସେଥିମଧ୍ୟରୁ ମାଆ ହିଁ ଶ୍ରେଷ୍ଠ। ଜୀବନର ପ୍ରଥମ ଶିକ୍ଷା ସେ ମାଆଙ୍କ ଠାରୁ ହିଁ ପାଇଥାଏ, ଆମେ ସମସ୍ତେ ଜାଣିଛୁ। ହଁ ଭଉଣୀମାନେ, ତେଣୁ ଯଥାର୍ଥରେ କୁହାଯାଏ ମାଆ ହିଁ ଶିଶୁର ପ୍ରଥମ ଗୁରୁ। ପରିବାରରେ ନାରୀର ଭୂମିକା ବହୁବିଧ, ସେ ଏକାଧାରରେ ଜନନୀ, ଭଗିନୀ ଓ ଜାୟା। ପରିବାରରେ ଶିଶୁର ଭବିଷ୍ୟତ ବହୁ ପରିମାଣରେ ମାତାର ଶିକ୍ଷା ଉପରେ ନିର୍ଭର କରେ। ପରିବାର ନାଗରିକତାର ପ୍ରଥମ ସୋପାନ ଓ ପ୍ରବେଶ ଦ୍ୱାର ମାତା ଶିକ୍ଷିତା ଓ ମାର୍ଜିତ ହୋଇଥିଲେ ହିଁ ଶିଶୁଙ୍କୁ ଉପଯୁକ୍ତ ନାଗରିକ କରି ଗଢ଼ି ତୋଳିବାରେ ସାହାଯ୍ୟ ହୋଇଥାଏ। ଶୈଶବରେ ପିଲାଟିର ସମସ୍ତ ଦାୟିତ୍ୱ ମାତା ଉପରେ ହିଁ ନ୍ୟସ୍ତ ଥାଏ, ଆମେ ସମସ୍ତେ ଜାଣିଛୁ। ଜନନୀର ଏହି ସମୟର ଶିକ୍ଷା ପିଲାଟିର ଭବିଷ୍ୟତକୁ ଗଢ଼ିବାରେ, ଉଜ୍ଜ୍ୱଳ କରିବାରେ ସହାୟକ ହୋଇଥାଏ। ସେଥିପାଇଁ ହିଁ କୁହାଯାଇଛି ଶିଶୁର ପ୍ରଥମ ଗୁରୁ ମା। ମା ଯେମିତି ଶିକ୍ଷା ନେଇକି ଯିବ, ସେମିତି ହିଁ ଶିକ୍ଷା ଶିଶୁ ତାଠୁ ନେଲା ପରେ ତାର ଭବିଷ୍ୟତ ଗଢ଼ିଥାଏ। ଯେପରି ଛତ୍ରପତି ଶିବାଜୀ, ମହାତ୍ମା ଗାନ୍ଧୀ, ମଦର ଟେରେସା, ନେପୋଲିଅନ ବୋନାପାର୍ଟଙ୍କ ଉପରେ ସେମାନଙ୍କ ମାତାମାନଙ୍କର ଶିକ୍ଷା ବା ପ୍ରଭାବ କିଛି କମ୍ ପଡ଼ିନାହିଁ। କେବଳ ମାତାମାନେ ହିଁ ସେମାନଙ୍କ ସନ୍ତାନମାନଙ୍କୁ ଉପଯୁକ୍ତ କରି ଗଢ଼ି ତୋଳିଥାନ୍ତି। ଠିକ୍ ସେପରି ସ୍ୱାଭିମାନୀ ଉତ୍କଳ ଗୌରବ ମଧୁବାବୁଙ୍କ ଉପରେ ତାଙ୍କ ମାତାଙ୍କ ପ୍ରଭାବ ପଡ଼ିଥିଲା, ଆମେ ସମସ୍ତେ ଜାଣିଛୁ, ଯାହାଫଳରେ ମଧୁବାବୁଙ୍କ ଜୀବନ ମଧୁମୟ ହୋଇପଡ଼ିଥିଲା। ତାଙ୍କର ନାଁ ଯେମିତି, କାମ ମଧ୍ୟ ସେମିତି ଥିଲା, କେବଳ ତାଙ୍କ ମାଆଙ୍କ ପାଇଁ। ମଧୁବାବୁଙ୍କ ସାଆନ୍ତ ମା ପୂର୍ବ ପରମ୍ପରା ଅନୁସାରେ ସତୀ ହୋଇଥିଲେ। ମଧୁବାବୁଙ୍କ ମା ନିଜେ ସେହି ଦୃଶ୍ୟ ଅଙ୍ଗେ ଲିଭାଇଥିଲେ। ସେହି ପ୍ରେରଣାରେ ସେ ଏକ ସୁନ୍ଦର ପ୍ରବନ୍ଧ ରଚନା କରିଥିଲେ, ସତୀ ରକ୍ତର ପରମ୍ପରା ଓ ପ୍ରେରଣା। ତାଙ୍କ ମାଆଙ୍କ ଠାରୁ ସେ ଏକ ସୁନ୍ଦର ନୀତିବାଣୀ ଶିକ୍ଷା ଲାଭ କରିଥିଲେ, ଯାହା ନିଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଫଳିତ ହୋଇଥିଲା। ତାହା ହେଲା, ଆଲ ସଖୀ ଆପଣା ମହତ ଆପେ ରଖି। ଏହା ଆମେ ସମସ୍ତେ ମଧ୍ୟ ଜାଣିଛୁ, ଯେହେତୁ ପିଲାଟିର ଅଧିକାଂଶ ସମୟ ମାଆ ସହିତ ବିତିଥାଏ,
ଏବଂ ମା ଶିଶୁର ପୂର୍ଣ୍ଣ ଦାୟିତ୍ୱ ନେଇଥାଏ। ଶିଶୁଟି ମାଆକୁ

ବହୁତ ଭଲ ପାଇଥାଏ। କାହିଁକି ନା ମା ହିଁ ଶିଶୁର ପ୍ରଥମ ଗୁରୁ। ମା ଯାହା କହେ ଶିଶୁଟି ଆଗ୍ରହରେ ଗ୍ରହଣ କରିଥାଏ ଏବଂ ପିଲାଟିକୁ ଶୁଆଇ ଦେଲାବେଳେ ମାଆଟି ପିଲାଟିକୁ ଅନେକ ଛୋଟ ଛୋଟ ନୀତି ଶିକ୍ଷାମୂଳକ ଗଳ୍ପ ଶୁଣାଇଥାଏ, ଯାହାକି ପିଲାଟି ଗଳ୍ପ ଆକାରରେ ଶିକ୍ଷାକୁ ଗ୍ରହଣ କରିଥାଏ। ଯେପରି ମିଛୁଆ ରାଧୁଆ ଗପ, ଦୁଇ ମାଙ୍କଡ଼ ପିଠାକୋଳି, ଟୁଆଁ ଟୁଇଁ ଗଳ୍ପ, ରାମାୟଣ ମହାଭାରତର ଅନେକ ଚରିତ୍ରମାନଙ୍କ କାହାଣୀ ଯାହା ପିଲାମାନଙ୍କ ହୃଦୟକୁ ସ୍ପର୍ଶ କରିଥାଏ, ଚରିତ୍ର ଗଠନ କରିବାରେ ସହାୟକ ମଧ୍ୟ ହୋଇଥାଏ। ପିଲାଟିର ହୃଦୟ ଅତି ସାଧା କାଗଜ ପରି। ଏହିସବୁ ନୀତି ଶିକ୍ଷାମୂଳକ ଗଳ୍ପ ତା ଜୀବନ ଦର୍ଶନରେ ଅନେକ ପ୍ରଭାବ ପକାଇଥାଏ। ଯେଉଁ କଥାଗୁଡ଼ିକ ଅତି ସାଧାରଣ ଜଣାପଡ଼ୁଥାଏ ପିଲାଟି ମା ପାଖରୁ ସେ ସବୁ ଶିକ୍ଷା କରିଥାଏ, କିନ୍ତୁ ଏହି ଗଳ୍ପ ସବୁ ପିଲାଟି ଜୀବନରେ ବହୁତ ମୁଖ୍ୟ ଭୂମିକା ମଧ୍ୟ ଗ୍ରହଣ କରିଥାଏ। ସେହି ଛୋଟ ଛୋଟ କଥା ସବୁ ବହୁତ ବଡ଼ ବଡ଼ କାମରେ ମଧ୍ୟ ଆସିଥାଏ। ଯେପରି ବିଦ୍ୟାଳୟରେ ହତା ମାଡ଼ିବା ପୂର୍ବରୁ ମାଆଟି ଶିଶୁଟିକୁ ଶିଖାଇ ଦେଇଥାଏ, ଆମ ପରିବାରରେ ଆମ ସଂସ୍କୃତି, ଆମ ପରମ୍ପରା, ଆମ ସମାଜ, ଆମ ଦେଶର ଅନେକ ଧାରଣା, ଏବଂ ସକାଳେ ସନ୍ଧ୍ୟାରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା, ବଡ଼ମାନଙ୍କୁ କିପରି ସମ୍ମାନ ଦେବା, ଜୀବମାନଙ୍କ ପ୍ରତି ଦୟାଭାବ ରଖିବା, ପ୍ରତ୍ୟେକ ଜିନିଷ ସମସ୍ତେ ବାଣ୍ଟି କରି କେମିତି ଖାଇବା, କାହାର ଦେହ ଖରାପ ହେଲେ ତାର ସେବା ଯତ୍ନ କରିବା, ଠିକ୍ ସମୟରେ ଠିକ୍ କାମ କରିବା, ସାଇ ପଡ଼ିଶା ସମାଜ ସମସ୍ତଙ୍କ ସହିତ ମିଳିମିଶି ଚଳିବା, ଅତିଥି ଘରକୁ ଆସିଲେ ପ୍ରଣାମ କରିବା, ତାଙ୍କୁ କିପରି ସମ୍ମାନ ଦେବା, ଦେହ ଲୁଗାପଟା ପରିଷ୍କାର ରଖିବା, ହାତ ଧୋଇକି ଖାଇବା, ନଖ କାଟିବା, ନିଜ ଜିନିଷକୁ ସଜାଇ ସାଇତି ରଖିବା, ଛୋଟ ଛୋଟ କଥାରେ ମିଛ ମଧ୍ୟ କହିବା ନାହିଁ। ସତ କହିଲେ ଜଗନ୍ନାଥ, ମିଛ କହିଲେ ମହାପାପ, ଏହା ଆମେ ସମସ୍ତେ ଜାଣିଛୁ। ହଁ ଭଉଣୀମାନେ, ଆମେ ସମସ୍ତେ ଏହି ଶିକ୍ଷା ଆମ ପିଲାମାନଙ୍କୁ ମଧ୍ୟ ଦେଇଛୁ। ଏହିସବୁ କଥା ନିହାତି ଛୋଟ ଜଣା ପଡ଼ୁଥିଲେ ମଧ୍ୟ ଜୀବନଚର୍ଯ୍ୟାରେ ଏହାର ଗୁରୁତ୍ୱ ଅନେକ ରହିଛି। ମା ସ୍ନେହ, ମମତା ଓ କରୁଣାର ପ୍ରତୀକ। ମା ହିଁ ଅମୃତର ସିନ୍ଧୁ ଅଟେ, ସେ ସର୍ବଂଶ୍ରହା, ସତ୍ୟ, ଶାନ୍ତି ଓ ଦୟାର ବାର୍ତ୍ତାବହ। ଶିଶୁ ମଧ୍ୟରେ ଅନୁକରଣ ଶକ୍ତି ଭରି ରହିଥାଏ, ତେଣୁ ମାଆର ଅନେକ ସୁଗୁଣର ପ୍ରଭାବ ସିଧାସଳଖ ଶିଶୁ ଉପରେ ହିଁ ପଡ଼ିଥାଏ। ସେଥିପାଇଁ ଆମେ ମଧ୍ୟ ସବୁ ଭଉଣୀମାନେ ଜାଣି ରଖିବା କଥା, ମାଆ ହିଁ ଶିଶୁର ପ୍ରଥମ ଗୁରୁ। ସେ ମା ପାଇଁ ଗୀତଟିଏ ଆସନ୍ତୁ ଭଉଣୀମାନେ ଶୁଣିବା। ମା ନାହିଁ ଯାର, ସାହା ନାହିଁ ତାର, ସଦା ଅସହାୟ ସିଏ। ମା ନାହିଁ ଯାର, ସାହା ନାହିଁ ତାର, ସଦା ଅସହାୟ ସିଏ। ମାର ମମତା ମଧୁବଳା କଥା କହି ତସୁଥିବ କିଏ। ବାଟ ହୁଡ଼ି ଗଲେ, କଣ୍ଟା ଫୁଟିଗଲେ, ଝୁଣ୍ଟିକି ପଡ଼ିଲେ ଅବା। ଯେ ଶବ୍ଦ ପ୍ରଥମେ ଉଚ୍ଚାରୋଇ ଆମେ, ମା ଛଡ଼ା ଅନ୍ୟ କିବା, ମା ଛଡ଼ା ଅନ୍ୟ କିବା। ଅପଦେ ବିପଦେ ସଦା ପଦେ ପଦେ, ଆପଦେ ବିପଦେ ସଦା ପଦେ ପଦେ, ଯିଏ ହେଉଥାଏ ସାହା ସିଏ ହିଁ ହେଉଛି ମା। ଉପବାସେ ରହି ସନ୍ତାନେ ଖୁଆଇ, ସେଇ ପରା ଆମ ମା, ସେଇ ପରା ଆମ ମା। ତାପଣ ତ ତଳେ ନିରାପଦ ସ୍ଥଳ, ଯେତେ ଶାନ୍ତି ଅଛି ସେଠି। ମୋର ତ ପାତାଳ ଅବା ସ୍ୱର୍ଗପୁର, ପାଇବା ଆଉ କେଉଁଠି। ମୋର ତ ପାତାଳ ଅବା ସ୍ୱର୍ଗପୁର, ପାଇବା ଆଉ କେଉଁଠି। ମା ଜନ୍ମଦାତ୍ରୀ ପୁଣି ଜନ୍ମ ମାଟି, ଗରି ଅସି ସ୍ୱର୍ଗ ଠାରୁ। ମା ଜନ୍ମଦାତ୍ରୀ ପୁଣି ଜନ୍ମ ମାଟି, ଗରି ଅସି ସ୍ୱର୍ଗ ଠାରୁ। ହୋଇ ନତଶିର କରଇ ଜୁହାର, ଆଶିଷ ତୋହର ଝରୁ, ମା ଆଶିଷ ତୋହର ଝରୁ। ଭଉଣୀମାନେ, ମାଆର ଏହି ଶବ୍ଦର ଗୀତଟି ଆପଣମାନଙ୍କୁ ଖୁବ୍ ଆନନ୍ଦ ଦେଇପାରେ, ଏହା ହିଁ ମୁଁ ଆଶା କରୁଛି। ନାରୀ ହିଁ ପାରିବାରିକ ଜୀବନର ମେରୁଦଣ୍ଡ ଓ ଶିଶୁର ପ୍ରଥମ ଶିକ୍ଷୟିତ୍ରୀ, ଦେଶର ଭବିଷ୍ୟତ ନାଗରିକମାନଙ୍କ ଜନ୍ମଦାତ୍ରୀ। ମାଆଟି ସମସ୍ତ ପ୍ରକାର ତ୍ୟାଗ ସ୍ୱୀକାର କରି ତାର ସନ୍ତାନକୁ ମଣିଷ କରି

0: ଗଢ଼ି ତଳେ। ଏହା ଆମେ ସମସ୍ତେ ମଧ୍ୟ ଜାଣିଛୁ। ଜୀବନ ତରଙ୍ଗର ଅନେକ ମୌଳିକ ଶିକ୍ଷା ଶିଶୁଟି ମାଆ ଠାରୁ ହିଁ ପାଇଥାଏ। ମାଆ ଭଗବାନଙ୍କ ଏକ ବରଦାନ, ଆମେ ସମସ୍ତେ ଏହା ଜାଣିଛୁ। ଆମ ପିଲାମାନଙ୍କୁ ମଧ୍ୟ ଆମେ ନିତିଦିନ ଆକାରରେ ଏହାକୁ ଶିକ୍ଷା ମଧ୍ୟ ଦେଉଛୁ। ଭଗବାନ ମାଆକୁ ଏପରି ଗଢ଼ିଛନ୍ତି, ଏତେ ଧୈର୍ଯ୍ୟ, ଏତେ ତ୍ୟାଗ, ଏତେ ସହନଶୀଳତା, ଏତେ ସେବା ମନୋବୃତ୍ତି ଆଉ କାହା ପାଖରେ ପାଇବା ନାହିଁ। ତେଣୁ କେବଳ ମାଆ ହିଁ ଶିଶୁର ପ୍ରଥମ ଗୁରୁ। ଯଥାର୍ଥରେ ମନଙ୍କୁ ମୂର୍ଖରୁ ଝରି ପଡ଼ିଲା, ସ୍ୱର୍ଗଦୋପୀ ଗରିଅସି ଜନନୀ ସୁଜନ୍ମଭୂମି। ଏହା ଆମେ ସମସ୍ତେ ଜାଣିଛୁ, ମା ହିଁ ଶିଶୁର ପ୍ରଥମ ଗୁରୁ। ଯଥାର୍ଥରେ ଆମେ ଏହାକୁ ବୁଝିବାକୁ ଗଲେ ଆମେ ସମସ୍ତେ ସେଇ ଗୋଟିଏ ଶବ୍ଦ ଏକା ସ୍ୱରରେ ଯଦି କହିବା, ମା ହିଁ ଶିଶୁର ପ୍ରଥମ ଗୁରୁ।
1: ହଁ ଭଉଣୀମାନେ, ଆଜିର ଏହି କାର୍ଯ୍ୟକ୍ରମରେ ଆଲୋଚନାର ଏହି ସୁନ୍ଦର ବିଷୟବସ୍ତୁଟି ଶୁଣୁଥିଲେ ଶ୍ରୀମତୀ ଦିବ୍ୟା ଭାରତୀ ବେହେରାଙ୍କ ଠାରୁ। ବର୍ତ୍ତମାନ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

ଭଉଣୀମାନେ, ଏହି ସୁନ୍ଦର ଗୀତଟି ଶୁଣିଲା ପରେ ଆସନ୍ତୁ ଜାଣି ରଖିବା ଆଜିର ଆମର ଏହି କାର୍ଯ୍ୟକ୍ରମରେ ସୁଜି ଗୁଡ଼ ଲଡ଼ୁ କିପରି ପ୍ରସ୍ତୁତ କରାଯାଏ ଏବଂ ତା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ କ'ଣ କ'ଣ ରହିଛି। ତିନିଶହ ଗ୍ରାମ ସୁଜି, ଦୁଇଶହ ଗ୍ରାମ ଗୁଡ଼, କିଛି କୋରା ନଡ଼ିଆ, ପାଞ୍ଚ ସାତଟି ଗୁଜୁରାତି, ପାଞ୍ଚ ସାତଟି ଗୋଲମରିଚ, ଛାଣିବା ପାଇଁ ତେଲ, ଅଳ୍ପ କିଛି କାଜୁ ଓ ଆଲମଣ୍ଡ କଟା ଏବଂ ସ୍ୱାଦ ଅନୁଯାୟୀ ଲୁଣ। ପ୍ରଥମେ ଗ୍ୟାସ୍ ଲଗାଇ କଡ଼େଇକୁ ହାଲୁକା ଉଷୁମ କରି ସେଥିରେ ସୁଜିକୁ ଅଳ୍ପ ଭାଜି ବାହାର କରିଦିଅନ୍ତୁ। ସେହି କଡ଼େଇରେ ସୁଜିର ଅନୁପାତରେ ଆବଶ୍ୟକ ପାଣି ଦେଇ ତାକୁ ଫୁଟାନ୍ତୁ। ପାଣି ଫୁଟିବା ଆରମ୍ଭ କଲେ ସେଥିରେ ଗୁଡ଼ ପାଞ୍ଚରୁ ଛଅ ବଡ଼ ଚାମଚ ଓ ସାମାନ୍ୟ ଲୁଣ ପକାନ୍ତୁ। ଗୁଡ଼ ପାଣିରେ ମିଶିଯିବା ପରେ ସେଥିରେ ସୁଜି ପକାଇ ଜନ୍ତୁଣୀ ପ୍ରସ୍ତୁତ କରନ୍ତୁ। ତାକୁ ଚୁଲିରୁ ଓହ୍ଲାଇ କିଛି ସମୟ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଏବେ ଏକ ତାୱା ନେଇ ସେଥିରେ ପୂର୍ବରୁ ପ୍ରସ୍ତୁତ କୋରା ନଡ଼ିଆ ଓ ବଳକା ଗୁଡ଼ ପକାଇ ହାଲୁକା ଆଞ୍ଚରେ ଭାଜନ୍ତୁ। ଅଳ୍ପ ଭାଜି ହୋଇଆସିଲେ ସେଥିରେ କଟା କାଜୁ ଓ ଆଲମଣ୍ଡ ମିଶାନ୍ତୁ। ଗୁଜୁରାତି ଓ ଗୋଲମରିଚକୁ ଭଲ ଭାବରେ ଗୁଣ୍ଡ କରି ସେଥିରେ ମିଶାନ୍ତୁ। ପୁର ପ୍ରସ୍ତୁତ ହୋଇଗଲେ ତାକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ ସୁଜି ଜନ୍ତୁଣୀରୁ କିଛି ନେଇ ହାତରେ ଗୋଲ ଗୋଲ କରି ତା ମଝିରେ ପ୍ରସ୍ତୁତ ନଡ଼ିଆ ପୁର ଦେଇ ତାକୁ ଲଡ଼ୁ ଆକାରରେ ଗଢ଼ନ୍ତୁ। ବର୍ତ୍ତମାନ ଗ୍ୟାସ୍ରେ ଆଉ ଏକ କଢ଼େଇରେ ଆବଶ୍ୟକତା ଅନୁସାରେ ଛାଣିବା ପାଇଁ ତେଲ ଦିଅନ୍ତୁ। ତେଲ ଗରମ ହୋଇଗଲେ ମଧ୍ୟମ ଆଞ୍ଚରେ ଗୋଟିଏ ପରେ ଗୋଟିଏ ସୁଜି ଲଡ଼ୁକୁ ଛାଣି ଦିଅନ୍ତୁ। ଧ୍ୟାନ ରଖିବେ ଯେପରି ସେଗୁଡ଼ିକ ପରସ୍ପର ସହ ଲାଗି ନ ରହେ। ହଁ ଶ୍ରୋତା ଭଉଣୀମାନେ, ବର୍ତ୍ତମାନ ତ ପ୍ରସ୍ତୁତ ହୋଇଗଲା ସୁଜି ଗୁଡ଼ ଲଡ଼ୁ। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ମହିଳାମାନଙ୍କ ପାଇଁ କିଛିଟା ରୂପଚର୍ଯ୍ୟା କଥା। ଭଉଣୀମାନେ, ଅଲିଭ୍ ତେଲ ଆମ ଶରୀର ପାଇଁ ଆଣ୍ଟି ଅକ୍ସିଡାଣ୍ଟର କାମ କରିଥାଏ। ରାତିରେ ଶୋଇବା ପୂର୍ବରୁ ହାତ ଓ ଗୋଡ଼ରେ ଅଲିଭ୍ ତେଲକୁ ଭଲ ଭାବେ ମାଲିସ କରି ଶୋଇଲେ ତ୍ୱଚାରେ ଆସୁଥିବା କୁଞ୍ଚନ କମ୍ ହୋଇଥାଏ। ଏକ ଚାମଚ ହଳଦୀ ଗୁଣ୍ଡକୁ ଏକ ଚାମଚ ମହୁରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ଭଲ ଭାବେ ମିଶିଗଲେ ସେଥିରେ ଦୁଇ ଚାମଚ କଞ୍ଚା କ୍ଷୀର ଭଲରେ ମିଶାଇ ଏହାକୁ ମୁହଁର ତ୍ୱଚାରେ ଓ ବେକରେ ଲଗାନ୍ତୁ। ପନ୍ଦର ମିନିଟ୍ ପରେ ଭଲ ଭାବେ ଘଷି ଘଷି ଛଡ଼ାଇ ଦିଅନ୍ତୁ। ନିୟମିତ ଏପରି କଲେ ତ୍ୱଚାର ଉଜ୍ଜ୍ୱଳପଣ ନିଶ୍ଚୟ ବଢ଼ିବ। ଦୁଇ ଚାମଚ ବେସନରେ ଏକ ଚାମଚ କ୍ଷୀର ସର ପକାଇ ଭଲ ଭାବେ ପେଷ୍ଟ ବନାଇ ଦିଅନ୍ତୁ। ପେଷ୍ଟ ବେଶୀ ଟାଣ ହୋଇଗଲେ ସେଥିରେ ଅଳ୍ପ ଗୋଲାପ ଜଳ ମିଶାଇ ପାରିବେ। ବର୍ତ୍ତମାନ ପ୍ରସ୍ତୁତ ପେଷ୍ଟକୁ ମୁହଁ ଓ ବେକର ତ୍ୱଚାରେ ଲଗାନ୍ତୁ। ତ୍ୱଚା ଟେନ୍ ହେବାର ସମସ୍ୟା କମ୍ ହୋଇଯିବ। ଲେମ୍ବୁ ଚିପୁଡ଼ି ସାରିବା ପରେ ସେହି ଚୋପାକୁ ନ ଫୋପାଡ଼ି ହାତ ଓ ପାଦର ନଖରେ ଘଷନ୍ତୁ। ନଖ ଧଳା ଓ ଚମକପ୍ରଦ ହୋଇଯିବ। ଆପଣ ଗାଧୋଇବା ପୂର୍ବରୁ ଆଲୋଭେରା ପତ୍ରର ରସକୁ ନେଇ ହାତ ଓ ଗୋଡ଼ ମୁହଁରେ ମାଲିସ କରନ୍ତୁ। ଦଶ ମିନିଟ୍ ପରେ ଏହାକୁ ଧୋଇ ଦିଅନ୍ତୁ। ତ୍ୱଚା ପ୍ରାକୃତିକ ଭାବେ ନରମ ଓ ମଶ୍ଚରାଇଜର ହୋଇଯିବ। ହଁ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଶେଷରେ ଟିପ୍ସରେ ରହିଥିଲା ମହିଳାମାନଙ୍କ ପାଇଁ କିଛିଟା ରୂପଚର୍ଯ୍ୟା କଥା। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ରହିଲି, ନମସ୍କାର।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପରିଶେଷରେ ରାତି 11ଟାରେ ଆକାଶବାଣୀ ଦିଲ୍ଲୀରୁ ରହିଛି ହିନ୍ଦୀରେ ସମ୍ବାଦ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆଜିର ଚଳିତ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଏବେ ଆସନ୍ତୁ ଜାଣିନେବା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ।

ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମଚରିତ ମାନସର 219ତମ ଭାଗ। ସକାଳ 7:25 ଶୁଣିବେ ଝୁମତାନାନା କାର୍ଯ୍ୟକ୍ରମ। 8:30 ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମରେ ଶୁଣିବେ ଭିତରଛୁ ତଳଛୁ ସେବା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 8:45 ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଖାଡ଼ିଆ ଗୀତ, ପରିବେଷଣ କରିଛନ୍ତି ଏମା ପୁଷ୍ପା କୁଲ୍ଲୁ ଏବଂ ସାଥୀ। 10:50 ଶୁଣିବେ ଆମ ଗୀତର କାର୍ଯ୍ୟକ୍ରମ। 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗରେ ଶୁଣିବେ 1324ତମ ଅଧ୍ୟାୟ। ଆସନ୍ତାକାଲି ରାତି 7:30 ରହିଛି କିଷାନବାଣୀ କାର୍ଯ୍ୟକ୍ରମ ଏବଂ ରାତି 10:30 ଶୁଣିବେ ନାଟକ ଅସ୍ଥି ବିସର୍ଜନ, ରଚନା ଶ୍ରୀ ପଦ୍ମଲୋଚନ ଦାସ, ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଶ୍ରୀ ମାନଭଞ୍ଜନ ହୋତା। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ପ୍ରଥମେ ଖଗେଶ୍ୱର ସେନାପତିଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଜ୍ୟୋତିଲକ୍ଷ୍ମୀ ମହାରଣା।

ପରବର୍ତ୍ତୀ ସମ୍ବଲପୁରୀ ଗୀତଟି ଶୁଣନ୍ତୁ। ସୌରାଜ ପ୍ରଧାନଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ପ୍ରେମନାଥ ବାରିକ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 6:20 ହେବାକୁ ଯାଉଛି। ଏବେ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ପକାଇବା ଉଚିତ ଏବଂ ସମୟରେ ତାହାକୁ ବାହାରକୁ ଫିଙ୍ଗିବା ଦରକାର। ଯେମିତିକି ରନ୍ଧନଶାଳା ଓ ବାଥରୁମ ଘରର ସବୁଠାରୁ ଅଧିକ ସଫା ରଖିବା ଆବଶ୍ୟକ। ଖାଦ୍ୟ ଢାଙ୍କି ରଖିବା, ପାତ୍ର ସବୁ ସଫା କରିବା ଦ୍ୱାରା ରୋଗ ହେବାର ଭୟ ମଧ୍ୟ କମିଯାଏ। ଦରଜା ଖୋଲିବା, ଶୁଦ୍ଧ ବାତାବରଣରୁ ଯେମିତି ଘରକୁ ଆମର ଶୁଦ୍ଧ ବାୟୁ ପ୍ରବେଶ କରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା। ବିଛଣା, ପର୍ଦ୍ଦା, ପୋଷାକ ମଧ୍ୟ ସବୁବେଳେ ଧୋଇବା, ତାକୁ ସଫା ସୁତରା ରଖିବା। ଏପରି ସଫା ସୁତରା ଅଭ୍ୟାସ ଆମକୁ ଆମ ଜୀବନରେ ଗୋଟେ ଭଲ ସୁସ୍ଥ ଆଉ ନିରୋଗୀ ଜୀବନ ମଧ୍ୟ ଦେଇଥାଏ। ଏମିତିକି ଘରକୁ ସଫା ରଖିବା ଆମ ସମସ୍ତଙ୍କର ଏକ ଭଲ ଅଭ୍ୟାସ ଓ ଦାୟିତ୍ୱ ମଧ୍ୟ ଅଟେ। ସଫା ଘରରେ ରହିଲେ ଶରୀର ସୁସ୍ଥ ରହେ, ମନ ମଧ୍ୟ ଖୁସି ରହିଥାଏ, ପରିବେଶ ମଧ୍ୟ ସୁନ୍ଦର ଦେଖାଯାଏ। ଯଦି ଘର ସଫା ନ ରହେ ତେବେ ଧୂଳି ମାଟି, ମାଛି, ମଶା ବଢି ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାନ୍ତି। ଯେମିତିକି ଘରର ଚତୁଃପାର୍ଶ୍ୱରେ ପାଣି ଜମି ସବୁ କଣ ମଶା ମାଛି ସବୁ ହେଇ ଯେମିତି ରୋଗ ନ କରିପାରିବ ସେଥିପ୍ରତି ମଧ୍ୟ ଆମ ଧ୍ୟାନ ଦେବା ଦରକାର। ସେଥିପାଇଁ ପ୍ରତିଦିନ ଘର ଝାଡୁ ପୋଛା କରିବା ଦରକାର। ଘରର ସମସ୍ତ ଜିନିଷ ଠିକ ଜାଗାରେ ରଖିଲେ ଘର ସୁନ୍ଦର ସଜା ସଜା ମଧ୍ୟ ଦେଖାଯାଏ। ଏମିତି ଆମେ ସବୁ ପ୍ରତି ଧ୍ୟାନ ଦେବା। ତା ସଙ୍ଗେ ସଙ୍ଗେ ମଧ୍ୟ ଘରର କଚରା କେବେ ବି ଏଠି ସେଠି ଫିଙ୍ଗିବା ନାହିଁ। ସବୁ କଚରା ଡଷ୍ଟବିନ୍ ରେ ପକାଇ ସମୟରେ ବାହାରକୁ ଫିଙ୍ଗିବା ଉଚିତ। ବିଶେଷ କରି ରନ୍ଧନଶାଳା, ବାଥରୁମ ସବୁବେଳେ ସଫା ରଖିବା ଦରକାର। କାରଣ ଏହି ସ୍ଥାନ ଗୁଡିକ ଅସଫା ରହିଲେ ରୋଗ ଜୀବାଣୁ ବଢିଥାଏ, ଆମକୁ ମଧ୍ୟ ତାର ପ୍ରଭାବ ଆମ ଉପରେ ପଡିଥାଏ। ଖାଦ୍ୟ ସବୁବେଳେ ଢାଙ୍କି ରଖିବା ଓ ବାସନ ପାତ୍ର ଭଲ ଭାବେ ଧୋଇବା ଦରକାର। ଦରଜା ଖୋଲି ରଖିଲେ ଆମକୁ ଶୁଦ୍ଧ ବାୟୁ, ସୂର୍ଯ୍ୟଙ୍କର ଆଲୋକ ଆମ ଦେହକୁ ପ୍ରବେଶ କରିଥାଏ, ଯାହାଫଳରେ କି ପରିବେଶ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆମର ମଧ୍ୟ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଘରର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ମ୍ୟାଲେରିଆ ପରି ରୋଗ ମଧ୍ୟ ହୋଇପାରେ। ପିଲାମାନଙ୍କୁ ମଧ୍ୟ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଘରକୁ ସଫା ରଖିଲେ ପରିବାର ସୁସ୍ଥ ଆଉ ଗୋଟେ ସୁନ୍ଦର ବା ସୁଖୀ ପରିବାର ହୋଇ ଗଢି ତୋଳିପାରିବ। ରନ୍ଧନଶାଳା ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଏଠାରେ ସବୁବେଳେ ସଫା ସୁତରା ରଖିବା ଦରକାର। ଖାଦ୍ୟକୁ ଢାଙ୍କି ରଖିବା ଓ ବାସନ ପାତ୍ର ସଫା କରିବା ଦ୍ୱାରା ଜୀବାଣୁ ଦୂର ରହେ। ବାଥରୁମ ଓ ଶୌଚାଳୟ ଆମର ପ୍ରତିଦିନ ସଫା କରିବା ଉଚିତ, କାହିଁକି ନା ଆମେ ସବୁବେଳେ ବ୍ୟବହାର କରିଥାଉ। କାରଣ ଏହା ଅସଫା ରହିଲେ ବହୁତ ରୋଗ ହୋଇପାରେ। ଘର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଧ୍ୟ ଡେଙ୍ଗୁ ମଶା ମ୍ୟାଲେରିଆ ପରି ରୋଗ ହୋଇପାରେ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେଲେ ସେମାନେ ଭବିଷ୍ୟତରେ ଭଲ ଅଭ୍ୟାସ ଗଢି ଉଠନ୍ତି। ତେଣୁ ସମସ୍ତେ ମିଶି ଘର ଓ ପରିବେଶକୁ ସଫା ରଖିଲେ ସୁସ୍ଥ, ସୁନ୍ଦର ଓ ନିରୋଗମୟ ବା ସୁଖମୟ ଜୀବନ ବିତାଇ ପାରିବା। ଘରକୁ ସଫା ରଖିବା ଆମ ଦୈନନ୍ଦିନ ଜୀବନରେ ଏକ ଅତ୍ୟନ୍ତ ଭଲ ଓ ଆବଶ୍ୟକ ଅଭ୍ୟାସ। ଘର କେବଳ ଦେଖିବାକୁ ସୁନ୍ଦର ଲାଗେ ନାହିଁ, ଏହା ଆମ ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖେ। ଯେଉଁଠାରେ ସଫା ସୁତରା ରହେ ସେଠାରେ ରୋଗ ଜୀବାଣୁ ବଢିପାରେ ନାହିଁ। ତେଣୁ ପ୍ରତ୍ୟେକ ଲୋକଙ୍କର କର୍ତ୍ତବ୍ୟ ହେଉଛି ନିଜ ଘରକୁ ସଦା ସଫା ସୁଚିତ୍ରା ରଖିବା। ସଫା ଘରରେ ରହିଲେ ମନରେ ଶାନ୍ତି ଆସେ ଓ କାମ କରିବାର ଉତ୍ସାହ ମଧ୍ୟ ବଢେ। ଏହାପରେ ଘରକୁ ସଫା ରଖିବା ପାଇଁ ପ୍ରତିଦିନ ଝାଡୁ ପୋଛା କରିବା ଆବଶ୍ୟକ। ଧୂଳି ମାଟି ଜମି ରହିଲେ ଆଲର୍ଜି, ସର୍ଦି, ଶ୍ୱାସକଷ୍ଟ ପରି ସମସ୍ୟା ହୋଇପାରେ। ଅବ୍ୟବହୃତ ଜିନିଷ ବହୁ ଦିନ ଧରି ରଖିବା ଉଚିତ ନୁହେଁ, କାରଣ ଏଥିରେ ଧୂଳି ଓ ପୋକ ବଢିଥାଏ। ରନ୍ଧନଶାଳା ଘରର ହୃଦୟ ସହିତ ସମାନ। ଏଠାରେ ଖାଦ୍ୟ ପ୍ରସ୍ତୁତ ହୋଇଥିବାରୁ ଏହାକୁ ବିଶେଷ ଭାବେ ସଫା ରଖିବା ଆବଶ୍ୟକ। ରନ୍ଧା ଖାଦ୍ୟ ଢାଙ୍କି ରଖିବା ଉଚିତ। ଶୌଚାଳୟ ମଧ୍ୟ ପ୍ରତିଦିନ ସଫା କରିବା ଦରକାର। ଫିନାଇଲ କିମ୍ବା ଜୀବାଣୁନାଶକ ଦ୍ୱାରା ସଫା କଲେ ରୋଗ ଜୀବାଣୁ ନଷ୍ଟ ହୁଏ, ଏଥିପ୍ରତି ଧ୍ୟାନ ଦେବା ଉଚିତ। ଏହିପରି ଘର ଆମ ଜୀବନର ସବୁଠାରୁ ପ୍ରିୟ ସ୍ଥାନ। ଆମେ ଦିନର ବହୁତ ସମୟ ଘରେ କାଟିଥାଉ, ସେଥିପାଇଁ ଘରକୁ ସଫା ସୁତରା ରଖିବା ଅତ୍ୟନ୍ତ ଆବଶ୍ୟକ। ସଫା ଘରରେ ରହିଲେ ଆମ ଶରୀର ସୁସ୍ଥ ରହେ, ମନ ପ୍ରସନ୍ନ ହୁଏ ଓ ପରିବେଶ ମଧ୍ୟ ଶାନ୍ତ ଲାଗେ। ତେଣୁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ସଫା ରଖିବାରେ ସଚେତନ ହେବା ଦରକାର। ତେଣୁ ଆମେ ସବୁବେଳେ ନିଜ ଘରକୁ ସଫା ଓ ସୁନ୍ଦର ରଖିବାକୁ ଚେଷ୍ଟା କରିବା ଉଚିତ।
1: ଜାଣିଲେ ଯେ ଗୃହ କେମିତି ସଫା ରଖିବା ବା ଘର କେମିତି ସଫା ରଖିବା, ବର୍ତ୍ତମାନ ଆମେ ଜାଣିବା ଯେ ପରିବେଶ ସଫା ରଖିବାର ଉପାୟ କ'ଣ।

ପରିବେଶ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ପରିବେଶରେ ରହିଲେ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଯଦି ପରିବେଶ ଅସଫା ରହେ ତେବେ ବିଭିନ୍ନ ରୋଗ ବ୍ୟାପି ଥାଏ ଓ ଜୀବନ ଅସୁବିଧାପୂର୍ଣ୍ଣ ହୁଏ। ସେଥିପାଇଁ ପରିବେଶ ସଫା ରଖିବା ପାଇଁ କିଛି ଭଲ ଅଭ୍ୟାସ ଅନୁସରଣ କରିବା ଦରକାର। ପ୍ରଥମେ କଚରା କେବେ ବି ରାସ୍ତା କିମ୍ବା ଖୋଲା ସ୍ଥାନରେ ଫିଙ୍ଗିବା ଉଚିତ ନୁହେଁ। ସବୁବେଳେ ଡଷ୍ଟବିନ୍ରେ କଚରା ପକାଇବା ଦରକାର। ପ୍ଲାଷ୍ଟିକ ବ୍ୟବହାର କମ୍ କରି କପଡ଼ା ବା କାଗଜର ବ୍ୟାଗ୍ ବ୍ୟବହାର କରିବା ଭଲ। ଘର ଓ ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ଓ ମ୍ୟାଲେରିଆ ପରି ରୋଗ ହୋଇପାରେ। ଗଛ ଲଗାଣ କରିବା ପରିବେଶ ସୁରକ୍ଷାର ଏକ ମହତ୍ତ୍ୱପୂର୍ଣ୍ଣ ଉପାୟ। ଗଛ ଆମକୁ ଶୁଦ୍ଧ ବାୟୁ ଓ ପରିବେଶକୁ ସବୁଜ ରଖେ। ନଦୀ ପୋଖରୀ କିମ୍ବା ରାସ୍ତାରେ ମଳମୂତ୍ର ବା କଚରା ଫିଙ୍ଗିବା ଉଚିତ ନୁହେଁ। ଯାନବାହନର ଧୂଆଁ କମ୍ କରିବା ପାଇଁ ଅଧିକ ସାଇକେଲ ବ୍ୟବହାର କରିବା ଭଲ। ଯେମିତି ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ବଢାଇବା ମଧ୍ୟ ଆବଶ୍ୟକ। ପିଲାମାନଙ୍କୁ ଛୋଟ ବେଳୁ ସଫା ସୁତୁରା ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଯଦି ପରିବେଶ ସଫା ରଖିବାରେ ଚେଷ୍ଟା କରିବା ତେବେ ଆମ ସମାଜ ସୁନ୍ଦର ଓ ସୁସ୍ଥ

0: Matroska.
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି, କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ରାଜ୍ୟରେ ଯୁକ୍ତ ତିନିରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। ଏହାସହ ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟପାଳନ ପାଇଁ ଅନୁମୋଦନ ପତ୍ର ପ୍ରଦାନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାର ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ଗଭୀର

0: ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି ମୂଲ୍ୟ ଶୃଙ୍ଖଳ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି। ଭୁବନେଶ୍ୱରଠାରେ ଓଡ଼ିଶାରେ ମତ୍ସ୍ୟଚାଷ ଓ ଆକ୍ୱାକଲଚର ଯୋଜନାର ସମୀକ୍ଷା କରି ଶ୍ରୀ ସିଂ କହିଛନ୍ତି, ଓଡ଼ିଶାରେ 2025-26 ଆର୍ଥିକ ବର୍ଷରେ 1,270,000 ମେଟ୍ରିକ୍ ଟନ୍ ମତ୍ସ୍ୟ ଉତ୍ପାଦନ ହୋଇଛି। ଏହାଦ୍ୱାରା 1,600,000 ଅଧିକ ମତ୍ସ୍ୟଜୀବୀଙ୍କୁ ସହାୟତା ମିଳିପାରିଛି। ଏହାସହ ରାଜ୍ୟରେ 5,428 କୋଟି ସାମୁଦ୍ରିକ ଉତ୍ପାଦ ରପ୍ତାନୀ ହୋଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ରାଜ୍ୟ ପାଇଁ 1,300 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ମଞ୍ଜୁର ହେବା ଦ୍ୱାରା ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଛି। ଏହାସହ ଭିତ୍ତିଭୂମିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଉତ୍ପାଦନ ପରବର୍ତ୍ତୀ ସୁବିଧା ମଧ୍ୟ ଉପଲବ୍ଧ ହୋଇଛି। ମତ୍ସ୍ୟ ଓ ମତ୍ସ୍ୟଜାତ ଉତ୍ପାଦର ରପ୍ତାନୀ ବୃଦ୍ଧି ପାଇଲେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ ବୋଲି ବୈଠକରେ ଶ୍ରୀ ସିଂ କହିଛନ୍ତି।
1: ଓଡ଼ିଶା ମେ ନିର୍ଯାତ ବଢ଼େଗା, ରୋଜଗାର କେ ଅବସର ପୈଦା ହୋଗେ, ଔର ଜୋ ହମାରେ ଫିଶର ମ୍ୟାନ ହେ ମଛୁଆରେ ହେ ଉନକି ଆୟ ମେ ବୃଦ୍ଧି, ଅଗର ଏକ୍ସପୋର୍ଟ ବଢ଼େଗା उनकी आय में भी वृद्धि होगी, राज्य सरकार के अर्थव्यवस्था में बहुत बड़ा योगदान होगा। उन्हें उड़ीसा के निर्यात को कैसे बढ़ा सके, लेकिन जो अंतरदेशीय उत्पादन है उसको हम लोग कैसे उसकी प्रजाति में परिवर्तित करके और हम लोग इनलैंड फिशरी से कैसे एक्सपोर्ट को आगे बढ़ा सकते हैं, उस पर मुख्य तौर पर आज चर्चा हुई है।
0: ବୈଠକରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ନୀଳ ଅର୍ଥନୀତି ସଂକଳ୍ପକୁ ସାକାର କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା ମାଛକୁ ବିଦେଶକୁ ରପ୍ତାନୀ କରି ମତ୍ସ୍ୟଜୀବୀଙ୍କୁ ଆର୍ଥିକ ଭାବେ ସମୃଦ୍ଧ କରିବା ପାଇଁ ବୈଠକରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଗଭୀର ସମୁଦ୍ରରେ ମାଛ ଉତ୍ପାଦନ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆଗାମୀ ବର୍ଷଗୁଡ଼ିକରେ ସାମୁଦ୍ରିକ ରପ୍ତାନୀକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ସହିତ ଓଡ଼ିଶାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: ଓଡ଼ିଶାର ଗାଁ ଗଣ୍ଡାର ମାଛ ବିଦେଶକୁ ଏକ୍ସପୋର୍ଟ ହୋଇପାରିବ। ଏଠୁ କେବଳ ଖଣି ଖଦାନରୁ ଜିନିଷ ଯିବ ନାହିଁ, ଏଇଠୁ କୃଷି ଉତ୍ପାଦ ଜିନିଷ, ମତ୍ସ୍ୟ ଉତ୍ପାଦିତ ଜିନିଷ ବି ଭାଲ୍ୟୁ ଆଡେଡ୍ ହେଇକି ବିଦେଶକୁ ଯିବ। ଓଡ଼ିଶାର ଯୁବକମାନଙ୍କୁ, ଷ୍ଟାର୍ଟଅପ୍ ମାନଙ୍କୁ, ଉଦ୍ୟମୀ ମାନଙ୍କୁ ଆପଣମାନେ ଆଗକୁ ଆସନ୍ତୁ। ପ୍ରଧାନମନ୍ତ୍ରୀଜୀଙ୍କର ଇଏ ସ୍ୱପ୍ନକୁ ଓଡ଼ିଶା କେମିତି ଏକ୍ସପୋର୍ଟରେ ବଡ଼ ଯୋଡ଼ି ହେବା।
0: ରାଜ୍ୟରେ ଖୁବ୍ ଶୀଘ୍ର ପେସା ଆଇନ କାର୍ଯ୍ୟକାରୀ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଆଗତ କରାଯିବ। ପେସା ଆଇନ କାର୍ଯ୍ୟ କରିବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆଇନକୁ ଠିକ୍ ଭାବରେ ଲାଗୁ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ପେସା ଆଇନ ଲାଗୁ କରାଯିବା ପରେ ଏହାର ସଠିକ୍ କାର୍ଯ୍ୟକାରିତା ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରି ଶ୍ରମ ବିଭାଗକୁ ପ୍ରଦାନ କରିବାକୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ବିନା ପଞ୍ଜୀକରଣରେ ବାହାର ରାଜ୍ୟକୁ ଶ୍ରମିକ ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରତ୍ୟେକ ଘରକୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ନେଇ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ସଂଯୋଗ କରାଯିବ। ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ସୌରଶକ୍ତିର ସୁବିଧା ପାଇବା ସରକାରଙ୍କ ଲକ୍ଷ୍ୟ। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ 1 କିଲୋୱାଟ୍ ବିଶିଷ୍ଟ ଛାତ ଉପରେ ସୌରଶକ୍ତି ପ୍ୟାନେଲ୍ ସ୍ଥାପନ ପାଇଁ କେନ୍ଦ୍ର ପକ୍ଷରୁ 30,000 ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ 25,000 ଟଙ୍କା ରିହାତି ପ୍ରଦାନ କରାଯାଉଛି। ହିତାଧିକାରୀଙ୍କୁ ମାତ୍ର 1,875 ଟଙ୍କା ବ୍ୟୟରେ ଏହି ସୁବିଧା ମିଳିବ। ଏହାଦ୍ୱାରା 24 ଘଣ୍ଟିଆ ବିଦ୍ୟୁତ୍ ସେବା ଉପଲବ୍ଧ ହେବା ସହ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ ପାଇବ। ରାଜ୍ୟର ସମସ୍ତ 4 ବିଦ୍ୟୁତ୍ ବିତରଣ କମ୍ପାନୀ ମାଧ୍ୟମରେ 3,708 କୋଟି ଟଙ୍କା ବ୍ୟୟରେ ଭୂତଳ କେବୁଲ୍ ବିଛାଯିବ।

ଫଳରେ କାଳବୈଶାଖୀ ଓ ବାତ୍ୟା ସମୟରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ସୁଭଦ୍ରା ଶକ୍ତି ଯୋଜନା ମାଧ୍ୟମରେ ରାଜ୍ୟର ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସଶକ୍ତ ହୋଇପାରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସମ୍ବଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଥିବା 6,10,000 ସ୍ୱୟଂ ସହାୟକ ଗୋଷ୍ଠୀରୁ 24,40,000 ମହିଳାଙ୍କୁ ଲକ୍ଷ୍ୟପତି ଦିଦି କରାଯାଇଛି। ଦକ୍ଷତା ଓ ନେତୃତ୍ୱ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ସେହିଭଳି ରାଜ୍ୟରେ ଯୁକ୍ତ 3 ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ଆଜି ସଂଶୋଧିତ ସୂଚୀ ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ। କେଜିରୁ ପିଜି ମାଗଣା ନାମଲେଖା ଘୋଷଣା ପରେ ଏହି ସଂଶୋଧିତ ସୂଚୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ସାମିଲ ଥିବା ଛାତ୍ରଛାତ୍ରୀମାନେ ଏହି ପର୍ଯ୍ୟାୟରେ ମଧ୍ୟ ଚଏସ୍ ଫିଲିଂ କରିପାରିବେ। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ samsodisha.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆସନ୍ତା 20 ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଅଗ୍ନି ନିରାପତ୍ତା ନିୟମର କଡ଼ାକଡ଼ି ପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ତଦାରଖ ଦଳ ଗଠନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର, ଛାତ୍ରାବାସ, ଦକ୍ଷତା ବିକାଶ କେନ୍ଦ୍ର ଆଦି ବିଭିନ୍ନ ସ୍ଥାନ

0: ଠାରେ 2 ଗଜ୍ ଷ୍ଟେସନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଛତିଶଗଡ଼ ସରକାରଙ୍କୁ ଆପତ୍ତିବିହୀନ ପ୍ରମାଣପତ୍ର ମଗାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଗଜ୍ ଷ୍ଟେସନ ବ୍ୟାରେଜ୍ ବାହାରେ ରହୁଥିବାରୁ ହୀରାକୁଦ ଜଳଭଣ୍ଡାର ଜଳପ୍ରବାହର ସଠିକ୍ ତଥ୍ୟ ମିଳିପାରୁନାହିଁ। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା କରାଯାଇଥିଲା। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ପକ୍ଷରୁ ଆୟୋଜନ କରାଯିବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡୱିୟ ଆଜି ଏହି ବିଷୟରେ ଘୋଷଣା କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ଯୁକ୍ତ 3 ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ପ୍ରକୃତିର ଅମୂଲ୍ୟ ବରଦାନ ଔଷଧୀୟ ବୃକ୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ପ୍ରାଚୀନ କାଳରୁ ମାନବ ସଭ୍ୟତା ସହିତ ଜଙ୍ଗଲ ଏବଂ ବୃକ୍ଷଲତାର ଅତି ନିବିଡ଼ ସମ୍ପର୍କ ରହିଆସିଛି। ପ୍ରକୃତି ଆମକୁ ଏଭଳି ଅନେକ ବୃକ୍ଷ ଉପହାର ଦେଇଛି ଯାହା କେବଳ ପରିବେଶକୁ ସନ୍ତୁଳିତ ରଖେ ନାହିଁ, ବରଂ ମାରାତ୍ମକ ରୋଗରୁ ମଣିଷକୁ ରକ୍ଷା କରିବା ପାଇଁ ସଞ୍ଜୀବନୀ ସଦୃଶ କାମ କରେ। ଏହି ବୃକ୍ଷଗୁଡ଼ିକୁ ଆମେ ଔଷଧୀୟ ବୃକ୍ଷ ବୋଲି କହିଥାଉ। ଭାରତ ହେଉଛି ଆୟୁର୍ବେଦର ଜନ୍ମଭୂମି। ଆମର ବେଦ, ପୁରାଣ ଆଦିରେ ବିଭିନ୍ନ ବୃକ୍ଷର ଔଷଧୀୟ ଗୁଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ମଧ୍ୟରେ କେତୋଟି ହେଉଛି ନିମ, ତୁଳସୀ, ଅଁଳା ଏବଂ ଅଶ୍ୱଗନ୍ଧା। ନିମକୁ ପ୍ରକୃତିର ଔଷଧ ଦୋକାନ ବୋଲି ଅଭିହିତ କରାଯାଇଥାଏ। ଏହାର ପତ୍ର, ଛାଲ ଏବଂ ମଞ୍ଜିରେ ଜୀବାଣୁନାଶକ ତଥା ଆଣ୍ଟିଫଙ୍ଗାଲ ଗୁଣ ରହିଛି ଯାହାକି ଚର୍ମ ରୋଗ ଏବଂ ରକ୍ତ ସଫା କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ସେହିଭଳି ପ୍ରତ୍ୟେକଟି ଭାରତୀୟଙ୍କ ଘରେ ପୂଜା ପାଉଥିବା ତୁଳସୀ ଗଛ କଫ, ଥଣ୍ଡା ଓ ଜ୍ୱର ଉପଶମ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଭିଟାମିନ୍ ସିର ଏକ ବଡ଼ ଉତ୍ସ ହେଉଛି ଅଁଳା, ଯାହା ହଜମ ପ୍ରକ୍ରିୟା, କେଶ ଏବଂ ଦୃଷ୍ଟିଶକ୍ତି ପାଇଁ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହୋଇଛି। ଶାରୀରିକ ଦୁର୍ବଳତାକୁ ଦୂର କରିବା ସହ ମାନସିକ ଚାପ ହ୍ରାସ ଏବଂ ଶରୀରରେ ସ୍ଫୁର୍ତ୍ତିକୁ ବଢ଼ାଇବାରେ ଅଶ୍ୱଗନ୍ଧା ଏକ ଉପଯୋଗୀ ଔଷଧ ଭାବେ ବ୍ୟବହାର କରାଯାଏ। ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼, ଶିମିଳିପାଳ ଜଙ୍ଗଲ ଆଦି ଅଞ୍ଚଳରେ ଏଭଳି ବହୁ ଦୁର୍ଲଭ ଜଡ଼ିବୁଟି ଏବଂ ଔଷଧୀୟ ବୃକ୍ଷ ରହିଛି। ନିକଟରେ ପ୍ରକାଶିତ ଏକ ସୂଚନା ଅନୁଯାୟୀ କର୍କଟ ରୋଗର ପ୍ରତିଷେଧକ ପ୍ରସ୍ତୁତ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଏବଂ ଜୈବ ସୂଚନା ବିଜ୍ଞାନ ବିଭାଗ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛି। ଗନ୍ଧମାର୍ଦ୍ଦନରୁ ସଂଗୃହୀତ କେତୋଟି ଉଦ୍ଭିଦକୁ ମନୋନୀତ କରାଯିବା ସହ ଏହାର ଉପଯୋଗ ମାଧ୍ୟମରେ କ୍ୟାନ୍ସର ରୋଗକୁ ପ୍ରତିହତ କରିବା ପାଇଁ ଏକ ଫର୍ମୁଲାର ବିକାଶ କରାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଗାରରେ କ୍ୟାନ୍ସର କୋଷଗୁଡ଼ିକ ଉପରେ ଏହାର ପ୍ରଭାବକୁ ଯାଞ୍ଚ କରାଯାଇଛି। ଏହାପରେ ମୂଷା ଉପରେ ମଧ୍ୟ ପ୍ରାଥମିକ କ୍ଲିନିକାଲ ଟେଷ୍ଟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି। ଏହାର ଆଶାଜନକ ଫଳାଫଳ ମିଳୁଛି। ମାନବ ଶରୀରରେ ପ୍ରକୃତିରୁ ପ୍ରସ୍ତୁତ ଏହି ଔଷଧର ପରୀକ୍ଷାମୂଳକ ଉପଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଭାଗ କହିଛି। ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରୁ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ଶୂନ୍ୟ ଥିବା ଜଣାପଡ଼ିଛି। କ୍ୟାନ୍ସର ରୋଗରୁ ସୁସ୍ଥତା ପାଇଁ ପ୍ରଚଳିତ କେମୋଥେରାପି ଚିକିତ୍ସାରେ ସୁସ୍ଥ କୋଷ ପ୍ରଭାବିତ ହେଉଥିବା ବେଳେ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଏହି ପ୍ରାକୃତିକ ଔଷଧ କେବଳ କ୍ୟାନ୍ସର କୋଷ ଉପରେ ପ୍ରଭାବ ବିସ୍ତାର କରିବା ରୋଗ ନିରାକରଣ ଦିଗରେ ସମ୍ଭାବନା ସୃଷ୍ଟି କରିଛି। ଏଥିରୁ ଏହା ପ୍ରତୀୟମାନ ହୁଏ ଯେ ପ୍ରକୃତି ହିଁ ମଣିଷକୁ ସୁସ୍ଥ ରଖିବାରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ବର୍ତ୍ତମାନର ଆଧୁନିକ ଯୁଗରେ ଏଲୋପାଥିକ୍ ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା ଯୋଗୁଁ ବିଶ୍ୱବ୍ୟାପୀ ପ୍ରାକୃତିକ ଚିକିତ୍ସା ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ୱର ପ୍ରାୟ 80% ଲୋକ ପ୍ରାଥମିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପାରମ୍ପରିକ ଚିକିତ୍ସା

ନିର୍ଭର କରିଥାନ୍ତି। ଦେଶରେ ଔଷଧୀୟ ବୃକ୍ଷଗୁଡ଼ିକର ସଂରକ୍ଷଣ ପାଇଁ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ଅଧୀନରେ ରାଷ୍ଟ୍ରୀୟ ଔଷଧୀୟ ଉଦ୍ଭିଦ ବୋର୍ଡ ଏ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ସେଥିମଧ୍ୟରେ ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ, ଏହାର ଚାଷ ଏବଂ ବ୍ୟାପକ ବଜାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ପ୍ରାକୃତିକ ପରିବେଶ ମଧ୍ୟରେ ଔଷଧୀୟ ବୃକ୍ଷଗୁଡ଼ିକୁ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ 115ରୁ ଅଧିକ ଔଷଧୀୟ ବୃକ୍ଷ ସଂରକ୍ଷଣ ଅଞ୍ଚଳ ପ୍ରତିଷ୍ଠା କରାଯାଇଛି। କୃଷି ମନ୍ତ୍ରଣାଳୟର ମିଶନ ଫର୍ ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ଅଫ୍ ହର୍ଟିକ

ଏବଂ ବ୍ୟାପକ ବଜାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ପ୍ରାକୃତିକ ପରିବେଶ ମଧ୍ୟରେ ଔଷଧୀୟ ବୃକ୍ଷଗୁଡ଼ିକୁ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ 115ରୁ ଅଧିକ ଔଷଧୀୟ ବୃକ୍ଷ ସଂରକ୍ଷଣ ଅଞ୍ଚଳ ପ୍ରତିଷ୍ଠା କରାଯାଇଛି। କୃଷି ମନ୍ତ୍ରଣାଳୟର ମିଶନ ଫର୍ ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ଅଫ୍ ହର୍ଟିକ

0: ତିଆରି କରାଯାଇଛି। ଖାଲି ଥିବାର ସବୁ ପଦବୀମାନଙ୍କୁ ଖୁବ୍ ଜଲ୍ଦି ପୂରା କରାଯିବା ବୋଲି ଶ୍ରୀ ଖୁରାନିଆ କହିଛନ୍। ଭୁବନେଶ୍ୱର ପୂର୍ବତଟ ରେଲପଥ ମୁଖ୍ୟାଳୟନ ଛତିଶଗଡ଼ ଆଉ ଓଡ଼ିଶା ଉପକ୍ଷେତ୍ର ଆଉ ରାଜ୍ୟ ଶ୍ରମିକ ବୋର୍ଡ ଦେଖରେଖଟି ଆଇବା ଶୁକ୍ରବାର ଦିନ ଗୋଟେ ରକ୍ଷା ପେନ୍ସନ୍ ସମାଧାନ ଶିବିର କରାଯିବା। ରାଜ୍ୟ ରହୁଥିବା ପ୍ରତିରକ୍ଷା ପେନ୍ସନ୍ ଭୋଗୀମାନଙ୍କର ପେନ୍ସନ୍ ବାବଦ ଅଭିଯୋଗର ସମାଧାନ ଲାଗି ଏହି ଶିବିରର ଆୟୋଜନ କରାଯାଉଛି। ପ୍ରତିରକ୍ଷା ପେନ୍ସନ୍ ଭୋଗୀମାନେ ଜରୁରୀ ଦସ୍ତାବେଜ ସହିତ ରେଲ ମୁଖ୍ୟାଳୟନ ଉପସ୍ଥିତ ରହିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଆଜି ପହିଲା ଖେପ ମେଧା ତାଲିକା ବାହାରିଛି। ଆଇବା କାଲିଠାନୁ 15 ତକ ନାଁ ଲେଖା ଚାଲବା। ଇ ଖେପେ ବିଜ୍ଞାନ ବିଭାଗ ଲାଗି 93.4%, ବାଣିଜ୍ୟ ବିଭାଗ ଲାଗି 82.4%, କଳା ବିଭାଗ ଲାଗି 81% କଟ୍ ଅଫ୍ ମାର୍କ ଧାରିଜ କରାଯାଇଛି। ଆବେଦନ କରିଥିବାର 461,000 ଛାତ୍ରଛାତ୍ରୀଙ୍କ ଭିତରୁ 429,000 ନାଁ ଲେଖାବାର ଲାଗି ବଛା ହେଇଛନ୍। ଉଚ୍ଚଶିକ୍ଷା ବିଭାଗ ତରଫୁ ରାଜ୍ୟ ଯୁକ୍ତ 3 ପହିଲା ଖେପ ନାଁ ଲେଖା ଲାଗି ସଂଶୋଧିତ ସୂଚୀ ବାହାର କରାଯାଇଛି। କେଜି ନୁ ପିଜି ତକ ମାହାଲିଆ ନାଁ ଲେଖା ଘୋଷଣା ହେବାର ଉତ୍ରୁ ଏହି ସଂଶୋଧିତ ଟାଇମଲାଇନ୍ ବାହାରିଛି। ଯେନ୍ ଛାତ୍ରଛାତ୍ରୀମାନେ ଆଗନୁ ପହିଲା ଖେପ ନାଁ ଲେଖା ପ୍ରକ୍ରିୟାଥି ସାମିଲ ହୋଇଥିଲେ ସେମାନେ ଆଜିଠାନୁ 12 ତକ ଫେର୍ ଘାଏ ଚଏସ୍ ଫିଲିଂ କରିପାରିବେ। ଓଟିପି ଭେରିଫିକେସନ୍ ଜରିଏ ଏହି ସଂଶୋଧିତ ସୁଯୋଗର ଲାଭ ଉଠାଇ ପାରିବେ। ସବିଶେଷ ତଥ୍ୟ ଲାଗି ଛାତ୍ରଛାତ୍ରୀମାନଙ୍କୁ ସାମ୍ସ ପୋର୍ଟାଲ ଦେଖବାରକେ ବିଭାଗ ତରଫରୁ କୁହାଯାଇଛି। ସେନ୍ତା 2 ଖେପ ମେରିଟ୍ ଲିଷ୍ଟ July 20 ବାହାରିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ହୀରାକୁଦ ଜଲ ପରିଚାଳନାକେ ନେଇକରି ସମ୍ବଲପୁର ବୁର୍ଲା ନଥିବାର ଅଶୋକ ନିବାସଠାରେ ଓଡ଼ିଶା ଆଉ ଛତିଶଗଡ଼ ଭିତରେ ଆନ୍ତଃରାଜ୍ୟ ବୈଠକ ହୋଇଯାଇଛି। ବୈଠକଟି କେନ୍ଦ୍ରୀୟ ଜଲ ଆୟୋଗର ଅଧିକାରୀ, ଓଡ଼ିଶା ଆଉ ଛତିଶଗଡ଼ ଜଲ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିକରି ଆଇବାକାଲି ହୀରାକୁଦ ଜଲଭଣ୍ଡାରନୁ ଛଡ଼ା ହେବାରକେ ଥିବାର ଏ ବଛରର ପହିଲା ବୟଡ୍ ପାନ୍ ବାବଦେ ଆଲୋଚନା କରିଛନ୍। କଲମା ବ୍ୟାରେଜର 61 ଗେଟ୍ ଖୋଲାଯାଇଥିବାର ବେଳେ 5 ଗେଟ୍ ବନ୍ଦ କରାଯାଇଛି। ବୈଠକ ବାବଦେ ଛତିଶଗଡ଼ ଜଲ ସମ୍ପଦ ବିଭାଗର ପ୍ରଣୟ ପାଲ କହିଛନ୍।
1: दूसरे स्टेट एक दूसरे को कैसे कोऑर्डिनेट करेंगे उसके लिए बैठक था कि अचानक बारिश होने से किस तरह से एक दूसरे को सहयोग करना है ताकि लोगों को उसमें प्रॉब्लम ना हो, लोगों के जनधन के हानि ना हो, उससे बचने के उपाय हो। ये एक रूटीन बैठक रहता है, हर मानसून में होता है और 2 होता है। वहाँ से जो रिलीज होता है वाटर का, उसका जो जानकारी समय पर मिले तो उसमें ये देखा गया कि ऑनलाइन में सिस्टम में भी है जो कि वेबसाइट में अपडेटेड रहता है।
0: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକେ ଆଉ 8 ବାକି ରହିଥିବାର ବେଳେ ରଥ ତିଆରି କାମ ଶେଷ କ୍ଷେପେ ପହଞ୍ଚିଛେ। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ଲାଗି ବଡ଼ଦାଣ୍ଡକେ ଅତି ସୁନ୍ଦର ଭାବେ ସଜାଯାଇଛେ। ମହାପ୍ରଭୁମାନଙ୍କର 3 ରଥର ରଙ୍ଗ ଚିତ୍ର କାମ ଶେଷ କ୍ଷେପେ ପହଞ୍ଚିଛେ। ସିଆଡ଼େ ଦର୍ଜୀ ସେବକମାନେ ରଥ କପଡ଼ା କଟା ଆଉ ସିଲେଇ କାମ ଆଉ ହଂସପଟା ବାଡ଼ିଆ କାମ ଆଜି କରୁଛନ୍। ତା ଋତୁରୁ କଲସ ଉଠାଯିବାର ସହିତ ଠେକେରା ବାଡ଼ ଆଉ କନମୁଣ୍ଡିଥି ପିତଲ ଛାଉଣି କରାଯିବା। ଇତାର ଭିତରେ 3 ରଥର ମହାରଣା ସେବକମାନେ 10 ଲେଖା ରଥମୋଡ଼ ଚକା ଫାଲି ତିଆର କାମ ଶେଷ କରିଛନ୍। ସିଆଡ଼େ ଶ୍ରୀମନ୍ଦିର ଅଣସର ଘରେ ମହାପ୍ରଭୁମାନଙ୍କର ଗୁପ୍ତ ସେବା ଭିଲ୍ ଚାଲୁଛି। ଷଷ୍ଠୀ ତିଥିନୁ ମୂଲ ହୋଇଥିବାର ଓଷୋ ଲାଗି ନୀତି ଆଇବା 9 ତିଥି ତକ ଚାଲବା। ଜର୍ନୁ ଭଲେକିରି ମହାପ୍ରଭୁମାନେ ଅଷାଢ଼ ମାସର ଉଜ୍ଜଲ ପଖର ଦ୍ୱିତୀୟ ତିଥି ଅବସରରେ ରଥଯାତ୍ରାଥି ମାଉସୀ ମା ଘରକେ ଯିବେ। ରଥଯାତ୍ରା ଆଗନୁ ଆଜି 2 ଦିନେ ପୁରୀ ରେଲ ଷ୍ଟେସନର ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, GRP, RPF, STU ଆଉ ଜିଲ୍ଲା ପ୍ରଶାସନ ମିଶିକିରି ମକ୍ଡ୍ରିଲ୍ କରିଛନ୍। ଆତଙ୍କବାଦୀ ଆକ୍ରମଣକେ ଅଟକାବାରଟା ଇତାର ମୂଲ ଉଦ୍ଦେଶ୍ୟ ଆଏ। ରାଜ୍ୟ ସଡ଼କ ଦୁର୍ଘଟଣାକେ କମ୍ କରବାର, ଲୋକର ସୁରକ୍ଷାକେ ସୁନିଶ୍ଚିତ କରବାର ଲକ୍ଷ୍ୟ ନେଇକରି ମୂଲ ହୋଇଥିବାର ଗାଡ଼ି ଫିଟନେସ୍ ଯାଞ୍ଚ କାମର 2 ଦିନ ତକ ପରିବହନ ବିଭାଗ ତରଫରୁ 3057 ଗାଡ଼ିର ଯାଞ୍ଚ କରାଯାଇଛି। ଫିଟନେସ୍ ଆଉ ପଞ୍ଜୀକରଣ ନାଇଥିବାର 478 ଗାଡ଼ି, ଇ ଚାଲାଣ ସହିତ ପରମିଟ୍ ନାଇଥିବାର 172 ଗାଡ଼ିର ଭିଲ୍ ଚାଲାଣ କଟାଯାଇଥିବାର ବିଭାଗ ତରଫରୁ କୁହାଯାଇଛି। ରାଜ୍ୟ ସଡ଼କ ସୁରକ୍ଷା ବ୍ୟବସ୍ଥାକେ ବରକସ କରିବା ଲାଗି ପୁଲିସ ପ୍ରଶାସନ ସହିତ ତାଲମେଲ ରଖିକରି ପରିବହନ ବିଭାଗ ତରଫରୁ ବାହନ ଆଉ ଇ ଚାଲାଣ ଡ୍ୟାସବୋର୍ଡଥି ଆଲର୍ଟ ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକଟି ଟ୍ରାଫିକ୍ ନିୟମ ମାନବାର ଆଉ ଗାଡ଼ି ଯାଞ୍ଚକେ ଅତ୍କା କଡ଼ାକଡ଼ି କରବାର ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ପରିବହନ, ପୁଲିସ, ଅବକାରୀ ଆଉ ଅଲଗା ବିଭାଗ ନିଜର ଭିତରେ ତାଲମେଲ ରଖିକରି ତାକେ ପାଳନ କରବାରକେ ବୈଠକଟି ଆଲୋଚନା କରାଯାଇଛି। बौद्ध जिला न 77 नंबर वन महोत्सव सप्ताह पालन अवसर खास कार्यक्रम हो जाए इति वन विभाग अधिकारी माने जोग देकरी परिवेश सुरक्षा और भविष्य पीढ़ीर सुरक्षित जीवन लगे बहुत गछ लगावाटा इ समय आह्वान है बोली कहिछन। उपरमुड़े जबर वर्षा होबानु हीराकूद जलभंडार जलस्तर बढ़वार के लगी इताके नजर थी रखिकी हीराकूद जलभंडार करतृपक्ष तरफ आईबाकाल सकाल 11 बजे इ बछर पहला बयड पैन छड़ा जिबा इथिलागी 12टा जिलार जिलापाल मानकु डेम कर्तृपक्ष तरफ सतर्क सूचना जारी करा जाइछि। गेट खुलबार बेलके महानदी भितर के जनता केही नाइ जिबे सेथिलागी सतर्क करा जाइछि। पाणीपाग उत्तर पश्चिम बंगोपसागर आउ ताके लागिकरि थिबार उत्तर ओडिशा पश्चिमबंग समुद्र खणि न होइथिबार अवपात दुर्बल हेबार उत्रु राज्य वर्षा कमिछि। आइस्थानु आइबा 12 तारिख तक राज्यर केतेटा जागान हालकानु मध्यम धरणर वर्षा हो पारे। शेषे मुखिया खबर फेर घाए पीएम सूर्य घर योजना के पीएम आवास आउ राज्य गृह योजना संगे जुड़ा जीवा घोषणा कले उपमुख्यमंत्री कनक बर्धन सिंह देव। साइबर ठकई मामलार तुर्ती समाधान लगे ओडिशा पुलिस तरफ मूल हैला E0 FIR व्यवस्था। हीराकूद जल परिचालना के नेकरी संबलपुर थाने हेइजे आंतह राज्य बैठक। विश्व प्रसिद्ध पुरी रथयात्रा के आउ रहला 8 दिन शेष खेपे पहुँचला प्रस्तुति आउर हीराकूद जल भंडार नु आईबाकाल छड़ा जीवा इ बछर पहला बर्ड पैन। आज आंचलिक खबर इन शेष है जुहार।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଟିକେ ପରେ
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସମ୍ଭାବ୍ୟ ଏଲନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ।

0: ସାମ୍ପ୍ରତିକ ପରିସ୍ଥିତିରେ ଇରାନ୍ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା, ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8 ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶର ଅଧିକାଂଶ ଭାଗରେ ଏବେ ଭଲ ପରିମାଣର ବର୍ଷା ହୋଇଛି, ଫଳରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକର ସଂଖ୍ୟା 262-178କୁ ହ୍ରାସ ପାଇଛି। ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଜୁନ୍ ମାସରେ 33% ବର୍ଷା କମ୍ ହୋଇଥିବାବେଳେ ଜୁଲାଇ ମାସରେ ମୌସୁମୀ ପ୍ରଭାବ ଯୋଗୁଁ ବର୍ଷାର ପରିମାଣ ବୃଦ୍ଧି ପାଇଛି, ଫଳରେ ମୋଟାମୋଟି ବର୍ଷା ଅଭାବ 24% ହ୍ରାସ ପାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି।
1: ଯୋ କୃଷି କି ପରିସ୍ଥିତି ପୈଦା ହୋ ରହି ହେ ଉସ ପର ଲଗାତାର ହମାରୀ ନଜର ହେ ଔର ହର ମଙ୍ଗଲବାର କୋ ମୈଁ ଇସକି ଗହରାଇ ସେ ସମୀକ୍ଷା କରତା ହୁଁ। ଜୁନ କେ ମହିନେ ମେଁ 33% ବାରିଶ କମ ହୁଇ ଥି, ଲେକିନ ଜୁଲାଇ ନେ ଥୋଡା କଭର କିଆ ହେ ଔର କଲ ତକ 24% ବାରିଶ କମ ହୁଇ ହେ। ଅଭି ହାଲ ମେଁ 3-4 ଦିନୋଁ ମେଁ देश के कई हिस्सों में बारिश हुई है, कई राज्यों में बारिश हुई है।
0: ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ସରକାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବର୍ଷା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଚଳିତ ମାସରେ ବର୍ଷାର ପରିମାଣ ଆହୁରି ଅଧିକ ବୃଦ୍ଧି ପାଇପାରେ ବୋଲି ଶ୍ରୀ ଚୌହାନ ଆସ୍ଥା ପ୍ରକଟ କରିଛନ୍ତି, ଫଳରେ ଖରିଫ୍ ଚାଷ ମଧ୍ୟ ଭଲ ହୋଇପାରିବ। ଦେଶରେ 350 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଖରିଫ୍ ବୁଣା କାର୍ଯ୍ୟ ସମ୍ପନ୍ନ ହୋଇଛି। ଅଳ୍ପ ଦିନରେ ଏବଂ କମ୍ ଜଳରେ ଉତ୍ପାଦିତ ହେଉଥିବା ଶସ୍ୟ ମକା, ବାଜରା ଏବଂ ମୁଗ ଭଳି ଶସ୍ୟ ଚାଷ କରିବା ଲାଗି ଶ୍ରୀ ଚୌହାନ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆସନ୍ତାକାଲି ଭୁବନେଶ୍ୱର ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରର ଡିଜିଟାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ବୃହତ୍ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଥିବା ସୁବିଧା, ସୁରକ୍ଷା ଏବଂ ଦେଶାନ୍ତର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ଶାହା ମାନବ ସମ୍ଭଳ ଖର୍ଚ୍ଚ ହ୍ରାସ କରିବା ଲାଗି ଦେଶର ସମସ୍ତ ବିମାନ ବନ୍ଦରଗୁଡ଼ିକରେ ସ୍ୱୟଂଚାଳିତ ଏକ୍ସରେ ଟ୍ରେ ରିଟର୍ଣ୍ଣ ସିଷ୍ଟମ୍ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ସମ୍ପ୍ରତି 21 ବିମାନ ବନ୍ଦର ବିକାଶାଧୀନ ଥିବାବେଳେ ଅବଶିଷ୍ଟ 41 ବିମାନ ବନ୍ଦରକୁ ବିକାଶ ଦିଗରେ ପ୍ରାଥମିକତା ଦିଆଯାଇଛି। ଶ୍ରୀ ଶାହା ଯାତ୍ରୀଙ୍କ ଯାତାୟତ ଏବଂ ବିମାନ ଚଳାଚଳକୁ ଭିତ୍ତି କରି ସମସ୍ତ ବିମାନ ବନ୍ଦରରେ ଏରୋବ୍ରିଜ୍ ସଂଖ୍ୟା ପାଇଁ ନିୟମ ପ୍ରଣୟନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି 2027 ସୁଦ୍ଧା ସମସ୍ତ ରାଜ୍ୟ ମୁଖ୍ୟାଳୟରେ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ ଚାଲୁ କରାଯିବ। ଇରାନ୍ ଆମେରିକା ଯୁଦ୍ଧ ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ଦ୍ୱାରା ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସ୍ଇର March 27 ମୂଲ୍ୟାଙ୍କନ ଯୋଜନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ରାଜି ହୋଇଛନ୍ତି। ବିଚାରପତି କେଭି ବିଶ୍ୱନାଥନ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଉପସାଗରୀୟ ଦେଶଗୁଡ଼ିକର ଛାତ୍ରମାନଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ କେନ୍ଦ୍ର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇଠାରୁ ଜବାବ ତଲବ କରିଛନ୍ତି। ଚଳିତ ମାସ 14 ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ଲାଗି ରହିଥିବା ବିବାଦ ଅଧିକ ଜଟିଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ୍ ସହିତ ହୋଇଥିବା ବୁଝାମଣାର କୌଣସି ଏବେ ମୂଲ୍ୟ ନାହିଁ। ଇରାନ୍ ସହିତ ଆମେରିକା ଆଲୋଚନା କରିବା ଲାଗି ଶ୍ରୀ ଟ୍ରମ୍ପ ଅନିଚ୍ଛା

0: ପ୍ରକାଶ କରିଛନ୍ତି। ତୁର୍କୀର ରାଜଧାନୀ ଅଙ୍କାରାଠାରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରମ୍ପ ଏହି ମତ ପ୍ରକାଶ କରିଛନ୍ତି। କେତେକ ଆମେରିକା ସାମରିକ ପ୍ରତିଷ୍ଠାନ ଉପରେ ଇରାନ୍ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ୍ ପ୍ରଦେଶ ଏବଂ ବନ୍ଦର ସହର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ୍ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ୍ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ 85 ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତ୍ ସ୍ଥିତ ଅଲ୍ ସଲେମ୍ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସି ଦିଆଯାଇଛି ବୋଲି ରିଭଲ୍ୟୁସନାରୀ ଗାର୍ଡର କର୍ପସ୍ ମୁଖପାତ୍ର ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କୁଏତ୍ର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଅଲ୍ ଖାଲିଦ୍ ଅଲ୍ ସବାହଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଭାରତ ଏବଂ କୁଏତ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ଲାଗି କ୍ରାଉନ୍ ପ୍ରିନ୍ସଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଉପସାଗରୀୟ ଅଞ୍ଚଳରେ ବିକାଶମୂଳକ ପଦକ୍ଷେପ ଦିଗରେ ତାଙ୍କର ନେତୃତ୍ୱକୁ ସେ ଧନ୍ୟବାଦ ଜଣାଇଥିଲେ। ଭାରତୀୟ ବୈଜ୍ଞାନିକମାନେ ପ୍ରଥମ ଥର ଲାଗି ଭୂମି ଏବଂ ମହାକାଶ ଭିତ୍ତିକ ପର୍ଯ୍ୟବେକ୍ଷଣକୁ ଏକୀକୃତ କରି ଭାରତୀୟ କ୍ଷେତ୍ର ଉପରେ ଆୟୋନୋସ୍ଫିୟର ଉପରପାର୍ଶ୍ୱ ପୁନଃ ତିଆରି ପାଇଁ ଏକ ନୂତନ ପଦ୍ଧତି ବିକଶିତ କରିଛନ୍ତି। ଏହି ପଦ୍ଧତି ଭାରତର ଆୟୋନୋସ୍ଫିୟରର ଉପରି ଭାଗର ସଠିକ୍ ମାନଚିତ୍ର ନିର୍ଦ୍ଧାରଣ କରିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ପଦ୍ଧତି ଦ୍ୱାରା ସାଟେଲାଇଟ୍ କାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥା ଏବଂ ନାଭିଗେସନ୍ ସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଆୟୋନୋସ୍ଫିୟର ହେଉଛି ପୃଥିବୀର ଉପର ବାୟୁମଣ୍ଡଳର ଏକ ଜଟିଳ ଅଂଶ ଯାହାକୁ ବାୟୁମଣ୍ଡଳୀୟ ଏବଂ ଆୟୋନୋସ୍ଫେରିକ୍ ଇଲେକ୍ଟ୍ରୋ ଡାଇନାମିକାଲ୍ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେହିପରି ସିଗ୍ନାଲ୍ ଟ୍ରାନ୍ସମିସନ୍ ପରିବର୍ତ୍ତନ କରି GPS କିମ୍ବା ଭାରତୀୟ ନାଭିକ୍ ବ୍ୟବସ୍ଥା ପରି ଉପଗ୍ରହ ଆଧାରିତ ନାଭିଗେସନ୍ ସିଷ୍ଟମ୍କୁ ପ୍ରଭାବିତ କରିଥାଏ। ଦିଲ୍ଲୀର ରୋହିଣୀ ସେକ୍ଟର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଦିଲ୍ଲୀ ଅଗ୍ନିଶମ ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୋଠାର ଭଙ୍ଗାରୁଜା ଅଂଶ ତଳେ 5 ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। NDRFର 2 ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ଆୟୋଜନ କରିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି କ୍ରୀଡ଼ା ପ୍ରତିଯୋଗିତା ଦେଶର ଯୁବବର୍ଗଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ଉତ୍ତମ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରୁ ଲୋକଲୋଚନକୁ ଆଣିବା ପାଇଁ ନେଇଥିବା ପଦକ୍ଷେପର ଏହା ଏକ ଅଂଶସ୍ୱରୂପ ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ଉନ୍ନୀତ ହୋଇଥିବା ଦେଶଗୁଡ଼ିକର ନାମ ଚୂଡ଼ାନ୍ତ ହୋଇଛି। ଏହି ତାଲିକାରେ ଫ୍ରାନ୍ସ, ମରକୋ, ନରୱେ, ଇଂଲଣ୍ଡ, ସ୍ପେନ୍, ବେଲ୍ଜିୟମ୍, ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ସ୍ଥାନ ପାଇଛନ୍ତି। ସେମାନେ ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ବିଜୟ ହାସଲ କରି ଶ୍ରେଷ୍ଠ 8 କ୍ୱାର୍ଟର ଫାଇନାଲ୍ରେ ସ୍ଥାନିତ ହୋଇଛନ୍ତି। ଆସନ୍ତା ଶୁକ୍ରବାର ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ମରକୋକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ସେହିପରି ଶନିବାର ଦିନ ରାତି 12:30 ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଫିଫା ୱାର୍ଲ୍ଡ କପ୍ କ୍ୱାର୍ଟର ଫାଇନାଲ୍ରେ ପ୍ରଥମ ଥର ଲାଗି ନରୱେ ପ୍ରବେଶ କରିବା ସହ ଇଂଲଣ୍ଡ ସହିତ ଖେଳିବ। ପୂର୍ବଥର ଚମ୍ପିୟନ୍ ହୋଇଥିବା ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡ ସହ କ୍ୱାର୍ଟର ଫାଇନାଲ୍ରେ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ୍ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8 ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ।

0: ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। କୋରାପୁଟର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଚାଲିଥିବା ସର୍ଚ୍ଚ ଅଭିଯାନରେ ଏକ ଦେଶୀ ରିଭଲଭର, 6 ବନ୍ଧୁକ, 11 ଟିଫିନ୍ ବୋମା, IED ଡିଟୋନେଟର, ଗନ୍ ପାଉଡର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ପେଶାଲ ଜୋନାଲ କମିଟିର ମାଓବାଦୀଙ୍କର ହୋଇଥିବା କହିଛନ୍ତି କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା।
1: ଏଇଟା ଆମର ନକ୍ସଲ ଦମନ ହେଲା ପରେ ଆମର ଯୋଉ ଡେଡ୍ଲାଇନ୍ ଆମକୁ ଦିଆଯାଇଥିଲା 31 March 2026 ଅନରେବଲ ୟୁନିୟନ ହୋମ୍ ମିନିଷ୍ଟର ଡେଡ୍ଲାଇନ୍ ଦେଇଥିଲେ, ସେଟା ଆମର କୋରାପୁଟ ନକ୍ସଲ ଫ୍ରି ଘୋଷିତ କରାଯାଇଥିଲା। ତାପରେ ଆମର ଯୋଉ ସରେଣ୍ଡର ନକ୍ସଲ ମାନେ ଅଛନ୍ତି ତାର ସଷ୍ଟେନ୍ ଇଣ୍ଟରୋଗେସନ ଚାଲିଥିଲା। ସେ ଇଣ୍ଟରୋଗେସନ ଭିତରୁ ଆମକୁ କିଛି କିଛି ଖବର ମିଳୁଥିଲା କି ଡମ୍ପ ଜଙ୍ଗଲ ଭିତରେ ରହିଯାଇଛି, ତ ସେ ଡମ୍ପକୁ 10 ଆଗରୁ ବି ରିକଭର କରାଯାଇଥିଲା। ସେ ଭିତରୁ ଆମର ଇନ୍ସାସ୍ ରିକଭର ହେଇଥିଲା। ଯେମିତି ଆମେ ଦେଖିପାରିବେ କି ଆମର ଯୋଉ ଫୋର୍ସେସ୍ ଅଛି, ଆମର DVF SOG ସେମାନେ ରେଗୁଲାରଲି ଅପରେସନ କରୁଛନ୍ତି ନକ୍ସଲ ଦମନ ହେଲା ପରେ ବି। ଆମର ଯେମିତି ନକ୍ସଲ ଆଉ ଥରେ ନା ବଢି ପାରିବେ ତା ଉପରେ ଆମର ଆକ୍ସନ ନିଆଯାଉଛି। ଆର୍ ଏଇଟା ଯୋଉ ଡମ୍ପ ରିକଭରି ହେଇଛି ଏଇଟା ବେପାରୀଗୁଡ଼ା PS ଲିମିଟରେ ଆମର ତେନ୍ତୁଳିଗୁମା ଏରିଆରେ ଏଇଟା ଡମ୍ପ ରିକଭର ହେଇଛି। ନାଇଁ ଏଇଟା ଯୋଉ ଡମ୍ପ ଅଛି ଏଇଟା ପୁରୁଣା ଡମ୍ପ ଅଛି, ଏବେ ଯୋଉ ନକ୍ସଲ ମୁକ୍ତ ଆମେ ଘୋଷିତ କରିଥିଲେ ଏବେ କେହି ବି ନକ୍ସଲ କ୍ୟାଡର ଆମ ଜିଲ୍ଲାରେ ଆକ୍ଟିଭ ନାହିଁ। ଏଇଟା ନକ୍ସଲ ଯୋଉ ଆଗରୁ ସେମାନେ ଲୁଚେଇକି ରଖିଥିଲେ ଡମ୍ପ, ସେ ଡମ୍ପକୁ ହିଁ ତାର ଇଣ୍ଟରୋଗେସନ କରିକି ସେ ଡମ୍ପକୁ ବାହାର କରାଯାଉଛି। ଆମର ସଫିସିଏଣ୍ଟ ସୁରକ୍ଷା ବଲ ଅଛି, ଆମର CAPF BSF ବି ମୌଜୁଦ ଅଛି, ଆଉ ବାକି ଆମର ଯୋଉ ଜିଲ୍ଲାରେ DVF ଅର୍ ଷ୍ଟେଟରେ SOG ଫୋର୍ସ ଅଛି ସେଟା ବି ମୌଜୁଦ ଅଛି।
0: ସଘନ ସଂଶୋଧନ 2026 ଅନ୍ତର୍ଗତ କୋରାପୁଟ ଜିଲ୍ଲାର ଚିଠା ଭୋଟର ତାଲିକା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି। ଯାଞ୍ଚ ପରେ 62,290 ନାମ ବାଦ ଦିଆଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ 9,04,134 ଜଣ ଭୋଟର ରହିଛନ୍ତି। ଆସନ୍ତା ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଆବେଦନ ଗ୍ରହଣ କରାଯିବ। କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିକଶିତ କୋଟିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ, ରାସ୍ତା, ଶିକ୍ଷା ଓ ଜୀବିକା ସୃଷ୍ଟି ଭଳି କ୍ଷେତ୍ରରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା। କୋରାପୁଟର ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। 108 ସୁବର୍ଣ୍ଣ କଳସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ସହ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ପରେ ଠାକୁରମାନେ ଅଣସର ଗୃହକୁ ବିଜେ କରିଥିଲେ। ରାଜ୍ୟ ସରକାରଙ୍କ ନୋଡାଲ ସଚିବ RS ଗୋପାଳନଙ୍କ ଅଧ୍ୟକ୍ଷତାରେ କୋରାପୁଟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଚାଲିଥିବା 15 ଶିଶୁ ଶ୍ରମିକ ନିରାକରଣ ଅଭିଯାନ ଅବସରରେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏହାର ଶୁଭାରମ୍ଭ କରିଥିବା ବେଳେ ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ଜନସହଯୋଗର ଆହ୍ୱାନ କରାଯାଇଛି। କୋରାପୁଟରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ଯୋଗ୍ୟ ରେସନ କାର୍ଡଧାରୀମାନେ ନିୟମିତ ପ୍ରାପ୍ୟ ବ୍ୟତୀତ ପ୍ରତିମାସ ଅତିରିକ୍ତ 5 ମାଗଣା ଚାଉଳ ପାଇବେ। ଉଦ୍ଘାଟନୀ ଉତ୍ସବରେ 20 ନୂତନ ରାସନ କାର୍ଡ ଓ ମହିଳାମାନଙ୍କୁ 10 ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ତଥା 972 କିଲୋହର୍ଟ୍ଜ ଯୋଗେ।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଜ ସିମେଣ୍ଟ ଉପରେ ଶକ୍ତି ଯାହା ବର୍ଷ ବର୍ଷ ରୁହେ।
5: ଶ୍ରୋତା ବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି ଆମର 102.6 FM ଆକାଶବାଣୀର ରାଉରକେଲା କେନ୍ଦ୍ରକୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି, 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ

0: 8249809672 ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 8249809672।
1: ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଖେତ ଖମାର କାର୍ଯ୍ୟକ୍ରମ।

0: ଚାଷୀ ଭାଇ ବହିନ ମାନେ ଆପଣ ମାନକେ ଆଜିର ଆମର କ୍ଷେତ ଖୁମାର କାର୍ଯ୍ୟକ୍ରମ ନ ସ୍ୱାଗତ ଆରୁ ଜୁହାର ଆରୁ ଶଶୀ ତମକେ ବି ଜୁହାର ଆରୁ ଆଜିର କାର୍ଯ୍ୟକ୍ରମ ନ ସ୍ୱାଗତ
1: ହଏ ହଏ ଦାଦା ତମକେ ବି ଜୁହାର ଆରୁ ସ୍ୱାଗତ
0: ବୋଇଲେ କେନ୍ତା ଏଥର ତ ବର୍ଷା ପାନି ମାରିଲା ତ
1: ହଏ ହଏ ଦାଦା ମାରିଲା ଏନ୍ତା ମାରିଲା ଯେ ନିକହନ ଡର ଲାଗୁଥିଲା ଯେ କାଏଁ କାଏଁ ସବୁ ବିଷଧର ଯେନ୍ ଜନ୍ତୁ ମାନେ ସେମାନେ ଢୁକି ଢୁକା ଆସିବେ କାଏଁ ଘର ଦୁଆର କେ ଚାବି ଚୁବା ଦେବେ ବୋଲିକରି ହେଲେ ବି ତ ଦାଦା ଇ ବର୍ଷା ଥି ତ ସେ କଣ୍ଟିଆ ବେଛୁ ନେଇ କେ ସେଟା ଗୁଟେ ଢୁକି ଯାଇଥିଲା ପରେ
0: ଓହୋ ବେଲେ କାଣା କରଲ
1: କାଣା ଆର କରବ ନିଜର ଜୀବନ କେ ବଞ୍ଚାବ କି ସେ ତାର ଜୀବନ ବଞ୍ଚାବ ହେଟା କେ ହେଠାନେ ନ ଏକା ମାରିଦେଲୁ
0: ହେନ୍ତା କାଏଁ
1: ହଁ
0: ହଇ ବେଲେ ଦେଖ ତ ଇ ସବୁ ସମସ୍ୟା ତ ଆଇବାନ ବର୍ଷା ଦିନେ
1: ହଏ ଦାଦା
0: ହେଲେ ଆମକୁ ଟିକେ ସତର୍କ ହେଇକରି ରହିବାର ଅଛେ ପହେଲା ହେଲା ଆମେ ତ ବର୍ଷା ପାନ ଖୋଜୁଥିଲୁ ବର୍ଷା ପାନ ତ ହେଲାନ
1: ହଏ ଦାଦା
0: ଆରୁ ଇତାର ସୁଯୋଗ ନେଇ କରି ଆମକେ ଆମର ଯେନ୍ ଚାଷବାସର କାମଟା ହେ ସେଟା ବି ବଢ଼ାବାର ଅଛେ
1: ହଏ ଦାଦା
0: ତାର ସାଙ୍ଗେ ସାଙ୍ଗେ ଆମକେ ଇଟା ନାଇଁ ଭୁଲି ଯିବାର ଅଛେ କି ଆମର ଇ ଯେନ୍ ଘର ବାରିଟା ସଫା ସୁତର ଅଛେ କି ନାହିଁ କି ଆମେ ଇ ଯେନ୍ ବର୍ଷା ଦିନେ ସେ ବାରିର କଥା ପୁରା ଭୁଲି ଯିମା
1: ଆରୁ
0: ଖାଲି ଧାନ କଥା ଭାବମା ଏଟା ବି ଠିକ ନୁହେଁ ବାରି ଥି ବି ଆମେ କିଛି ନା କିଛି ଚାଷବାସ କରିଥିମା ବେଲେ କମ ସେ କମ ସେଟା ସଫା ସୁତରା ରହିବା
1: ହଏ ଦାଦା ଏ ବାରିର କଥା ଯେନ୍ କହିଲ କି ନି ଇ ବାରଟା ପୁରା ଏକଦମ ବହୁତ ଜଣ କରଗା ବାର ତ ନେଇ ସେଟା ଜଙ୍ଗଲ ଲେଖେ ହେଇଯାଇଥିଲା ଇଆଡର ସିଆଡର ଗଛ ମାନେ ଲତା ମାନେ ହେଇକରି ବୋଲେ ସେ ଜାଗା ଥି ତ ଦାଦା ଦୁଇ ଘରର ଦେଖନୁ ଯେ ସେ ନାକସାପ ମାନେ ବାହାରିଛନ୍
0: ଓହୋ ନି କହଗା ଇଟା ତ ବହୁତ ଡେଞ୍ଜର ଆଏଗା
1: ହଏ କା
0: ତ ଇ ବାଗେର ତମେ ଯେନ୍ ଖବର ଦଉଛ କି କିଛି ଦିନ ନି ହେଇ ଏ ଭିତରେ ହିଁ ବର୍ଷା ପାନ ହେଲା ଆରୁ ହେନ୍ତା ସବୁ ହେବା ବୋଇଲେ ତ ଅସୁବିଧା
1: ତ
0: ଇଥିର ନୁ ଆମକେ କାଣା ଶିଖିବାର କଥା ଜନକର ଘରେ ଏଇ ଘଟଣାଟା ହେଉଛେ ବା ଜନକର ଗାଁ ଥି ଘଟଣାଟା ହେଇଛେ ଇଟା ଆମେ ଜାଣିଲା ଖବର କାଗଜ ହେଲା ସୋସିଆଲ ମିଡିଆ ହେଲା କି ଯେନ୍ଥିରୁ ବି ଆମେ ତ ଜାଣିଲା ବୋଇଲେ ଆମକେ ସତର୍କ ହେଇଯିବାର କଥା ଯେ ଆମର ଆଖର ପାଖର ପରିବେଶ କେ ଆମେ କେନ୍ତା କରି ଏକଦମ ସ୍ୱଚ୍ଛ ସଫା ସୁତରା କରିକି ରଖମା ଏ କଥା ମାନକେ ଧ୍ୟାନ ଦେଇକରି ଆମକେ କରବାର କଥା
1: ହଏ ଦାଦା ଆରୁ ଦେଖ ଗଛ ଲତା ରହିବାର କଥା ହେଲେ ଗଛ ଲତା ଯେନାଡେ ପରି ସିଆଡେ ବଢି ଯାଉଥିବେ ବୋଇଲେ ସେଟା କାଇଁ ଭଲ ହେବା କାଇଁ କହ
0: ଭଲ ନି ହୁଏ
1: ସେଟା ଭଲ ନି ହୁଏ ତାର ସାଙ୍ଗେ ସାଙ୍ଗେ ଇ ବର୍ଷା ମାସେ କିନି ଦାଦା ଇହାଦେ ତ ବର୍ଷା ମାସ ସେଲହଁ କି ଅଛେ ତାଲି ଆରୁ ଆରମ୍ଭନୁ ଏକା ଏନ୍ତା ସବୁ ଖବର ମାନେ ଦେଖବାର ଶୁଣବାର କି ମିଲୁଛି ହେଲେ ଦେଖ ଇ ବର୍ଷା ମାସେ ବହୁତ ଭାଇ ବହିନ ଏନ୍ତା ଅଛନ୍ ଯେ ତଲେ ଶୁଇସନେ ଆରୁ ସେ ବିଷଧର ସାପ କଲେଜ ସାପର କଥା ଯଦି କହିବେ କିନି ଦାଦା ସେ ସାପ ଖାସ କରି ରାତି ବାହାରିସି ଆର ସେତାକେ ଗରମ ଜାଗା ପସନ୍ଦ ବୋଇଲେ ଆମେ ଯେନ ଶୁଇଥିମା ସେ ଜାଗାଟା ତ ଗରମ ହେବା ଆମର ଶରୀରର ଗରମ ଥି ତ ସେଠାନେ ସେ ଥିବା ଆରୁ ଯଦି ତମେ ଟିକେ ହଲଚଲ ହେଲ ବୋଇଲେ ଘାଇକେ ଚାପବା ତମକେ ଆରୁ ଜାନ କିନି ଚାଟି ଚାବଲା ଲେଖେ ତ ଲାଗବା ହେଲେ ସେ ତାର ଅସରଟା କହେସନ୍ ଚାର ଘଣ୍ଟା ବାଦେ ଜଣା ପଡ଼ସି ଆରୁ କେନ୍ସି ଚିହ୍ନା ବନା ବି ନି ରହେ ଇ ସାପ ଚାବି ଥିଲେ ବୋଇଲେ ଜାନି ନେଇ ପାରମା ହେଲେ ତାର ପ୍ରତିକାର କେନ୍ତା ହେବା ଆର ପ୍ରତିକାର ନେଇ ହେଲେ ଜୀବନଟା ଯିବାର ସୁନିଶ୍ଚିତ ଏ ଦାଦା
0: ବିଲକୁଲ ଗା ବିଲକୁଲ ଆରୁ ରାତି ବେଲେ ତମେ ଶୋଇଥିବ ବେଲେ କିଛି ଗୋଟେ ଚାବଲା କି କାଣା ହେଲା ତମେ ଜାଣିପାରବ
1: କାପରେ
0: ଜାଣିନି ପାର ବୋଇଲେ ଇ ବାଗେର ଘଟଣା ସବୁ ହେଇଯିସି ଇଟା ତ ଆରମ୍ଭ ହେଉଛେ ବୋଇଲେ ପହିଲାନୁ ଏସବୁ ଘଟଣା ମାନେ ଘଟବାର ସମ୍ଭାବନା ଦେଖାଯାଉଛେ ବୋଇଲେ ଆମେ ଇ ଯେତକି ଯେନ୍ କଥା ମାନେ ହେଲା ସେଇଥିନୁ ବଚବାର ଲାଗି ଚାହୁଁଛୁ ବୋଇଲେ କେନ୍ତା କାଏଁ ସତର୍କତା ରହମା କାଣା କାଣା କର୍ମା କାଣା ନାଇଁ କର୍ମା ସବୁ କଥା ମାନକେ ଆମକେ ଧ୍ୟାନ ଦେବା।

0: ଅଛେ।
1: ହଏ
0: ଆରୁ ଯଦି ଆମେ ଜାଣିଲା ବା କେହି ଗୋଟେ ଏଇ ବାଗେର ହେଇଛେ ସେଟାକେ ଜାଣିପାରିଲେ ବୋଲେ ବେଶୀ ଦେରି ନେଇ କରିକିରି ଆମକୁ ସିଧା ଏଇ ଯେନେ ଡାକ୍ତରଖାନା ଯିବାର ଅଛେ,
1: ହଏ ହଏ ହଏ
0: ସେଇଥିରେ ଇତାର ଟ୍ରିଟମେଣ୍ଟ ଗୁରା ହେଇଯିବା ଆରାମସେ। କିନ୍ତୁ ଆମେ ଯଦି ଦେରି କରଲା
1: ହଏ
0: ଦେଖମା, ସମୟ ହେବା ବେଲେ ସକାଲ ବେଲା ଦେଖମା,
1: ହଏ
0: ସକାଲ ହଉ ଫେର ଦେଖମା
1: ହଏ
0: କି ଆଉ କିଛି ଅଲଗା କିଛି ଭାବମା କି ଦେଶୀ କିଛି କର୍ମା ବୋଇଲେ ଅସୁବିଧା ହେଇଯିବା।
1: ହେଥିର
0: ଲାଗି ବିଲକୁଲ ଦେରି ନେଇ କରିକିରି ଯଦି ଇ ବାଗେର ହେଇଛେ କିଛି ଗୋଟେ କାଟଲା କି ଚାବଲା ବୋଇଲେ ଆମେ ସିଧା ଡାକ୍ତରଖାନାକେ ଯିମା ଆରୁ ସେଠାନେ କହିମା ଏନ୍ତା ଏନ୍ତା ଲାଗୁଛେ ବୋଇଲେ ସେମାନେ ସେହି ହିସାବରେ ତାର ଯାହା ଫେର ଟ୍ରିଟମେଣ୍ଟ କରବାର କଥା ସେମାନେ କରବେନୁ।
1: ହଁ ଦାଦା, ତାର ସାଙ୍ଗେ ସାଙ୍ଗେ ପାନ ବି ଜମୁଛେ ଆରୁ ଆଗକେ ଆର୍ ବି ହେନ୍ତା ମାନେ ସେ ପରିସ୍ଥିତି ହେବା ବୋଇଲେ ସେ ପାନ ମାନେ ଘର ଦୁଆର କେ କେନ୍ତା ନିଢୁକବା ସେଥିର ବ୍ୟବସ୍ଥା କରବାର ଅଛେ। ତାର ସାଙ୍ଗେ ସାଙ୍ଗେ ଇ ସଫା ପିଇବାର ପାନ ସେତାର ବ୍ୟବସ୍ଥା କରବାର ଅଛେ ବୋଇଲେ ସବୁଠାନୁ ଭଲ ହେବା ଯେ ସେ ପାନଟାକେ ଆମେ ଫୁଟେଇ କରି ଛାନି କରି ପିଇମା। ଆଜିକାଲି ତ ଭିନ୍ ଭିନ୍ ରକମର ପାନକେ ସଫା କରବାର ଲାଗି ଜିନିଷ ମାନେ ମିଲୁଛେ, ଏକ୍ୱାଗାର୍ଡ ବି ଲଗଉଛନ୍, କିଏ କିଏ ଫିଲ୍ଟର ରଖୁଛନ୍, ହେଲେ ଫୁଟେଇ କରି ଯେନ୍ ପାନଟା ଇହାଦେ ପିଇବାରଟା କିନି ଦାଦା ସେଟା ସବୁଠାନୁ ବେଷ୍ଟ ଏ।
0: ଠିକ କହୁଛ ଗା, ହେଲେ ଗାଁ ଘରେ ଆଜ ଫେର
1: ହଏ ହଏ
0: କେନ ଆଡୁ ଇଜେନ ଇଲେକ୍ଟ୍ରିସିଟି ବା
1: ହଏ ଦାଦା ହଏ
0: ବିଦ୍ୟୁତଟା ରହୁଛେ ଯେ ଟିକେ ବର୍ଷା ପାନ ମାରିଲା ବେଲେ ତ ସେ ରହିବାନି ବୋଇଲେ ତମର ପାଖରେ ଆକ୍ୱାଗାର୍ଡ ଥିବା କି କାଣା ଥିବା ସେ କାଇଁ କାମ କରବା?
1: ହଏ ଦାଦା, ହେତିର ଲାଗି ତ କହିନି ସବୁଠାନୁ ବେଷ୍ଟ ହେବା ଯେ ପାନକେ ଫୁଟେଇ କରି ପିଇବା।
0: ହେଥିର ଲାଗି ତମେ ଯେନ୍ଟା କହୁଛ ଗାଁ ଘରର ଯେନ୍ ଆମେ କରୁଥିଲା ସେ ବାଗେର ହିଁ ଆମେ କର୍ମା ଆରୁ ପିଇବାର ବ୍ୟବସ୍ଥା କର୍ମା ନି କାଏଁ?
1: ହଁ ଦାଦା, ତାର ସାଙ୍ଗେ ସାଙ୍ଗେ ଆମର ସ୍ୱାସ୍ଥ୍ୟର ଯତ୍ନ ତ ନେମା ହେ, କାଁ କାଁ ସବୁ ସତର୍କତା ଆମକେ ନେବାର ଅଛେ ସେ ବିଷୟରେ ବି ଆମେ କଥାବାର୍ତ୍ତା ମାନେ ହେଲା। ହେଲେ ଆମର ଘରେ ପ୍ରାଣୀଧନ ମାନେ ବି ରଖିଛୁ ଆମ ଭାଇ ବହିନ ମାନେ, ତ ସେମାନଙ୍କ ଠାନକେ ବି ଇ ସାପ ମାନେ ଯଦି ଢୁକି ଯିବେ, ଇ କୁକୁରା ମାନଙ୍କ ଠାନକେ ବି ଯଦି ସାପ ଢୁକବା ବୋଇଲେ ଆମର ବହୁତ ହାନି ହେବା ଦାଦା।
0: ବିଲକୁଲ ଗା ବିଲକୁଲ, ତ ହେଥିର ଲାଗି ସେମାନଙ୍କେ ଫେର କେନ୍ତା କରି ସୁରକ୍ଷିତ ରଖାଯାଇ ପାରବା ତାର ଲାଗି ଆମକେ ଚେଷ୍ଟା କରବାର ଅଛେ। ସେମାନଙ୍କର ରହିବାର ଘରଟା ସଫା ସୁତରା ରଖବାର ଅଛେ ଆରୁ ଆମେ କାଁ କରସୁ କି ଯେନ୍ ବିଭିନ୍ନ ପ୍ରକାର ଯେନ୍ ପଟା ମାନକେ କି କିଛି ଜିନିଷ ମାନକେ କୁନା କୁନା ଥି ରଖି ଦେଇଥିସୁ, ତ ସେମାନଙ୍କେ କେନ୍ତା କରି ସଜାଇ କରି ରଖମା ଯେନ୍ଥିର ଦ୍ୱାରା ଏଇ ଯେନ୍ ସାପ ମାନେ କି ବିଛୁ ମାନେ ତମେ ଯାହା କହିଲ ସେମାନେ ଢୁକି କରି ସେଠାନେ ବସାନି ବାନ୍ଧବେ ତାର ଟିକେ ଆମେ ଧ୍ୟାନ ଦେମା।
1: ପହିଲା କଥା ତ ଦାଦା, ବର୍ଷା ମାସ ଆସୁ ଆସୁ ଏକା ସଚେତନ ହେଇକରି ଯେତକି ଅଦରକାରୀ ଜିନିଷ ଅଛି ସେଟା ମାନକେ ସଫା କରବାର ଅଛେ ବୋଇଲେ ଫିକି ଦେବାର ଅଛେ ସେଟା ମାନକେ, କାଁ କରିକି ସେଟା ମାନକେ ଘରେ ରଖବ ବୋଇଲେ ଏକା ତମର ଆବର୍ଜନା ହେବା ଆର୍ ସେଠାନେ ହିଁ ଇ ପ୍ରକାରର ଯେନ୍ ବିଷଧର ଜନ୍ତୁ ମାନେ ତାଙ୍କର ବସା ମାନେ ବାନ୍ଧବି।
0: ହଇ ଗା ହଇ, ଆରୁ ଆମର ଇ ଯେନ୍ ବାହାରେ ଫେର ବାରି ଥି ଅଙ୍ଗନା ଥି ଯେନ୍ ଟାୟାର ମାନେ ହେଲା କି ବିଭିନ୍ନ ପ୍ରକାର ବଟଲ ମାନେ ପଡିଛେ ଖୁଲା ଅଛେ, ତ ସେଇଥିରେ ଫେର ଇ ପାନ ସବୁ ଜମି କରି ରହିସି। ହେଲେ ସେଇଥିରୁ କାଣା ହେବା କି ଯେନ୍ ମଶା ମାନେ ବେଶୀ ବଢ଼ବାର ସମ୍ଭାବନା ଥିସି ଆରୁ ମଶା ମାନେ ବଢ଼ଲେ ବେଲେ ସେମାନେ ଚାପବେ ଯଦି ମ୍ୟାଲେରିଆ ଯଦି ଇ ଯେନ୍ ମାଇ ଏନୋଫିଲିସ୍ ମଶା କି ଆମର ଇ ଯେନ୍ ଏଡିସ୍ ମଶା ଇଟା କାଣା କରସି ଡେଙ୍ଗୁ ଜ୍ୱର କରାସି ଇ ମାନେ ଯଦି ହେବେ ବୋଇଲେ ତ ସେଟା ଆମର ଲାଗି ହିଁ ଅସୁବିଧା ହେ।
1: ହଏ ଦାଦା ହଏ,
0: ବୋଇଲେ ଖାଲି ଇ ଯେନ୍ ବିଷଧର ସାପ କି ବିଛୁ ଇତାର କଥା ନି ହେବାର, ବହୁତ କିଛି ସମସ୍ୟା ମାନେ ଇ ଭିତରେ ହେସି।
1: ହଏ ଦାଦା, ବର୍ଷା ମାସ ଆଇଲା ବୋଇଲେ ତମେ ନିଜର ଯତନ ପାତନ ସବୁ ଦିଗନୁ ନେବାରଟା ନିହାତି ଜରୁରୀ।
0: ତ ନିହାତି ଭାବରେ ଆମର ଶ୍ରୋତା ଭାଇ ବହିନ ମାନେ ଆଜି ଆମର ଇ କଥାବାର୍ତ୍ତା ଶୁଣିକରି ଟିକେ ସତର୍କ ହେବେ ଆଉ ଯେନ୍ କଥା ମାନକେ ସେମାନେ ଭାବୁଥିଲେ କିନ୍ତୁ ନାଇଁ କରିପାରୁଥିଲେ ହେଟାକେ ଆମେ କହୁଛୁ ବୋଲିକରି କମ ସେ କମ ସେମାନେ ତାଙ୍କର ଘର ଦୁଆର ଅଙ୍ଗନା ବାରି ସବୁ ଜାଗା ମାନକେ ଟିକେ ସଫା ସୁତୁରା ରଖବେ ଆରୁ ପିଇବାର ଖାଇବାର ଶୋଇବାର ସବୁର ଟିକେ ବଢିଆ ସେ ବ୍ୟବସ୍ଥା କରବେ।
1: ତ ଦାଦା, ଏସବୁ କଥାବାର୍ତ୍ତା ଭିତରେ ଦେଖନ ଆମର ଚାଷବାସରେ ଯେନ୍ ବୀମା ମାନେ କରାଯାଉଛି ଆରୁ ଇ ବୀମା ମାନକେ ଆମର ଚାଷୀ ଭାଇ ବହିନ ମାନେ କରିଥିବେ ବୋଇଲେ ସେମାନଙ୍କର ଯେନ୍ ବିପଦ ସମୟ ଆଏସି ବୋଲେ ଚାଷବାସରେ ଯେନ୍ ସଙ୍କଟାପନ୍ନ ପରିସ୍ଥିତି ମାନେ ଆଏସି ସେତକି ବେଲେ ଇ ପଇସା ମାନେ ମିଲ୍ବା? ବୀମା କରିଥିବେ ଯେନ୍ତା ଫସଲ ବୀମା ହେଲା ଏଇଟା ମାନେ କରିବେ ବୋଇଲେ ତାଙ୍କର ଯେନ୍ ଚାଷବାସ ମାନେ କ୍ଷତି ହେଇଯାଇଥିବା ସେଥି କ୍ଷତିପୂରଣଟା ମିଲିପାରବା, ତ ଆମର ଚାଷୀ ଭାଇ ବହିନ ମାନକେ ସେଥିଲାଗି ଟିକେ ସଚେତନ ହେବାର ଅଛେ। ତାର ସାଙ୍ଗେ ସାଙ୍ଗେ ସରକାରଙ୍କର ଭିନ୍ ଭିନ୍ ସମିଆଥି ସ୍କିମ୍ ମାନେ କରାଯାଉଥିସି ଚାଷବାସକେ ଭଲ ଭାବେ କରାବାର ଲାଗି ବା ଆମର ଚାଷୀ ଭାଇ ବହିନ ମାନଙ୍କର ଉତ୍ପାଦନକେ ଏତକାନୁ ଏତକା ବଢ଼ାବାର ଲାଗି ଆରୁ ମଝା ମଝାଥି ସରକାରୀ ସ୍ତରଥି ପଇସା ମାନେ ବି ଦିଆଯାଏସି ଚାଷବାସର ଲାଗି। ଲାଗି ଆମର ଏ ସମ୍ମାନ ନିଧି ଯୋଜନା ଯେନ୍ ଅଛେ ସେ ଯୋଜନା ଥି ତ ସେଥିବି ଆମର ଚାଷୀ ଭାଇ ବହେନ ମାନେ ନିଜର ଚାଷବାସର ଲାଗି ସମିଆ ସମିଆ ଥି ପଇସା ମାନେ

0: ମାନଙ୍କୁ ଆମେ ଚାଷ କରୁଛୁ, ଏଇଟା ଆମର ସ୍ୱାସ୍ଥ୍ୟ ପାଇଁ ଠିକ, ଯୋଉ ଧାନ ଚାଷ କରୁଛୁ ଏହାର ଚାଉଲ ଖାଇବା ହେଲେ ଆମର ସ୍ୱାସ୍ଥ୍ୟ ମାନେ ଭଲ ରହିବ। ଯୋଉ ଆମେ ଯୋଉ ହାଇବ୍ରିଡ୍ ଚାଷ କରୁଛୁ ସେଥିରେ ଅଧିକ ସେ ମାନେ ରାସାୟନିକ ସାର କୀଟନାଶକ ଏସବୁ ନାଗେ, ଆଉ ସେଟା ଯୋଗ ପ୍ରତିରୋଧକ କମ ଥାଏ, ଅଳ୍ପ ବେଶୀ ତ ଉତ୍ପାଦନ ହୁଏ ନାହିଁ, କମ ଉତ୍ପାଦନ ହୁଏ ନାହିଁ, କିନ୍ତୁ ପାଇଁ ଦେଖିବା ହେଲେ ଆମର ପାଇଁ ବେଷ୍ଟ ସବୁଠାରୁ। ଦେଶୀ ବିହନ ପାଖ ଚାଷ କରୁଛୁ, ଆଉ ପଦ୍ଧତି ଆମେ କଣ କରୁଛୁ ନା ଆମର ସେ ଗୋବର ଦେଉଛୁ, ଆଉ ଗୋବର ଦେଇକି ଚାଷ କରୁଛୁ, ଆଉ ଆମର ଜୀବାମୃତ ବୀଜାମୃତ ମାନେ ଯୋଉ ଆମର ଯୋଉ ଧାନ ଗୁଡିକ ମାନେ ଗର୍ଭ ଅବସ୍ଥାକୁ ଆସେ, ତ ସେ ସମୟରେ ଆମେ ତାକୁ ଜୀବାମୃତ ବୀଜାମୃତ ଏସବୁ କରିକି ତାକୁ ଦେଉ, ଯୋଉଟା କି ୟୁରିଆର ଆବଶ୍ୟକତା ପୁରା କରେ, ୟୁରିଆ ଦେବାକୁ ପଡିବ ନାହିଁ। ତ ସେ ଧାନ ଯୋଉ ଗର୍ଭ ଅବସ୍ଥାରେ ଆସିଲା ବେଳେ ତାର କେଣ୍ଡା ବାହାରିଲା ବେଳେ ତାକୁ ଯୋଉ ଖାଦ୍ୟର ଆବଶ୍ୟକତା ହୁଏ ସେଟା ପ୍ରକୃତିରୁ ସେଟା ପୁରା ହୁଏ।
1: ହେଲେ ଏଇ ଜୀବାମୃତ ମାନେ ଯେନ୍ କହୁଛନ୍ ପ୍ରାକୃତିକ ଚାଷ ଯେନ୍ ଇଥି ଦ୍ୱାରା ହଉଛେ, ଏଇଟା ମାନେ ନିଜେ ପ୍ରସ୍ତୁତ କରୁଛନ୍?
0: ହଁ, ଏଇଟା ଗାଈ ଗୋବର ଗୁଡ଼ ଆଉ ମାନେ ଜଙ୍ଗଲର ଏକ ମୁଠା ମାଟି, ଏଇଟା ଗୁଡ଼ ଆପଣ ମାନେ ଏକ କିଲୋ ନେବେ, ଦଶ କିଲୋ ଗୋବର ଆଉ 200 ଲିଟର ପାଣି, ଏଇଟାକୁ ଗୋଟେ ଡ୍ରାମରେ ତାକୁ 7 ଦିନ ପାଇଁ ଛାଡ଼ିଦେବେ, ପ୍ରସ୍ତୁତ ହେଇଯିବ 7 ଦିନ ପରେ। ଛାଣିକି ଆପଣ ସ୍ପ୍ରେ କରିପାରନ୍ତି, ଜମିରେ ଦେଇପାରନ୍ତି, ଆମର ଆବଶ୍ୟକତାକୁ ସେ ପୁରା କରିବ।
1: ଗୋଟେ ଡ୍ରମରେ ଯଦି ବନାବେ ବୋଲେ ଏଇଟା କେତେ ଏରିଆରେ ଦେଇପାରିବେ?
0: ଏଇଟା 200 ଲିଟର ପାଣିରେ ଯେହେତୁ କରୁଛୁ, ଏଇଟା ଗୋଟେ ଏକରକୁ ଯିବ, ସ୍ପ୍ରେ କରିକି ବି ଦେଇପାରିବେ, ଆଉ ତାକୁ ଜଳ ସହିତ ମଧ୍ୟ ତାକୁ ଡ୍ରପ ଡ୍ରପ ଛାଡ଼ିଦେଲେ ସେଟା ମାନେ ସାରା କ୍ଷେତକୁ ସେ ବ୍ୟାପି ଯିବ।
1: ତ ୟୁରିଆର ଦରକାର ନି ପଡେ ବୋଲି କରି ଯେନ୍ କହୁଛନ୍, ଧାନ ଚାଷରେ ତ ୟୁରିଆର ଦରକାର ପଡ୍ସି, ତ ଆପଣ ସେଟା କରିକରି ଦେଖିଲେ ନ କେ ୟୁରିଆଟା ଦେବାର ନି ପଡ଼ବାର ବୋଲି କରି?
0: ହଁ, ଏଇଟା ଦେଖନ୍ତୁ, ଯେହେତୁ ଆଗରୁ ଆମର ଘରର ଲୋକମାନେ ଦେଶୀ ପ୍ରଣାଳୀରେ ଚାଷ କରୁଥିଲେ, ଜମିକୁ ଏମାନେ ପ୍ରସ୍ତୁତ କରି ରଖିଛନ୍ତି, ତେଣୁ ତାକୁ ଚାଲୁ ରଖିବା ସମ୍ଭବ ହଉଛି। ତ ଏଇ କଣ ହଉଛି, ଆମର ଚାଷୀ ଭାଇମାନଙ୍କର ମାନେ ଅଧିକ ଉତ୍ପାଦନ ଲୋଭରେ ସେମାନେ ଯାହାର ବି ମାନେ ଆଗରୁ ଦେଶୀ ପ୍ରଣାଳୀରେ ଚାଷ ହଉଥିଲା ସେ ଜାଗାରେ ଏମାନେ ୟୁରିଆ ଡିଏପି ପଟାସ ଏସବୁ ଦେଇଦେଇକି ଜମିକୁ ସେମାନେ ଖରାପ କରିସାରିଲେଣି, ତେଣୁ ସେମାନଙ୍କୁ ୟୁରିଆ ଦେବାକୁ ହିଁ ପଡୁଛି। ଏମାନେ ଯଦି ଚାହିଁବେ ତାହେଲେ ଜମିକୁ ପ୍ରସ୍ତୁତ କଲେ ଆଗାମୀ 2-3 ବର୍ଷ ପରେ ସେମାନେ ମଧ୍ୟ ଏମିତି ଚାଷ କରିପାରିବେ।
1: ଲଟାମରା
0: ଲୋକମାନେ କହନ୍ତି, ଆମର କୃଷକ ମାନେ ଲଟାମରା ଦିଅନ୍ତି, ତ ସେଲପରା ବି ଆମେ ଦଉନାହୁଁ, ଆମେ ହାତରେ ନିଜେ ସଫା କରୁ, ଆଉ ସବୁକୁ ଯଦି ଆମେ ଗୋବର ଖତ ଦେବା ତ ସେଟା ପ୍ରଥମେ ସେ ଜମି ମାନେ ମାନେ ସେଟ ନ ହେଲା ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ଲଟା ବାହାରେ କିଛି ବର୍ଷ ସେମିତି ଅଭ୍ୟସ୍ତ ହେଇଗଲା ପରେ, ଆଉ ଗୋବର ଆମେ ଯଦି ଆମେ ଗୋବର ନ ଦେଇକିରି ଆମେ ଜୀବାମୃତ ବୀଜାମୃତ କରିକି ଦେବା ତାହେଲେ ଆମର ସେ ଲଟା ବି ହୁଏ ନାହିଁ, ଆଉ ଯୋଉ ଲଟା ବି ହବ କମ୍ ଲଟା ହବ ତାକୁ ସେମାନେ ବାହାର କରିବା ପାଇଁ ସୁବିଧା ହୁଏ। ଯୋଉ ଦଉଛୁ କିଣିକି ଆଣିକି ତ ସେଟା ମାନେ ଗୋଟେ ବିଷ, ତ ସେଟାକୁ ଯୋଉ ମାରି ଦଉଛି ସେ ଆମର ଲଟାକୁ, କିନ୍ତୁ ସେ ବିଷ ଗୁଣାଟା ଆମର ସେ ଖାଦ୍ୟରେ ଆସିଯାଏ, ଆମର ଖାଦ୍ୟକୁ ମାନେ ଦୂଷିତ କରିଦିଏ, ଆଉ ଆମର ତାକୁ ପୁଣି ଆଗାମୀ ଦିନ ମାନଙ୍କରେ ଆମକୁ ଦୁନିଆ ରୋଗ ହୁଏ।
1: ତ କେତେ ଜାଗାରେ ଧାନ ଚାଷ କରିଛନ୍ ଏଇଟା
0: ଏ ବର୍ଷ ପାଇଁ? ମୁଁ 5 ଏକର ଚାଷ କରୁଛି, ମୋର ତ 10 ଏକର ଜମି ଅଛି, ସେ ଜାଗାରେ ମୁଁ ଅଲଗା ଚାଷ କରିବାର ପ୍ଲାନ କରୁଅଛି। ଏ ବର୍ଷ ଧାନ ଚାଷଟା ଏ ବର୍ଷ ଯେହେତୁ କହୁଛନ୍ତି ଯେ ବର୍ଷା ନାହିଁ, ଏଲିନୋ ନା କଣ ଗୋଟେ ଏମିତି ଲାଗିଛି କହନ୍ତି, ତାର ପ୍ରଭାବରେ ବର୍ଷା ହେବ ନାହିଁ କହୁଛନ୍ତି, ତେଣୁକରି ମୁଁ ସବୁ ଧାନକୁ ବୁଣି ଦେଇଛି, ଗୁଆ ଧାନ ନାହିଁ ମୋର। ଆଉ ଯାହା ଜମି ଗୁଡାକ ଅଛି, ଯେହେତୁ ଏ ବର୍ଷ କହୁଛନ୍ତି ଯେ ଏଇ ପ୍ରକାର ଯଦି ମରୁଡ଼ି ହେବାର ସମ୍ଭାବନା ଅଛି, ତେଣୁକରି ଆମର ଗୁଆ ଧାନ ହେଇପାରିବ ନାହିଁ, ତେଣୁ ଧାନ ବୁଣିବାକୁ ପଡିବ। ତ ମଝି ମଝିରେ କିଛି ଯଦି ବର୍ଷା ହବ ହେଲେ ହେଇଯିବ, ନହେଲେ ମୁଁ ତ କ୍ଷେତ ପୋଖରୀ କରିଛି, ମୋର ପାଣି ଅଛି, ତ ସେଟାକୁ ବାହାର କରି ଦେଇଦେଲେ ସେ ମାନେ ହେଇଯିବ ଧାନ। ତାପରେ ଆଉ ଯୋଉ ରେଷ୍ଟ ଜମି ଅଛି ମୋର ବଲକା ଜମି, ସେଟାକୁ ମାନେ ଧାନ ଚାଷ ନ କରିବାର ଅଲଗା ଉଦ୍ଦେଶ୍ୟ ହଉଛି ଯେ ମୁଁ ସେଥିରେ ଆମର ଯୋଉ କ୍ଷୁଦ୍ର ଶସ୍ୟ ଅଛି, ଆମର ଯୋଉ ବାଜରା ଝଙ୍ଗରା ଏଇ ଯୋଉ କ୍ଷୁଦ୍ର ଶସ୍ୟ ସବୁ ଅଛି, ତ ଏଇ ସବୁ ସେ ଜାଗାରେ ମାନେ ଚାଷ କରିବାର ଲକ୍ଷ୍ୟ ଅଛି, କାହିଁକି ବୋଲେ ବେଶୀ ମାନେ ପାଣିର ଆବଶ୍ୟକତା ହୁଏ ନାହିଁ, ତାର ପାଇଁ ବେଶୀ ସାର ଖତ ଔଷଧ ଏଇ ବି ଦେବାକୁ ପଡେ ନାହିଁ, ଧାନ ବି ଯଦି ହଉ ନାହିଁ ତାହେଲେ ଆମର ଖାଦ୍ୟର ଅଭାବ ହବ ନାହିଁ, ସେଇ ମାନେ ଏଇ ଯୋଉ କ୍ଷୁଦ୍ର ଶସ୍ୟରୁ ସେଟା ମାନେ ଆଦାୟ ହେଇଯିବ। ପୁଣି ବିଭିନ୍ନ ପ୍ରକାର ଫଳ ଗଛ ମୋ ନିକଟରେ ଅଛି, ଫଳ ଗଛ ପାଖାପାଖି 1.5-2 ଏକର ଫଳ ଗଛ ଅଛି, ସେ ଭିତରେ ଆମ୍ବ ପଣସ ତୁତ ପିପିଲ ଡୁମେର ବେଲ କଦଳୀ ଏ ପ୍ରକାର ଅନେକ ଗୁଡିଏ ମାନେ ଫଳ ଗଛ ଅଛି।
1: ବୋଇଲେ ଯେନ୍ ଆପଣ କହୁଛନ୍ ଯେ ଏଥର ଏ ଏଲନିନୋର ପ୍ରଭାବ ଦେଖାଯିବା ଆମର ଏ ଜଳବାୟୁ ଉପରେ, ତ ଚାଷରେ ନିହାତି ତାର ପ୍ରଭାବଟା ପଡ଼ବା, ମୌସୁମୀ ବାୟୁ ଉପରେ ତାର ପ୍ରଭାବଟା ପଡ଼ବା, ଆର୍ ସେଥିଲାଗି ଆପଣଙ୍କର ଚାଷ ନୀତି ହଉଛେ ଏଇଟା ଯେ ଆପଣ କ୍ଷୁଦ୍ର ଶସ୍ୟକେ ଅତ୍କା କରିବେ ଯେନ୍ଠାନେ କି ପାନ କମ୍ ଦରକାର ହେବା। ଆଜ୍ଞା, ତ କ୍ଷେତ ପୋଖରୀ ନୁ ବି ଭଲ ପାନଟା ତ ମିଳିଯାଉଛେ ଚାଷ ମାନକେ ନି?
0: ହଁ, ମୋର ଯେହେତୁ କ୍ଷେତ ପୋଖରୀ ଅଛେ ତେଣୁକରି ମୁଁ ସେଠାରୁ ପାଣି ବାହାର କରିଦେଲି, ମୋତେ ଚାଷ କରିବା ଲାଗି ସୁବିଧା ହଉଛି। ଏଇ ଯୋଉ

0: ପାଣି ସୁବିଧା ଅଛି ବୋଲି ମୁଁ ବିଗତ ଦୁଇ ତିନି ଥର ଏମିତି ମରୁଡି ହେଲାଣି, ତ ସେ ମରୁଡିକୁ ମାନେ ସାମ୍ନା କରିପାରୁଛି ଆଉ ମୋର ଚାଷରେ ପ୍ରୋବ୍ଲେମ ହଉନାହିଁ।
1: ଆଜ୍ଞା, ତ ଖାଲି ଏଇଟା କ୍ଷେତ ପୋଖରୀ ଲାଗି ସମ୍ଭବ ହେଇଛି କି ଆର କିଛି ବ୍ୟବସ୍ଥା କରିଛନ୍ ପାଣିର?
0: କେବଳ କ୍ଷେତ ପୋଖରୀ, ମୋ ପାଖରେ ତ ଦୁଇ ତିନିଟା ବୋରୱେଲ ଖୋଲିଲେଣି, ମାଟି ତଳେ ପାଖାପାଖି 500 ଫୁଟ ପର୍ଯ୍ୟନ୍ତ ସେ ପଥର ବାହାରୁ ନାହିଁ ସେ
1: ଜାଗାରେ,
0: ସକ୍ସେସ ହେଉ ନାହିଁ। ତେଣୁ ସେ ଯୋଉ ମୋର 15-20 ଫୁଟର ଯୋଉ ଗୋଟେ ଅଛି ମୋର କ୍ଷେତ ପୋଖରୀ 30x32 ମିଟର, ତ ସେ ପାଣିରେ ମୁଁ 5 ଏକର ଚାଷ କରିପାରୁଛି।
1: ଆଜ୍ଞା ଆଜ୍ଞା,
0: ଆଉ ଏଇଟା ପ୍ରଥମେ ହଉନଥିଲା ମୋର ପୋଖରୀରେ, ତ ମୁଁ ସେ ମାନେ ଯେତେବେଳେ ବହୁତ ପାଣି ଆସେ ତ ମୁଁ ସେ ପୋଖରୀ ଭିତରେ ପାଣି ତାକୁ ପଶାଏ, ବାର ବାର ପଶାଏ,
1: ତ
0: ସେ ମାନେ ଜୀବନ୍ତ ଅବସ୍ଥାକୁ ଆସିଗଲାଣି କ୍ଷେତ ପୋଖରୀ। ତେଣୁ ମୋତେ ଏପ୍ରିଲ ମାସରେ ମଧ୍ୟ ସେ ଜାଗାରେ ପାଣି ରହୁଛି, କିନ୍ତୁ ପ୍ରଥମ 2 ବର୍ଷ ମୁଁ ସେ ପୋଖରୀରେ ମାର୍ଚ୍ଚ ବେଳକୁ ପାଣି ଶୁଖି ଯାଉଥିଲା।
1: ତ କେତେ ବର୍ଷ ହେଲାନ ଆପଣଙ୍କର କ୍ଷେତ ପୋଖରୀ କି?
0: ମୋର କ୍ଷେତ ପୋଖରୀ ପାଖାପାଖି 7 ବର୍ଷ ହେଇଯିବ ଏବେ।
1: ଆଜ୍ଞା, ତ ସେନର ଜଳସ୍ତରଟା ବଢିଆ ହେଇଗଲାନ, ଏହା ଦେଖା ସେ ତାର ଜଳଧାରଣା କ୍ଷମତା ଖେତ ପୋଖରୀ ନୁ ପୂରଣ ହେବା?
0: ଖେତ ପୋଖରୀ ର ମୋର ପାଣି ର ସୁବିଧା ହେଇଯିବ 5 ଏକର ପାଇଁ ଧାନ ଚାଷ ପାଇଁ, ଆଉ ଯୋଉ କ୍ଷୁଦ୍ର ଶସ୍ୟ ପାଇଁ, କ୍ଷୁଦ୍ର ଶସ୍ୟ ପାଇଁ 2 ଏକର ପାଇଁ ହେଇଯିବ ସେ ପାଣି।
1: ଆଜ୍ଞା, ତ କ୍ଷୁଦ୍ର ଶସ୍ୟ ଥି ମାଣ୍ଡିଆ ବାଜରା ଏସବୁ ନେଇଛନ୍ କି ଆରୁ ଯେନ୍ଟା ମାନେ ବି ନେଇଛନ୍, ସେତାର ଲାଗି ବିହନ ମାନେ ସବୁ ନିଜେ ହିଁ ରଖିଛନ୍ କି ମାର୍କେଟ ନୁ ଆଣବାର ବ୍ୟବସ୍ଥା କରିଛନ୍?
0: ସବୁ ବିହନ ପ୍ରଥମେ ମୋ ପାଖରେ ନଥିଲା, ଯୋଉ ଚାଷ କରୁଥିଲେ ସେମାନଙ୍କ ପାଖଠାରୁ ଆଣିଛି। ଏବେ ଆମକୁ ଚାଷୀମାନଙ୍କୁ ଟିକେ ସଚେତନ ହେବାକୁ ପଡିବ ଯେ ମାନେ ନିଜେ ପ୍ରସ୍ତୁତ କରିବାକୁ ପଡିବ, ନିଜେ ବିହନ ରଖିବାକୁ ପଡିବ। ଏଇ ମାନେ ଯୋଉ ଦୋକାନୀ ଯୋଉ ଆସୁଛି ବିହନ, ତାକୁ ନିର୍ଭର କରିବାଟା ଠିକ ହବ ନାହିଁ। ଗୁଡିକ ମାନେ ଆମର ଦେଶୀ ବିହନ ଖୋଜୁଥାଉ, ଦେଶୀ ବିହନ ମିଳେ ନାହିଁ, ସେମାନେ ବିଭିନ୍ନ ପ୍ରକାର ହାଇବ୍ରିଡ ଏବଂ GMO ସିଡ୍ସ, ଜେନେଟିକାଲି ମଡିଫାଇଡ୍ ଏସବୁ ଦେଇଦେଇଥାନ୍ତି ସେମାନେ ଅଧିକ ଉତ୍ପାଦନ ହେବ ବୋଲିକି। ତ ଯୋଉ ଏବେ 2 ପ୍ରକାର ବଜାର ମାନେ ନୂଆ ନୂଆ ବିହନ ଆସିଗଲାଣି, ଜେନେଟିକାଲି ମଡିଫାଏଡ୍ ସିଡ୍ସ, ଆଉ ଗୋଟେ ହେଲା ହାଇବ୍ରିଡ୍ ସିଡ୍ସ, ତ ଏଇ ଦିଟା ହଉଛି ଆମର ପ୍ରକୃତି ପାଇଁ ଏବଂ ଆମ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ, ବହୁତ ପୂର୍ଣ୍ଣ। ଏଇଟାକୁ ମାନେ ଆମର ବ୍ୟବହାର ଉପଯୋଗୀ ନୁହେଁ, ତାକୁ ଖାଇବା କଥା ବି ନୁହେଁ, କିନ୍ତୁ ଆମେ ଟଙ୍କା ଲୋଭରେ ଏସବୁ ଜିନିଷକୁ କରୁଛୁ କାହିଁକି ନା ଅଧିକ ଉତ୍ପାଦନ ହେବ ବୋଲି,
1: ତ
0: ମାନେ ଦେଶୀ ବିହନ ସବୁ।
1: ହେଲେ ଦେଶୀ ବିହନ ମାନେ ଅତକା କରି କି ଆପଣଙ୍କର ଯେତିକି ଦରକାର ହଉଛି ଚାଷୀ ଭାଇ ବହନ ମାନଙ୍କର, ଯେନ୍ ମାନେ ବି ଦେଶୀ ବିହନ କରବାର କି ଚାହୁଁଛନ୍, ସେ ରିକ୍ୱାରମେଣ୍ଟଟା ସେ ଚାହିଦାଟା ପୂରଣ ହେଇପାରୁଛେ ବଜାର ମାନଙ୍କ ଠାନୁ, କି ଆପଣ ମାନେ ନିଜେ ହିଁ ଚାଷୀ ମାନଙ୍କେ କଣ୍ଟାକ୍ଟ କରୁଛନ୍ ଯିଏ ବି ଦେଶୀ ବିହନ ମାନେ ଚାଷବାସ କରୁଛନ୍ ବା ରଖିଛନ୍, ସେମାନଙ୍କ ଠାନୁ ଆପଣଙ୍କେ କଲେକ୍ସନ କରବାର କି ପଡୁଛି?
0: ଯେଉଁମାନେ ରଖିଛନ୍ ସେମାନଙ୍କ ଠାରୁ କଲେକ୍ସନ କରବାର ଲାଗି ପଡୁଛି।
1: ବୋଲେ ମାର୍କେଟ ମାନଙ୍କେ ଖାଲି ଅଲଗା ବିହନ ମାନେ ଆସୁଛେ ଦେଶୀ ତୁଳନା ଥି କହୁନ୍?
0: ଦେଶୀ ତୁଳନାରେ ଅଲଗା ଅଲଗା ସବୁ ବିହନ ଆସୁଛି, ଆଉ ଆମର ଚାଷୀ ମାନେ ଠକେଇ ହେଇଯାଉଛନ୍ ସେ ବିହନ ନେଇକରି।
1: ତ ଆପଣଙ୍କର ଏରିଆରେ କେନ୍ତା ସଚେତନ ହେଲେନ ଏ ବିହନ ବାବଦ?

0: ଭଲ ଗୁଣକୁ ବୁଝିବେ, ଆଉ ସେମାନେ ବି ଦେଶୀ ପ୍ରଣାଳୀ ଯେ ଦେଶୀ ବିହନରେ ଚାଷ କରିବେ। ଦେଶୀ ବିହନ ଦେଶୀ ପ୍ରଣାଳୀ କହିଲେ ଆଉ କେହି ମାନେ ଧ୍ୟାନ ନିଦବା, କୌଣସି କୃଷକ ଧ୍ୟାନ ନିଦବା କିଭଳି ଆସିଛି। ଉତ୍ପାଦନ ଦରକାର, ଅଧିକ ଟଙ୍କା ଦରକାର, କିନ୍ତୁ ଟଙ୍କା ବଳରେ ସେମାନେ ଟଙ୍କାର ଅଧିକ ହଉଛି କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେଇଯାଉଛି। ତ ଆଗାମୀ ଦିନମାନଙ୍କରେ ଯୋଉ ଟଙ୍କା ଅଧିକ ଉତ୍ପାଦନ କଲେ ସେଟା ବି ହସ୍ପିଟାଲକୁ ଯାଉଛି, ତେଣୁକରି ଆମର ତ କିଛି ମାନେ ପ୍ରଫିଟ ହଉ ନାହିଁ।
1: ତ ମୋଟାମୋଟି ଭାବେ କହିମା, ଯଦି ଆପଣ ଦେଶୀ ଧାନ ଚାଷ ହିଁ କରୁଛନ୍, ଆର ଅଲଗା ଯେନ୍ ଚାଷ ମାନେ ବି କରୁଛନ୍, ସେଥି ବି ଦେଶୀ ବିହନ ମାନେ ଏକା ବ୍ୟବହାର କରୁଛନ୍ କହୁନ୍? ନା ତ ଆପଣ ମାନେ ରାସାୟନିକ ସାର ଦଉଛନ୍, ନା କୀଟନାଶକର ଦରକାର ପଡୁଛି, ତ ଖର୍ଚ୍ଚା ବର୍ଚ୍ଚା ତ ହେନ୍ତା କହିବାର କେ ବୋଲେ ଧାନ ଥି କିଛି ନେଇ ହୁଏ ବାଗି ଲାଗୁଛି, ଯେହେତୁ ପୁରା ନେଚୁରାଲ ଫାର୍ମିଂଟା ଆପଣ କରୁଛନ୍, ତ ହେଲେ ବି କେତେ ଯାକର ଲାଭ ପାଇଯିବେ ବୋଲି ଆଶା ରଖିଛନ୍?
0: ଆଚ୍ଛା, ମୁଁ ତ 5 ଏକରରୁ ପାଖାପାଖି 3 ଲକ୍ଷ ଉପରେ ତ ଲକ୍ଷ ଅଛେ।
1: ଆଜ୍ଞା,
0: କିନ୍ତୁ ଆମର ଯୋଉ କଣ ଲେବର ମାନେ ଆସିବେ ଧାନ କାଟିବା ପାଇଁ,
1: ଆଜ୍ଞା ଆଜ୍ଞା,
0: ସେ ଭିତରେ 1 ଲକ୍ଷ ଟଙ୍କା ଗଲେ ବି 2 ଲକ୍ଷ ଟଙ୍କା ଆସିଯିବ, ତାଠାରୁ ଅଧିକ ଆସିବ କମ ହବ ନାହିଁ।
1: ତ ଏସବୁ କଥା ମାନେ ଏତେ ସୁନ୍ଦର ଭାବେ କହିଥିବାର ନୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଜୁହାର
2: ଶଶିଗାନ
1: ହଏ ଦାଦା,
2: ଇ ଯେନ୍ ଆମର ମୁଖ୍ୟ କଥା ମାନକେ ତ ଶୁଣିଲା ବୋଇଲେ, ଯେତେବେଳେ ଚାଷବାସର କଥା ଆସି
1: ହଏ ଦାଦା,
2: ଆରୁ ଇ ଯେନ୍ ବର୍ଷା ମାସର କଥା ପଡ଼ସି, ସେତିକି ବେଲେ ବରଷକେ ତ ଯେନ୍ତେଇ ହେଲେ ଆମର ଯେନ୍ ଧାନ ଚାଷଟା କରବାର ଅଛେ ବୋଇଲେ ଆମେ ସଭେ ମାତିଛୁ ଲାଗିଛୁ, କାଇଁ କରିକି ବର୍ଷା ପାଇଁ କେତେବେଲେ ହେସି ନେଇ ହେସି, ତ ତାର ହିସାବେ ଟିକେ ଜୋର ସୋରରେ କାମଟା ଚଲେଇଛୁ ନି କାଇଁ, ତ ଏଇ ବାଗେ ଚଲବାର ବି କଥା। ହେଲେ ଆମେ ଆମର ବାରି ଆଖେ ପାଖେ ଫେର ଆଜିକାଲି ତ 12 ମାସେ ଚାଷବାସ କରୁଛୁ, ବର୍ଷା ହଉ କି ଖରା ହଉ ବୋଇଲେ ଯାହା ଫେର ଅଛେ ସେଗୁଡାକେ କେନ୍ତା କାଇଁ ବିକ୍ରି ବଟା କରୁଛୁ, ସେ କଥା ମାନକେ ବି ତ ଜାଣବାର କଥା। ହେଲେ ଆମର ବଜାର ହାଟେ କେନ୍ତା କାଇଁ ପନିପରିବା ସବୁ ହାରାହାରି ଦରଦାମ ଥି ବିକ୍ରି ବଟା ହଉଥିଲା ଯେ, ସେ କଥା ମାନଙ୍କର କଥାଟା କହୁଛେ।
1: ହଏ ହଏ ହଏ ବୋଇଲେ ଯୋଉ ଇଏ ହାରାହାରି ଦରଦାମର ସୂଚନାଟା ଦେଇଦଉଁ।
2: ହଇଗା ହଇ ଦେଇଦଉଁ
1: ବୋଇଲେ, କିଲୋ ପିଛା ଆଲୁ 16 ଟଙ୍କା, ପିଆଜ 30 ଟଙ୍କା, ଅଦା 120 ଟଙ୍କା, ଲେସୁନ 190 ନୁ 200 ଟଙ୍କା, ବିଲାତି 40 ଟଙ୍କା, ବାଇଗନ 30 ନୁ 40 ଟଙ୍କା, ଭେଣ୍ଡି 30 ନୁ 40 ଟଙ୍କା, ବରବଟି 30 ନୁ 40 ଟଙ୍କା, ଫୁଲକୋବି 50 ନୁ 60 ଟଙ୍କା, ବନ୍ଧାକୋବି 20 ନୁ 30 ଟଙ୍କା, ଗାଜର 40 ଟଙ୍କା, ବିଟ 40 ଟଙ୍କା, ସିମ୍ଲା ମିର୍ଚା 50 ନୁ 60 ଟଙ୍କା, ପପିତା 20 ଟଙ୍କା, ମାଖନ 30 ଟଙ୍କା, ପଟଲ 40 ଟଙ୍କା, କରଲା 40 ନୁ 50 ଟଙ୍କା, କାଖେର 30 ନୁ 40 ଟଙ୍କା, କଞ୍ଚା କଦେଲ 40 ନୁ 50 ଟଙ୍କା, ଲାଉ ଗୁଟାକେ 15 ନୁ 20 ଟଙ୍କା, ଆରୁ କଞ୍ଚା ମିର୍ଚା 80 ନୁ 100 ଟଙ୍କା। ଦାଦା, ଇ ଦରଦାମର ସୂଚନା ତ ଦେଲା ଗା ବୋଇଲେ, ଯୋଉ ଏହା ଦେଖା ଆମର ପାଣିପାଗର ସୂଚନା ବି ଇ ବେଲା ବୋଲି ଦେଇଦଉଁ।
2: ହଇଗା ଶଶି ଦେଇଦଉଁ
1: ବୋଇଲେ, ପାଣିପାଗ ବିଭାଗ ସୁନ୍ଦରଗଡ଼ କିରେ ତରଫନୁ ଯେନ୍ ସୂଚନା ମିଳିଛେ, ସେତାର ହିସାବେ ଆଇବା 24 ଘଣ୍ଟା ଭିତରେ ଜିଲ୍ଲାର ପାଗ ମେଘୁଆ ରହିବାର ସାଙ୍ଗେ ସାଙ୍ଗେ 10 ମିଲିମିଟର ଯାକର ବର୍ଷା ହେଇପାରେ, ଆର ଇ ଭିତରେ ପବନର ବେଗଟା ଘଣ୍ଟା ପ୍ରତି 12 କିଲୋମିଟର ହିସାବେ ବୁହିପାରେ। ତାପମାତ୍ରାକେ ଦେଖମା ବୋଇଲେ, ସବୁଠାନୁ ଏତକା 30 ଡିଗ୍ରୀ ସେଲସିୟସ ଆର୍ ସବୁଠାନୁ କମ୍ 25 ଡିଗ୍ରୀ ସେଲସିୟସ ରହିପାରେ। ସେନ୍ତା ଆଦ୍ରତାଟା ସବୁଠାନୁ ଏତକା 88% ଆର୍ ସବୁଠାନୁ କମ୍ 63% ରହିବା ବୋଲି ଅନୁମାନ କରାଯାଉଛି। ଦାଦା, ସୂଚନା ମାନେ ଦଉ ଦଉ ଦେଖଗା, ଆମର ବୈଠକ ସାରବାର ବିଲ୍ ବି ଆସି ପହଞ୍ଚି ଗଲାନ ବୋଇଲେ, ଆମର କାର୍ଯ୍ୟକ୍ରମ ବିଷୟ ଥି ନିଜର ମତାମତ ରଖିକରି ଆମକେ ଚିଠି ଲେଖବାରକେ, ଯେନ୍ତା ଆମର ଚାଷୀ ଭାଇ ବହିନ ମାନେ ଭୁଲି ନେଇଯିବେ, ସେଥିର ଲାଗି ଆମର ଠିକନାଟା କହିଦଉଗା।
2: ହଇଗା ହଇ ବୋଇଲେ, ଆମର ଠିକନା ହଉଛେ
1: ଖେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
2: ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
1: ବୋଇଲେ ଚାଷୀ ଭାଇ ବହିନ ମାନେ, ଆଜିର ଲାଗି ମଙ୍ଗଲୁ ଦାଦା ଆର ଶଶୀ ବହିନ କେ ବୈଠକିନୁ ବିଦାୟ ଦଉଁ।
2: ଜୁହାର।

ଶ୍ରୋତାବନ୍ଧୁ, ପ୍ରଚାର କଲୁ କ୍ଷେତ ଖମାର କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆମର 102.6 FM ଆକାଶବାଣୀର ରାଉରକେଲା କେନ୍ଦ୍ରକୁ।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଏବେ ଆସନ୍ତୁ ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ 1942 ଏ ଲଭ୍ ଷ୍ଟୋରି କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ।

0: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
2: ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଡେଞ୍ଜରିୟସ୍ ଇସ୍କ 3D କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ହିମେଶ ରେଶମିଆ, ରାହତ ଫତେ ଅଲି ଖାନ୍ ଏବଂ ଶ୍ରେୟା ଘୋଷାଲ।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଏବେ ଶୁଣନ୍ତୁ ଡାର୍ଲିଙ୍ଗ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ହିମେଶ ରେଶମିଆ ଏବଂ ତୁଲସୀ କୁମାର।

ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଫୁଟପାଥ କଥାଚିତ୍ରରୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ଅଭିଜିତ।

କାର୍ଯ୍ୟକ୍ରମରେ ଏବେ ଶୁଣନ୍ତୁ ଗଜନୀ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଜାଭେଦ ଅଲି ଏବଂ ସୋନୁ ନିଗମ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଏବେ ଶୁଣନ୍ତୁ ସମାଚାର ସନ୍ଧ୍ୟା, ଏବଂ ପରେ ପରେ ରାତି 9:00 ରହିଛି ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆମର 102.6 FM ଆକାଶବାଣୀର ରାଉରକେଲା କେନ୍ଦ୍ରକୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008247588। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 700-824-8758।
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% + 20% ଓ ହସ୍ତଶିଳ୍ପରେ 10% ର ବିଶେଷ ରିହାତି। ଏହି ଅଫର୍ ଉତ୍କଳିକାର ସମସ୍ତ

ନମସ୍କାର ଶ୍ରୋତା ବନ୍ଧୁ, 102.6 FM ର ବିଶେଷ କାର୍ଯ୍ୟକ୍ରମ ଖେଳ ପତ୍ରିକାକୁ ସ୍ୱାଗତ କରୁଛି ମୁଁ ଆପଣଙ୍କର ରେଡିଓ ସାଥୀ ସୁପ୍ରଭା। ଶ୍ରୋତା ବନ୍ଧୁ, ଜିମ୍ନାଷ୍ଟିକ୍ ଏକ ପ୍ରାଚୀନ ଖେଳ ଅଟେ ଯାହାର ଆରମ୍ଭ ଗ୍ରୀସ୍ ଦେଶରେ ହୋଇଥିଲା। ଏହା ଏପରି ଏକ ଖେଳ ଅଟେ ଯେଉଁଥିରେ ଶରୀର ଶକ୍ତି, ନିପୁଣତା, ସମତୁଳନ, ତୀକ୍ଷ୍ଣତା ଓ ଧାରଣ କ୍ଷମତା ଆବଶ୍ୟକ। ଜିମ୍ନାଷ୍ଟିକ୍ର ଅନେକ ଅଂଶ ଅଛି, ଯେପରିକି ଫ୍ଲୋର ଏକ୍ସରସାଇଜ୍, ବିମ୍ ବାଲାନ୍ସ, ଭଲ୍ଟ ଏବଂ ବାର୍ ଅଭ୍ୟାସ। ଏହା ହେଉଛି ଶରୀର ଓ ମନକୁ ଏକାଠି କରି ଏକ ସମନ୍ୱୟ ଭାବରେ କାର୍ଯ୍ୟ କରିବାର ଏକ ଶିଳ୍ପ ଅଟେ। ଶ୍ରୋତାବନ୍ଧୁ, ଜିମ୍ନାଷ୍ଟିକ୍ର ଉତ୍ପତ୍ତି ଗ୍ରୀକ୍ରୁ ହୋଇଛି। ପ୍ରଥମେ ଜିମ୍ନାଷ୍ଟିକ୍କୁ ଏକ ଅଭ୍ୟାସ ଭାବରେ ନିଜ ଶରୀରକୁ ଶକ୍ତିଶାଳୀ କରିବା ପାଇଁ କରାଯାଉଥିଲା। ପରେ ଏହା ଦେଶ ବିଦେଶରେ ଜଣାଶୁଣା ହୋଇ ବିଶ୍ୱବ୍ୟାପୀ ଏକ ମହାନ ଖେଳ ଭାବେ ପରିଣତ ହେଲା। ଆଜି ସମସ୍ତେ ଏହି ଖେଳର ମାଧ୍ୟମରେ ନିଜର ଦକ୍ଷତା ଦେଖାଇ ପାରୁଛନ୍ତି ଏବଂ ଏକ ଅନନ୍ୟ ମହତ୍ତ୍ୱ ସୃଷ୍ଟି କରୁଛନ୍ତି। ଏହି ଖେଳ ଅନେକ ପ୍ରକାରର ରହିଛି, ଯେପରି ଫ୍ଲୋର ଏକ୍ସରସାଇଜ୍। ଏହି ଫ୍ଲୋର ଏକ୍ସରସାଇଜ୍ରେ ଜିମ୍ନାଷ୍ଟମାନେ ମାଟି ଉପରେ ବିଭିନ୍ନ ପ୍ରକାର ନାଚ ଓ ଫ୍ଲିପ୍ କରିଥାନ୍ତି। ଦ୍ୱିତୀୟରେ ରହିଛି ବାଲାନ୍ସ ବିମ୍। ଏଠାରେ ଜିମ୍ନାଷ୍ଟମାନେ ଏକ ସଂକୀର୍ଣ୍ଣ ବିମ୍ ଉପରେ ସମତୁଳନ ରଖି ନିଜର ଦକ୍ଷତା ପ୍ରଦର୍ଶନ କରନ୍ତି। ତୃତୀୟରେ ରହିଛି ଭଲ୍ଟ। ଏଠାରେ ଜିମ୍ନାଷ୍ଟମାନେ ଏକ ଭଲ୍ଟିଂ ଟେବୁଲ ଉପରେ ମାଡ଼ି ଦେଇ ଅନେକ ପ୍ରକାର ଚଳନ କରନ୍ତି। ଚତୁର୍ଥରେ ରହିଛି ଅନିଭେନ୍ ବାର୍। ଏଠାରେ ଦୁଇଟି ବିଭିନ୍ନ ଉଚ୍ଚତାର ବାର୍ ରହେ, ଯେଉଁଠାରେ ଜିମ୍ନାଷ୍ଟମାନେ ସୁଇଂ କରି ଓ ଚଳନ ଦେଖାନ୍ତି। ଶ୍ରୋତାବନ୍ଧୁ, ଏହି ଖେଳ ଖେଳିବା ଦ୍ୱାରା ଶାରୀରିକ ଓ ମାନସିକ ଉନ୍ନତି ହୁଏ। ଏହା ଶରୀରର ଶକ୍ତି, ସମତୁଳନ ଓ ସମୟାନୁକୂଳତାକୁ ବୃଦ୍ଧି କରେ। ଜିମ୍ନାଷ୍ଟ ଆତ୍ମବିଶ୍ୱାସ ଓ ଶାରୀରିକ କୌଶଳକୁ ବଢ଼ାଏ। ଓଡ଼ିଶାରେ ଆଜିକାଲି ଜିମ୍ନାଷ୍ଟିକ୍ ଉପରେ ବହୁତ ଆଗ୍ରହ ବଢ଼ିଛି। ବିଭିନ୍ନ ସ୍କୁଲ ଏବଂ

0: ପ୍ରଶିକ୍ଷଣ କେନ୍ଦ୍ରରେ ଏହି ଖେଳକୁ ପଢ଼ାଯାଉଛି ଓ ପ୍ରଚାର ହେଉଛି। ଶ୍ରୋତା ବନ୍ଧୁ, ଆଜି ଆମ ସାଙ୍ଗରେ ରାଉରକେଲାର ଛେଣ୍ଠାରେ ଅବସ୍ଥିତ ଇଣ୍ଡୋର ଷ୍ଟାଡିୟମର ଜିମ୍ନାଷ୍ଟିକ୍ କୋଚ୍ ଅଛନ୍ତି। ଆସନ୍ତୁ ତାଙ୍କ ସାଙ୍ଗରେ କଥା ହେବା ଏବଂ ଜିମ୍ନାଷ୍ଟିକ୍ ଖେଳ ବିଷୟରେ ଅଧିକ କିଛି ଜାଣିବା।
1: ସାର୍ ନମସ୍କାର।
2: ନମସ୍କାର।
1: ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲାକୁ ବହୁତ ବହୁତ ସ୍ୱାଗତ। ସାର୍, ଆପଣଙ୍କର ପରିଚୟଟି ଆମର ଶ୍ରୋତା ବନ୍ଧୁମାନଙ୍କୁ ଦେବେ।
2: ମୋ ନାଁ ହେଉଛି ବିଶ୍ୱଜିତ ବେହେରା, ମୁଁ ଜିମ୍ନାଷ୍ଟିକ୍ କୋଚ୍ ରାଉରକେଲାରେ।
1: ସାର୍, ଆପଣ ବର୍ତ୍ତମାନ ରାଉରକେଲାରେ ଜିମ୍ନାଷ୍ଟିକ୍ କୋଚ୍ ଅଛନ୍ତି, ଆମର ଯେଉଁ ଇଣ୍ଡୋର ଷ୍ଟାଡିୟମ ରହିଛି ଛେଣ୍ଡରେ, ସେଠି ଆପଣ ବର୍ତ୍ତମାନ ପିଲାମାନଙ୍କୁ ଜିମ୍ନାଷ୍ଟିକ୍ ଶିଖାଉଛନ୍ତି। ସାର୍, ଆପଣ ବର୍ତ୍ତମାନ 8 ମାସ ହେବ ଏଠିକି ଆସିଛନ୍ତି, ପୁରୀରୁ ଆସିଛନ୍ତି, ଆଉ ବର୍ତ୍ତମାନ ଆପଣ ଏଠି କୋଚିଂ ଦେଉଛନ୍ତି। ଆପଣ ଆଗେ ପୁରୀରେ ଥିଲେ, ଆପଣ ନିଜେ ଜଣେ ପ୍ଲେୟର, ଖେଳ କ୍ୟାରିୟର୍ଟି ଜିମ୍ନାଷ୍ଟିକ୍ରେ କେମିତି କ'ଣ ଆରମ୍ଭ ହେଲା?
2: ମୁଁ ନିଜେ ଗୋଟେ ପ୍ଲେୟର, ଏମିତି ତ ଆମର ସାହିରେ ଇଏରେ ଏମିତି ଗେମ୍ ହେଙ୍କା ଯେଉଁ ହୁଏ ଛୋଟ ମୋଟ। ମୋ ମାମୁଁ ଘର ସାହିରେ ଗୋଟେ ପିଲାଟେ ଥିଲା, ସିଏ ବି ଜିମ୍ନାଷ୍ଟିକ୍ କରେ, ତା ଥ୍ରୁରୁ ମୁଁ ଜିମ୍ନାଷ୍ଟିକ୍ ଆସିଥିଲି। ସେଇଠୁ ମୁଁ ଷ୍ଟେଟ୍, ଡିଷ୍ଟ୍ରିକ୍ଟ, ନ୍ୟାସନାଲ୍, ଖେଲୋ ଇଣ୍ଡିଆ ଖେଳିଛି ଆଉ ଆଚିଭ୍ମେଣ୍ଟ ବି କରିଛି। ଏବେ ମୁଁ କୋଚିଂ ଲାଇନ୍ରେ ଆସିଛି, ମୁଁ ଯେମିତି କିଛି ଆଚିଭ୍ମେଣ୍ଟ କରିଛି, ମୁଁ ଚାହୁଁଛି କି ପିଲାମାନଙ୍କୁ କେମିତି ନ୍ୟାସନାଲ୍ ହେଉ ଇଣ୍ଟରନ୍ୟାସନାଲ୍ ହେଉ ସେମାନେ କେମିତି କିଛି ଆଚିଭ୍ମେଣ୍ଟ କରନ୍ତୁ।
1: ସାର୍, ଆପଣ କହିଲେ ଯେ ଆପଣ ନ୍ୟାସନାଲ୍ ବି ଖେଳିଛନ୍ତି ଆଉ ଖେଲୋ ଇଣ୍ଡିଆରେ ବି ଆପଣ ପାର୍ଟିସିପେଟ୍ କରିଛନ୍ତି। ସାର୍, ଆପଣଙ୍କର ଜିମ୍ନାଷ୍ଟିକ୍ରେ କ'ଣ କେମିତି ଆଗ୍ରହ ହେଲା ଜିମ୍ନାଷ୍ଟିକ୍ ଖେଳକୁ ନିଜର କ୍ୟାରିୟର୍ ଉପରେ ବାଛିବା ପାଇଁ? ଜିମ୍ନାଷ୍ଟିକ୍କୁ କାହିଁକି, କାରଣ ଓଡ଼ିଶାରେ ଜିମ୍ନାଷ୍ଟିକ୍ର ଏତେ ପ୍ରଚାର ପ୍ରସାର ଆଗରୁ ନଥିଲା ଆଉ ବର୍ତ୍ତମାନ ବି ବହୁତ ଅଳ୍ପ ଅଛି, ତ ଆପଣ କେମିତି କ'ଣ ଜିମ୍ନାଷ୍ଟିକ୍କୁ ଇଣ୍ଟରେଷ୍ଟ ହେଲେ?
2: ଜିମ୍ନାଷ୍ଟିକ୍ ଗୋଟେ ଡିଫରେଣ୍ଟ ଗେମ୍, ତା ଦେହରେ ଆପଣ ଦେଖିବେ ଯେମିତିକି ଷ୍ଟଣ୍ଟ ଭଳିଆ ହେଉ କି ପିଲାଙ୍କର ହେଉ ଫ୍ଲେକ୍ସିବିଲିଟି ହେଉ, ବିଭିନ୍ନ ବିଭିନ୍ନ ପ୍ରକାର ବଡ଼ି ଫିଟନେସ୍ ହେଉ, ଡିଫରେଣ୍ଟ ଲାଗିବ ସବୁ ଗେମ୍ଠୁ। ସେଥିପାଇଁ ଟିକିଏ ମୋତେ ଲାଗିଲା ନାଇଁ ଇଏ ଡିଫରେଣ୍ଟ ଗେମ୍, ମୁଁ କରିବି, ମୋ ଦ୍ୱାରା ହେବ କି ନାହିଁ। ମୁଁ ଟ୍ରାଏ କଲି, ଟ୍ରାଏ କଲେ ମୋର ଦ୍ୱାରା ଭଲ ପରଫର୍ମାନ୍ସ ବି ଆସିଲା, ତ ମୁଁ ତା ଦେହରେ ଆଗ୍ରହ ହେଲି।
1: ସାର୍, ଆପଣ ନ୍ୟାସନାଲ୍ରେ କେଉଁ କେଉଁ ଜାଗାକୁ ଖେଳିବାକୁ ଯାଇଥିଲେ?
2: ନ୍ୟାସନାଲ୍ରେ ମୁଁ ହାଇଦ୍ରାବାଦ ଯାଇଥିଲି, ମହାରାଷ୍ଟ୍ର ଯାଇଛି, ଗୁଆହାଟୀ ଯାଇଛି, କୋଲକାତା ଯାଇଛି, ଆଉ ଏମିତି ଭୁବନେଶ୍ୱରରେ ବି ହେଇଥିଲା ସିନିୟର ନ୍ୟାସନାଲ୍, ସେଠି ବି ପାର୍ଟିସିପେଟ୍ କରିଛି।
1: ସାର୍, ଆପଣ କହିଲେ ଯେ ଖେଲୋ ଇଣ୍ଡିଆ ବି ଯାଇଥିଲେ, କେଉଁ ଇୟର୍ରେ ଯାଇଥିଲେ ଆଉ ଖେଲୋ ଇଣ୍ଡିଆରେ କେମିତି କ'ଣ ପାର୍ଟିସିପେଟ୍ କରିବାର ସୁଯୋଗ ଆପଣଙ୍କୁ ମିଳିଲା?
2: ଖେଲୋ ଇଣ୍ଡିଆରେ ପାର୍ଟିସିପେଟ୍ କରିବାକୁ ଗଲେ ନ୍ୟାସନାଲ୍ ଲେଭେଲ୍ରେ ଅଲରାଉଣ୍ଡରେ ଟପ୍ 10 ନହେଲେ ଆମର 6 ଇଭେଣ୍ଟ ଅଛି, 6 ଇଭେଣ୍ଟରେ ଟପ୍ 6 ଆସିବାକୁ ପଡ଼ିବ, ତ ମୁଁ ଆପରେଟର୍ ବେସିକ୍ସରେ ଟପ୍ 6 ଥିଲି। ମୁଁ 2 ଖେଲୋ ଇଣ୍ଡିଆ ଖେଳିଛି, ଗୋଟେ ମହାରାଷ୍ଟ୍ରରେ ଆଉ ଗୋଟେ ଗୁଆହାଟୀରେ ଆସାମରେ। ପାର୍ଟିସିପେଟ୍ କରିବାକୁ ଗଲେ ନ୍ୟାସନାଲ୍ରେ ଡିଫରେଣ୍ଟ ଷ୍ଟେଟ୍ରୁ ପିଲା ଆସିଥିବେ, ପ୍ରାୟତଃ 200-300 ପିଲାଙ୍କ ଭିତରେ ଆପଣଙ୍କୁ ଟପ୍ 6 ଆସିବାକୁ ପଡ଼େ। ଟପ୍ 6 ଆସିଲେ ଆପଣଙ୍କୁ ମୌକା ମିଳେ ଖେଲୋ ଇଣ୍ଡିଆ ଖେଳିବାକୁ। ଖେଲୋ ଇଣ୍ଡିଆ ତ ଇଣ୍ଡିଆରେ ଏଇନେ ଟପ୍ ପ୍ରୋଗ୍ରାମ୍ ସିଷ୍ଟମ୍ ଅଛି, ସବୁ ଗେମ୍କୁ ଡିଫରେଣ୍ଟ ଇଏ ପ୍ରୋଭାଇଡ଼୍ କରୁଛେ, ପ୍ରାକ୍ଟିସ୍ଠୁ ନେଇକି ଫିଜିକାଲ୍ ଫିଟନେସ୍ଠୁ ନେଇକି ରିହାବ୍ଠୁ ନେଇକି ଖେଲୋ ଇଣ୍ଡିଆ ସବୁ ପ୍ରୋଭାଇଡ଼୍ କରୁଛି।
1: ଖେଲୋ ଇଣ୍ଡିଆରେ ଆପଣ ଯେତେବେଳେ ଖେଳିଲେ କ'ଣ କ'ଣ ଫ୍ୟାସିଲିଟି ଆପଣଙ୍କୁ ମିଳିଥିଲା, କାରଣ ଏଇଟା ତ ଭାରତ ସରକାରଙ୍କର ଗୋଟେ ସ୍କିମ୍, ତ ସୁବିଧା ଆପଣଙ୍କୁ କ'ଣ କ'ଣ ସବୁ ମିଳିଲା?
2: ସେତେବେଳେ ତ ଆମର ଓଡ଼ିଶାରେ ଏତେ ଜିମ୍ନାଷ୍ଟିକ୍ର ଇଏ ନଥିଲା, କ୍ରେଜ୍ ନଥିଲା। ଏବେ ଯେମିତି ଆମର 4 ସେଣ୍ଟର୍ ତିଆରି ହେଇଛି, ଗୋଟେ ପୁରୀରେ, ଗୋଟେ ରାଉରକେଲା, ଗୋଟେ ଭୁବନେଶ୍ୱର, ଆଉ ଗୋଟେ ଜୟପୁରରେ, ତ ସେତେବେଳେ ତ ଏମିତି ନଥିଲା। ଆମେ ଯେତେବେଳେ ପ୍ରାକ୍ଟିସ୍ କରୁଥିଲୁ, ମୁଁ ଯେତେବେଳେ ଖେଲୋ ଇଣ୍ଡିଆ ଯାଇଥିଲି, ସେତେବେଳେ ସାଇକ୍ଲୋନ୍ ଥିଲା, ଫନି ଯେତେବେଳେ ହେଇଥିଲା ମୁଁ ସେତେବେଳେ ଯାଇଥିଲି, ମୁଁ ପୁରୀରେ ଯେଉଁ ପ୍ରାକ୍ଟିସ୍ କରିଥିଲି ସେ ଜିମ୍ ବି ଭାଙ୍ଗି ଯାଇଥିଲା, ମୁଁ ବହୁତ କଷ୍ଟରେ ଯାଇଛି, ପ୍ରାକ୍ଟିସ୍ ବି କମ୍ କରିଥିଲି। ତା'ପରଠୁ ଜିମ୍ନାଷ୍ଟିକ୍ ଆମର ଆଗେଇଛି ବହୁତ।
1: ମୁଁ ଶୁଣିଥିଲି ପୁରୀରେ ଗୋଟେ ଭଲ ଜିମ୍ନାଷ୍ଟିକ୍ର ଇଏ ଅଛି, ସେଠି କୋଚ୍ ବି ଅଛନ୍ତି, ଆପଣ ଯେତେବେଳେ ଶିଖୁଥିଲେ ସେତେବେଳେ କିଏ କୋଚ୍ ଥିଲେ?
2: ମୁଁ ଯେତେବେଳେ ଶିଖୁଥିଲି ଏଇନେ ଯିଏ ଆମର ହେଡ଼୍ କୋଚ୍ ଅଛନ୍ତି, 4 ସେଣ୍ଟର୍ର ଯିଏ ଚିଫ୍ କୋଚ୍ ଅଶୋକ କୁମାର ମିଶ୍ର, ସିଏ ସେତେବେଳେ ପୁରୀରେ ଥିଲେ, ମୁଁ ତାଙ୍କ ଅଣ୍ଡର୍ରେ ପ୍ରାକ୍ଟିସ୍ କରିଛି। ପ୍ରଦୀପ କୁମାର ସାହୁ ଜଣେ ଥିଲେ, ତାଙ୍କ ଅଣ୍ଡର୍ରେ ପ୍ରାକ୍ଟିସ୍ କରିଛି, ଆଉ ଏମିତି ସିନିୟର୍ ଭାଇମାନେ ବି ଥିଲେ ପୋଲିସ୍ବାଲା, ଏମିତିକି ଆମର ଓଡ଼ିଶାରେ ସ୍ପୋର୍ଟସ୍କୁ ନେଇକି ବି ଚାକିରି ହେଙ୍କା ଅଛି, ପୋଲିସ୍ ଓଡ଼ିଶା ପୋଲିସ୍ ଆପଣ ଚାକିରି କରିପାରିବେ, ସିଏ ପୋଲିସ୍ ଚାକିରି କରିବେ, କିନ୍ତୁ ଆପଣ ଖେଳିବେ ଓଡ଼ିଶା ତରଫରୁ ଡ୍ୟୁଟି ଜାଗାରେ, ଆପଣ ପ୍ରାକ୍ଟିସ୍ କରିକି ଯେମିତି ନ୍ୟାସନାଲ୍ରେ ମେଡ଼ାଲ୍ ଦେବେ, ଅଲ୍ ଇଣ୍ଡିଆ ପୋଲିସ୍ ଗେମ୍ରେ ମେଡ଼ାଲ୍ ଦେବେ, ଆପଣ ସେମିତି କରିପାରିବେ।
1: ଯେ ଆପଣ କେବେ ଟ୍ରାଏ କରିନାହାନ୍ତି ଚାକିରି ପାଇଁ?
2: ମୁଁ ଚାକିରି ପାଇଁ ଟ୍ରାଏ କରିଛି, ମୋର ଏକ ହାଇଟ୍ କମ୍ ଅଛି ସେଥିପାଇଁ ମୋର ଟିକେ ଇଏ ଅଛି, ତଥାପି ମୁଁ ଡିଫରେଣ୍ଟ ୱେରେ ମୁଁ ଏବେ

0: ୟୁପି ପୋଲିସରେ ଫର୍ମ ପକାଇଥିଲି ଆଉ ମୁଁ ଟ୍ରାଏଲ୍ ବି ଦେଇଛି ଆଉ ମୋର ସିଲେକ୍ସନ୍ ହେଇଛି, ମୋର ମେଡ଼ିକାଲ୍ ବାକି ଅଛି ଏବେ।
1: ପୁରୀରେ ଜିମ୍ନାଷ୍ଟିକ୍ ଆପଣ କହିଲେ ଯେ ବହୁତ ଆଗରୁ ଅଛି, ସେଠି ଆପଣ 2000 ମସିହାରୁ ଅଛି, ମାନେ 99 ବାତ୍ୟା ପରେ ପୁରୀରେ ଆରମ୍ଭ
0: ଅଛନ୍ତି ଅଶୋକ କୁମାର ମିଶ୍ର, ତାଙ୍କ ଫାଦର୍ସ ଯିଏ ସିଏ ଆମ ଓଡ଼ିଶାରେ ଜିମ୍ନାଷ୍ଟିକ୍ ଷ୍ଟାର୍ଟ କରିଥିଲେ, ତାଙ୍କ ଯୋଗୁଁ ଆମ ଓଡ଼ିଶାକୁ ଏତେ ଉଚ୍ଚ ଜାଗାରେ ଜିମ୍ନାଷ୍ଟିକ୍ରେ ପଦକ ମିଳିଛି। ସିଏ ହିଁ ଜିମ୍ନାଷ୍ଟିକ୍ ଷ୍ଟାର୍ଟ କଲେ, ଆମ ଓଡ଼ିଶାରେ କିଏ ଜିମ୍ନାଷ୍ଟିକ୍ ଜାଣିନଥିଲେ, ସିଏ କିଛି ତାଙ୍କ ପୁଅକୁ ଆଉ ଏମିତି ଆଖପାଖ ଲୋକଙ୍କୁ ନେଇକି ଇଏ କଲେ। ଆମର ଓଡ଼ିଶାରେ କେତେଜଣ ଇଣ୍ଟରନ୍ୟାସନାଲ୍ ଲେଭେଲ୍ ଜିମ୍ନାଷ୍ଟ ଅଛନ୍ତି, ଯେମିତିକି ଏଇନା ରାକେଶ କୁମାର ପାତ୍ର ଇଣ୍ଡିଆନ୍ ନେଭିରେ ଅଛନ୍ତି, ସେ ଇଣ୍ଟରନ୍ୟାସନାଲ୍ ଲେଭେଲ୍ ଜିମ୍ନାଷ୍ଟ ଏସିଆନ୍ ଗେମ୍ ପ୍ରାକ୍ଟିସର, ଏଇନା ସେ ନ୍ୟାସନାଲ୍ କୋଚ୍ ବି, ଏଇନେ ଯେଉଁ ଇଣ୍ଡିଆ ଟିମ୍ରେ ଯିଏ ସିଲେକ୍ସନ୍ ହେବ ତାଙ୍କରି ପାଖରେ ହିଁ ଆସିକି ପ୍ରାକ୍ଟିସ୍ କରିବି।
1: ଆରମ୍ଭ ସାର୍ ଯେତେବେଳେ କଲେ ଆପଣ କଲେ, ତାଙ୍କ ବାପା ଆରମ୍ଭ କରିଥିଲେ, ଆପଣ ପଛରେ ଶିଖିଲେ। ସାର୍ ଆପଣ ଯେଉଁ ଖେଲୋ ଇଣ୍ଡିଆରେ ପାର୍ଟିସିପେଟ୍ କରିଥିଲେ, ସେଠି ଆପଣଙ୍କର ପରଫର୍ମାନ୍ସ କେମିତି ଥିଲା, ଆଉ ତାପରେ ଆପଣଙ୍କୁ କିଛି ଆଗକୁ ଭଲ ସୁଯୋଗ ମିଳିଥିଲା କି?
0: ସେଠି ମୋ ପରଫର୍ମାନ୍ସ ଥିଲା, ମୁଁ 5ରେ କ୍ୱାଲିଫାଏ କରିଥିଲି, କିନ୍ତୁ ମୋର ଏମିତି କହିବିନି କି ମୋର ଭଲ ହୋଇଥିଲା, ମୁଁ ଲାଷ୍ଟ ଆମର ଚେଟ୍ ହୁଏ ସେଟ୍ ପରେ ଫିନିସିଂରେ ମୋର ସେଇଟା ଫଲ୍ ହେଇଥିଲା, ସେଥିପାଇଁକା ମୋର ଯେଉଁଟା ବ୍ରୋଞ୍ଜ ମେଡ଼ାଲ ସେଇଟା ମିସ୍ ହେଇଥିଲା। ତାପରେ ଆମକୁ ପୁରୀରେ ହଷ୍ଟେଲ ପ୍ରୋଭାଇଡ଼ ହେଇଥିଲା, ହଷ୍ଟେଲରେ ଆମେ ରହିକି ହଷ୍ଟେଲରେ ଡାଏଟ୍ ମିଳୁଥିଲା ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ, କିଟ୍ ମିଳୁଥିଲା ପ୍ରାକ୍ଟିସ୍ ପାଇଁକା, ଯେମିତି ଟ୍ରାନ୍ସପୋର୍ଟିଂ ପାଇଁକା ବସ୍ରେ ଯାଉଥିଲୁ ବସ୍ରେ ଆସୁଥିଲୁ, ଭଲ କୋଚ୍ ମିଳୁଥିଲେ, ଫିଜିକାଲ ରିହାବ ପାଇଁକା ମେଡ଼ିକାଲ ହେଉ କି ବାକି ଏମିତି ସୁବିଧା ସବୁ ପ୍ରୋଭାଇଡ଼ ହେଇଥିଲା।
1: ସାର୍ ଆପଣ ଆଉ ଆଗକୁ ଚେଷ୍ଟା କଲେଣି ଇଣ୍ଡିଆକୁ ରିପ୍ରେଜେଣ୍ଟ କରିବା ପାଇଁ?
0: ଯେମିତିକି ମୋର କ'ଣ ହେଲା, ପ୍ରାକ୍ଟିସ୍ରେ ମୋର ସୋଲ୍ଡର୍ ଇଞ୍ଜୋର୍ଡ଼ ହେଇଗଲା,
1: ଆଚ୍ଛା,
0: ତ ମୁଁ ଆଉ ପ୍ରେସର୍ ନେଇପାରିଲିନି ହାତରେ, ଯେମିତି ଆମ ହେଉଛି ପୁରା ବଡ଼ିକୁ ହାତରେ କଣ୍ଟ୍ରୋଲ୍ କରିବାର ଅଛି, ତ ମୋର ସବୁ ବଡ଼ି ୱେଟ୍ ହାତରେ ଲୋଡ଼୍ ଆସିବ, ତ ମୋର ହାତ ଖରାପ କରିବାଠୁ ମୋ ହାତରେ ଲୋଡ଼୍ ନେଇପାରିଲିନି, କାରଣ ପୁରା ବଡ଼ି ୱେଟ୍ଟାକୁ ହାତରେ ନେବାକୁ ପଡ଼ିବ, ସୁଇଙ୍ଗ ଅଛି, ବଡ଼ି ଷ୍ଟ୍ରେଚ୍ ହେବ ବି, ଏତେ ପ୍ରେସର୍ ହେଲାବେଳକୁ ମୋ ହାତ ଇଏ ହେଲା, ସେଥିପାଇଁ ମୁଁ ଭାବିଲି କି ମୋ ଦ୍ୱାରା ଯେଉଁ ଜିନିଷ ଦ୍ୱାରା ନ ହେଇପାରୁଛି ମୁଁ ପିଲାଙ୍କୁ ଶିଖିକି ମୁଁ ପିଲାଙ୍କଠୁ ସେ ଜିନିଷଟା ଆଚିଭମେଣ୍ଟ କେମିତି କରିବି।
1: ସାର୍ ବର୍ତ୍ତମାନ ଯଦି ଆମେ ଦେଖିବା ଜିମ୍ନାଷ୍ଟିକ୍ ଇଏରେ ଓଡ଼ିଶାର କେମିତି କ'ଣ ତା'ର ସ୍ଥାନ ରହିଛି?
0: ପ୍ରଥମେ ଓଡ଼ିଶାର ସ୍ଥାନ ଥିଲା,
1: ପରଫର୍ମାନ୍ସ କେମିତି କ'ଣ ରହିଛି
0: ଓଡ଼ିଶା ଟିମ୍କୁ ଦେଖିବାକୁ ଗଲେ ଆଗରୁ ଥିଲା 7 ନମ୍ବର 8 ନମ୍ବର ଏମିତି, ଏବେ 3 ନମ୍ବରକୁ ଇମ୍ପ୍ରୁଭ୍ ଆସିଛି, କାରଣ ଏତେ ହାଇ ପରଫର୍ମାନ୍ସ ସେଣ୍ଟର, ଏତେ ଇଣ୍ଡିଆର ବେଷ୍ଟ ବେଷ୍ଟ କୋଚ୍, ଇଣ୍ଡିଆର ବେଷ୍ଟ ବେଷ୍ଟ ଫିଜିଓ, ଇଣ୍ଡିଆର ବେଷ୍ଟ ବେଷ୍ଟ ଡାଏଟ୍ ପ୍ଲାନ୍ ସବୁ ଏମ୍ଏନ୍ଏସ୍ ପ୍ରୋଭାଇଡ଼ କରୁଛି, ସେଥିପାଇଁ ଏଣେ ଓଡ଼ିଶାର ଜିମ୍ନାଷ୍ଟ ଯେଉଁମାନେ ତାଙ୍କ ପରଫର୍ମାନ୍ସ ଗ୍ରୋଥ୍ ହେଉଛି। ଏବେ ରିସେଣ୍ଟଲି ଆମର ଯେ ଅଲମ୍ପିଆନ୍ ଅଛନ୍ତି ପ୍ରଣତ ନାୟକ, ସିଏ ବି ଆମ ଓଡ଼ିଶାରେ ପ୍ରାକ୍ଟିସ୍ କରୁଛନ୍ତି ଭୁବନେଶ୍ୱରରେ, ଆମ ଏମ୍ଏନ୍ଏସ୍ରେ ରହିକି ସିଏ ଏବେ ଯାଇଥିଲେ ଇଣ୍ଟରନ୍ୟାସନାଲ୍ ମଧ୍ୟ ମେଡ଼ାଲ ମାରିଛନ୍ତି, ସିଲ୍ଭର ମେଡ଼ାଲ, ଏବେ ଓଡ଼ିଶାର ଲେଭେଲ ଅଦର ଷ୍ଟେଟ୍ରୁ ହାଇ ଅଛି।
1: ଆପଣ ଯେତେବେଳେ ଖେଳିବାକୁ ଯାଉଥିଲେ ଆପଣ ଅଦର ଷ୍ଟେଟ୍ର ପ୍ଲେୟାରମାନଙ୍କ ସହିତ ଖେଳୁଥିଲେ, କ'ଣ ଡିଫରେନ୍ସ ଫିଲ୍ କରୁଥିଲେ ଯେ ଆମର ବି ଷ୍ଟେଟ୍ରେ ଏଇଟା ହବା ଥିଲା ଯେଉଁଟାକି ଆପଣ ଶିଖିପାରିଲେନି, ଆପଣ ସେମିତି କେବେ ମିସ୍ କରିଛନ୍ତି କି?
0: ହଁ, ଆମେ ବହୁତ ମିସ୍ କରିଛୁ, ଏବେ ଯେମିତି ହାଇ ପରଫର୍ମାନ୍ସ ଇଏ ଅପରେଟର୍ସ ଅଛି ଏଗୁଡ଼ା ସବୁ ଫରେନ୍ ଇକ୍ୱିପମେଣ୍ଟ,
1: ସବୁ ପ୍ରକାର ଫାସିଲିଟି ଏବେ ଦିଆ ହେଉଛି,
0: ଏଗୁଡ଼ା ଇଣ୍ଡିଆରେ ଆଭେଲେବୁଲ
1: ନୁହେଁ।
0: ହଁ, ଏଇ ଇକ୍ୱିପମେଣ୍ଟ ଗୁଡ଼ା ଇଣ୍ଡିଆରେ ବନା ହୁଏ ନା?
1: ଆଚ୍ଛା,
0: ଆଜ୍ଞା, ଇଏ ଯେଉଁ ଅପରେଟର୍ସ ଲାଗିଛି ଏଇଟା ଜର୍ମାନୀ, ଆଉ ବାକି ଯେଉଁ 3ଟା ସେଣ୍ଟର ଅଛି ସେ ସବୁ USA ଅପରେଟର୍ସ ଗୁଡ଼ା, ତ ଆମକୁ ସେତେବେଳେ ଅଦର ଷ୍ଟେଟ୍ରେ ଏମିତି ସବୁ ଷ୍ଟେଟ୍ ନୁହେଁ, ଗୋଟେ ଗୋଟେ ଷ୍ଟେଟ୍ରେ ଫରେନ୍ ଇକ୍ୱିପମେଣ୍ଟ ଫାଷ୍ଟରୁ ଥିଲେ, ଫରେନ୍ କୋଚ୍ ଆଭେଲେବୁଲ୍ ଥିଲେ, ତ ଆମକୁ ସେ ସୁବିଧା ମିଳିନଥିଲା ଯେମିତିକି ଏବେ ଆମ ପିଲାମାନଙ୍କୁ ମିଳୁଛି। ଫରେନ୍ କୋଚ୍ ଆସୁଛନ୍ତି ଟୁର୍ରେ ଏଠିକି, ସେ ମାସେ 2 ମାସ କରେଇକି ଯାଉଛନ୍ତି, ପିଲାଙ୍କୁ ଟେକ୍ନିକ୍ ଦେଉଛନ୍ତି, ଆମେ ତାଙ୍କ ସହିତ କୋଡ଼ିନେସନ୍ କରିକି ଆମେ ତାଙ୍କ ଟେକ୍ନିକ୍ ଆମ ଟେକ୍ନିକ୍ ମିକ୍ସ କରିକି ପିଲାଙ୍କୁ କେମିତି ହାଇ ପରଫର୍ମାନ୍ସ ଦେଇପାରିବୁ ସେଇଟା ଆମେ ଚିନ୍ତା କରୁଛୁ, ତାଙ୍କୁ ଏତେ ଭଲ ଫାସିଲିଟି ମିଳିଛି ଯେମିତି ଜିମ୍, ସେଥିପାଇଁକା ଏଇନେ ଆମେ ମିସ୍ କରୁଛୁ, କାରଣ ଆମ ଟାଇମ୍ରେ କିଛି ନଥିଲା, ଆମ ଟାଇମ୍ରେ ଯେଉଁ ଆପରେଟର୍ସ ଥିଲା ଏଇନେ ଡିଫରେଣ୍ଟ ଆପରେଟର୍ସ।
1: ସେ ଯଦି ଆମେ ଇଣ୍ଡିଆରେ ଦେଖିବା କେଉଁ ଷ୍ଟେଟ୍ରେ ଭଲ ଜିମ୍ନାଷ୍ଟିକ୍ କୋଚିଂ ଦିଆହେଉଛି?
0: ଜିମ୍ନାଷ୍ଟିକ୍ କୋଚିଂ ଏଇନେ ସବୁଠୁ ଇଏ ଓଡ଼ିଶାରେ ରହିଲା, ଦିଲ୍ଲୀ, ମହାରାଷ୍ଟ୍ର।
1: ଆପଣ ତ 8 ମାସ ହେଲାଣି ଏଠି ଆସିଲେଣି, 2 ବର୍ଷ ହେବ ଏଇଟା ଚାଲିଛି, ତ ବର୍ତ୍ତମାନ ଆପଣ ଯେଉଁ ପିଲାମାନେ ଏଠି ଶିଖୁଛନ୍ତି

0: କେତେ ଜଣ ପିଲା ଶିଖୁଛନ୍ତି ଆଉ ବର୍ତ୍ତମାନ ଆପଣ କ'ଣ ଡିଫରେନ୍ସ ଟିକେ ଦେଖିଲେଣି ପିଲାଙ୍କ ଭିତରେ, ଯେ ପିଲା ଆଗକୁ ଖେଳିବା ପାଇଁ କେତେ ରେଡ଼ି ହେଲେଣି?
1: ଏଠି ମୁଁ ଯେତେବେଳେ ଆସିଥିଲି ଦେଖିଥିଲି ଛୋଟ ଛୋଟ ପିଲା ଏମିତି ବେସିକ୍ରୁ ଷ୍ଟାର୍ଟ କରିଥିଲେ, ତିନି ଜଣ ଯିଏ ଷ୍ଟେଟ୍ ଖେଳିଥିଲେ, ତା ଭିତରୁ ଗୋଟେ ନ୍ୟାସନାଲ୍ ବି ସିଲେକ୍ଟ ହେଇଥିଲା, ଖୁବ୍ କମ୍ ସମୟରେ ନ୍ୟାସନାଲ୍ ସିଲେକ୍ଟ ହେଇଛି।
2: ତାକୁ କେତେ ବର୍ଷ?
1: ତାକୁ 12 ବର୍ଷ ହେବ, ସେ ନ୍ୟାସନାଲ୍ ସିଲେକ୍ଟ ହେଇଥିଲା। ନ୍ୟାସନାଲ୍ ସିଲେକ୍ଟ ହେଇ ଏବେ ସେ ହାଇ ପରଫରମାନ୍ସ ସେଣ୍ଟର୍କୁ ଟ୍ରାନ୍ସଫର୍ ହେଇଛି। ଏଠି ଯିଏ ପରଫରମାନ୍ସ ଭଲ କରୁଛି, ପରଫରମାନ୍ସ ଭଲ ହେଲା, ନ୍ୟାସନାଲ୍ ଖେଳିଲା, ତ ତାକୁ ଆମେ ଯେତେବେଳେ ଫରେନ୍ କୋଚ୍ ଟୁର୍ରେ ଆସୁଛନ୍ତି, ଚିଫ୍ କୋଚ୍ ଆସୁଛନ୍ତି, ପରଫରମାନ୍ସ ଦେଖୁଛନ୍ତି, ଯାହାର ବେଷ୍ଟ ପରଫରମାନ୍ସ ତାକୁ ହାଇ ପରଫରମାନ୍ସ ସେଣ୍ଟର୍ ନେଉଛନ୍ତି, ଯେଉଁଟାକି ଭୁବନେଶ୍ୱର। ଭୁବନେଶ୍ୱରରେ ହଷ୍ଟେଲ୍ ପ୍ରୋଭାଇଡ୍ ହେଉଛି,
2: ସବୁ ପ୍ରକାର ସୁବିଧା ସେଠି ଦିଆହେଉଛି ଆଉ କୋଚିଂ ଦିଆହେଉଛି।
1: କିଟ୍ ଟୁ ନେଇକି, ଡାଏଟ୍ ଟୁ ନେଇକି, ଫିଜିଓ ଟୁ ନେଇକି, ନ୍ୟୁଟ୍ରିସନ୍ ଟୁ ନେଇକି, ରିହାବ୍ ଟୁ ନେଇକି, ପ୍ରାକ୍ଟିସ୍ ଟୁ ନେଇକି, ସବୁ ପ୍ରକାର ସୁବିଧା ପ୍ରୋଭାଇଡ୍ ହେଉଛି, ଯେମିତିକି ସିଏ ଆଗକୁ ହାଇ ପରଫର୍ମାନ୍ସ ଦେଇପାରିବ, ନ୍ୟାସନାଲ୍ ମେଡ଼ାଲ୍ ଦେଇପାରିବ। ଆମର ଏଇଠି ଗୋଟେ ଝିଅ ଯାଇଛି, ଆଉ ବାକି ଏଇନେ ଅଛନ୍ତି ପୁଅ, ଦୁଇ ତିନି ଜଣ ଝିଅ ଅଛନ୍ତି, ତାଙ୍କ ପରଫରମାନ୍ସ ଏଇନେ ଟପ୍ ହେଲାଣି। ତାଙ୍କର ବୟସ ହେଇନି, ତାଙ୍କ ବୟସ ଅଣ୍ଡର 10 ଇୟର୍ସ, 10+ ହେଲେ ଆମର କମ୍ପିଟିସନ୍ ଷ୍ଟାର୍ଟ ହୁଏ, ତ ନେକ୍ସଟ ଇୟର୍ ସେମାନଙ୍କ କମ୍ପିଟିସନ୍ ଖେଳିବେ, ତାପରେ ସେମାନେ ବି ତାଙ୍କୁ ମୋ କାମ ହାଇ ପରଫରମାନ୍ସ ସେଣ୍ଟର୍ ଯାଇକି ପ୍ରାକ୍ଟିସ୍ କରିବାକୁ, ଇଣ୍ଡିଆ ପାଇଁ କିଛି କରିବାକୁ।
2: କେତେ ଜଣ ପିଲା ଟୋଟାଲ ଏବେ ଅଛନ୍ତି?
1: ଏବେ ଟୋଟାଲ ରେଗୁଲାର ବେସିସ୍ ଆମ ପାଖରେ 35, ଆଉ ଏବେ ସମର କ୍ୟାମ୍ପ ଶେଷ ହୋଇଛି, ସମର କ୍ୟାମ୍ପରୁ ଆମେ 60 ଷ୍ଟୁଡେଣ୍ଟ ନେଇଛୁ, ଯେଉଁଟାକି ତା ଦେହରେ ବି 2 ଗ୍ରୁପ୍ କରିଛୁ, ଯିଏ ତାଙ୍କ ଭିତରୁ ଭଲ ତାଙ୍କୁ ଆମେ 4 ଡେଜ୍ରେ ରଖିଛୁ, ଆଉ ତାଙ୍କ ଯିଏ ଟିକେ ଭଲ ତାଙ୍କୁ 2 ଡେଜ୍ରେ ରଖିଛୁ।
2: ସେମାନଙ୍କ ପାଇଁ କିଛି ଫିଜ୍ ବ୍ୟବସ୍ଥା ରହିଛି କି? ଏଇଟା ପୁରା ଫ୍ରି
1: ଅଫ୍ କଷ୍ଟ ଏଇଟା, ଆଉ ଏମ୍ଏନ୍ଏସ୍ ତରଫରୁ ଏମିତି ଡାଏଟ୍ ତ ଏଠି ପ୍ରପର୍ ଦେଇପାରିବେନି, କାରଣ ଆମେ ଟିକେ ଅଫିସ୍ ଷ୍ଟାଫ୍ କି କିଚେନ୍ ଷ୍ଟାଫ୍ ଏଇକା କିଏ ଇଏ ନାହାନ୍ତି, ତ ଏମିତି ଏମ୍ଏନ୍ଏସ୍ ତରଫରୁ ଏନର୍ଜି ବାର୍ ହେଇଯାଉ କି ଚକୋଲେଟ୍ ହେଇଯାଉ ଏମିତି ପ୍ରୋଭାଇଡ଼୍ ହୁଏ, କି ଇଲେକ୍ଟ୍ରୋଲ୍ ପାଉଡ଼ର୍ ହେଇଯାଉ ଏମିତି ପ୍ରୋଭାଇଡ଼୍ ହୁଏ, କି ଡ୍ୟୁରିଂ ପ୍ରାକ୍ଟିସ୍ରେ ସେ କିଛି କ୍ୟାଣ୍ଟିନ୍ କଲେ ତାଙ୍କୁ ଏନର୍ଜି ଆସିବ ପ୍ରାକ୍ଟିସ୍ କରିବା ପାଇଁ।
2: ଆଚ୍ଛା ସାର୍, ଯେଉଁ ସମର କ୍ୟାମ୍ପ ହେଇଥିଲା, ଆପଣ କେତେ ଇଣ୍ଟରେଷ୍ଟ ଦେଖିଲେ ପିଲା ରାଉରକେଲାରେ? ବର୍ତ୍ତମାନ ଜିମ୍ନାଷ୍ଟିକ୍କୁ ନେଇକି ପିଲା କେତେ ଆଗ୍ରହ, ପ୍ୟାରେଣ୍ଟସ୍ କେତେ ଆଗ୍ରହ ଆପଣ ଦେଖିଲେ?
1: ସମର କ୍ୟାମ୍ପରେ ଯେମିତି ପିଲା ଥିଲେ ଆଗ ଅପେକ୍ଷା ବହୁତ 122 ଷ୍ଟୁଡେଣ୍ଟ
2: ପିଲା
1: ପାର୍ଟିସିପେଟ୍ କରିଥିଲେ, ତା ଦେହରେ ଆମେ ରଖିଥିଲୁ ମର୍ଣ୍ଣିଂ ବ୍ୟାଚ୍ ଇଭିନିଂ ବ୍ୟାଚ୍, କାରଣ 122 ବ୍ୟାଚ୍କୁ ଏତେ କୋଚେସ୍ ନାହାନ୍ତି, ତ ଆମେ ମର୍ଣ୍ଣିଂ ଇଭିନିଂ କରିକି 2 ବ୍ୟାଚ୍ ରଖିଥିଲୁ। ତାଙ୍କ ଆକ୍ଟିଭନେସ୍, ଇଏ ପିଲା କେମିତି ଏନ୍ଜୟ କରିବେ, ପ୍ରାକ୍ଟିସ୍ କରିବେ, ତାକୁ ଆମେ ଦେଖିକି ଭଲରେ ସମର କ୍ୟାମ୍ପଟା ଗଲା। ଏବେ ସମର କ୍ୟାମ୍ପ ଷ୍ଟାର୍ଟ ହେଇଗଲା, ପିଲା ଯେଉଁମାନେ ସିଲେକ୍ଟ ହେଲେ 60 ପିଲା ସିଲେକ୍ଟ ହେଲେ, ସେମାନଙ୍କ ପରଫର୍ମାନ୍ସ ଏବେ ତ ରିସେଣ୍ଟ ଜଏନ୍ କରୁଛନ୍ତି, ତାଙ୍କ ଭିତରୁ ଫିଜିକାଲ ଫିଟନେସ୍ ଯାହାର ଭଲ ଥିଲା ଆମେ ତାଙ୍କୁ ରଖିଛୁ।
2: କେତେରୁ କେତେ ବର୍ଷ ପିଲା ଆପଣ ଏଠି ନେଉଛନ୍ତି?
1: ଆମେ ଏଠି 5-7 ବର୍ଷ ପିଲାଙ୍କୁ ନେଉଛୁ, କାରଣ ଜିମ୍ନାଷ୍ଟିକ୍ ହେଉଛି ଫ୍ଲେକ୍ସିବଲ୍ ଗେମ୍, ତ ଏଜ୍ ଅଧିକ ହେଇଗଲେ ତାଙ୍କର ବୋନ୍ ବି ସେମିତି ହାଡ଼ ଷ୍ଟ୍ରଙ୍ଗ ହେଇଯିବ, ପ୍ରାକ୍ଟିସ୍ କଲାବେଳେ ତାଙ୍କ ବଡି ଷ୍ଟ୍ରେଚ୍ ହେଉନଥିବ, ସେ କରିପାରୁନଥିବ, ତାଠୁ ବେଷ୍ଟ ଆମେ ତାଙ୍କୁ କହିପାରିବୁ କି ନାଇଁ ମ୍ୟାଡ଼ାମ କି ସାର୍ ତାଙ୍କୁ ଅଦର ଗେମ୍ରେ ଟ୍ରାନ୍ସଫର୍ କରନ୍ତୁ, ଜିମ୍ନାଷ୍ଟିକ୍ ତା ଦ୍ୱାରା ହେବନି, କାହିଁ ଆମେ ପ୍ୟାରେଣ୍ଟସ୍ମାନଙ୍କୁ ହୋପ୍ ଦେଇକି ରଖିବୁ କି ନାଇଁ ହେବ ହେବ କହିବୁ, ଯେଉଁଟାକି ଆମେ ଜାଣିଛୁ ଆମେ କରିଛୁ ଏତେ ବର୍ଷ ହେଲା ଜିମ୍ନାଷ୍ଟିକ୍, ସେଟା ଛୋଟ ଏଜ୍ରୁ କରନ୍ତି, ବଡି ଫ୍ଲେକ୍ସିବଲ୍ରୁ କରନ୍ତି, ତାକୁ ଟାଇମ୍ ପିରିୟଡ୍ ଲାଗେ ଜିମ୍ନାଷ୍ଟିକ୍ ପାଇଁ, ତ ଆମେ ପ୍ୟାରେଣ୍ଟସ୍ମାନଙ୍କୁ ବୁଝେଇବୁ କହିବୁ ଏମିତି ଏମିତି କରିବା କଥା, ଆପଣ ଅଦର ଗେମ୍ କରନ୍ତୁ, ଯେ ଏମିତି ନୁହେଁକି ସବୁ ଜିମ୍ନାଷ୍ଟିକ୍ରେ ଇମ୍ପ୍ରୁଭମେଣ୍ଟ କରିବୁ, କିଏ କିଏ ଅଛନ୍ତି ହକିରେ ବି ଗ୍ରୋଥ୍ କରୁଛନ୍ତି, କିଏ ରେସ୍ଲିଂରେ ଅଛନ୍ତି, ୱେଟ୍ ଲିଫ୍ଟିଂରେ, ତ ଆମେ ଏମିତି କହୁ କି କେଉଁ ପିଲାର ମୋଟିଭେସନ୍ ଖରାପ ନ ହେଉ କି ନାଇଁ ଜିମ୍ନାଷ୍ଟିକ୍ ହେଲାଣି ତ ମୁଁ ଆଉ କେଉଁ ଗେମ୍ ଖେଳିବି, ଆମେ ସେଇଟା ଚେଷ୍ଟା କରୁ।
2: ସାର୍ ଆଗକୁ ଆପଣ କ'ଣ ଦେଖୁଛନ୍ତି, କେତେଟା ପିଲା ଅଲମ୍ପିକ୍ ପର୍ଯ୍ୟନ୍ତ ଯିବେ ବୋଲି ଆପଣ ଭାବୁଛନ୍ତି? ମାନେ ରାଉରକେଲାରୁ
1: ଏଇନେ ମୁଁ ଦେଖୁଛି ଅଛନ୍ତି 2-3 ଜଣ ପୁଅ ଆଉ 3 ଜଣ ଝିଅ ଅଛନ୍ତି, ତାଙ୍କ ପରଫର୍ମାନ୍ସ ହାଇ ଲେଭେଲ୍ରେ ଅଛି, କମ୍ ଦିନରେ ଏଲିମେଣ୍ଟ କ୍ୟାଚ୍ କରନ୍ତି, ଏକ୍ସରସାଇଜ୍କୁ ନେଇକି ହେଉ କି ଶୁଣିବା ହେଉ ଏଲିମେଣ୍ଟ କେମିତି କରିବୁ କ'ଣ କରିବୁ ତାକୁ ନେଇକି ସେ ବହୁତ ସିନ୍ସିୟର୍ ଅଛନ୍ତି, ତ ତାଙ୍କ ଚାନ୍ସ ଅଛି ସେମାନେ ଅଲମ୍ପିକ୍ ଯିବାକୁ।
2: ସାର୍ ଯେତେବେଳେ ଆପଣ କୋଚିଂ ଦିଅନ୍ତି କେଉଁ କେଉଁ ଜିନିଷ ଉପରେ ଆପଣ ବେଶୀ ଫୋକସ୍ କରନ୍ତି?
1: ଫାଷ୍ଟ ତ ଫୋକସ୍ ଆମର କି ପିଲା କେମିତି ଇଞ୍ଜର୍ଡ ନ ହେଉ, ଆଉ ଏମିତି ନୁହେଁ କି ପିଲା ବୁଝିପାରୁନି ତ ଆମେ ଏମିତି ନୁହେଁ କି ସେ ଡରିଯାଉ, ପିଲା ଯେମିତି ନ ଡରିକି କରିବ ଆମେ ସେଇଥିରେ ଫୋକସ୍ କରିବୁ, କାରଣ ପିଲା ଗୋଟେ ଥର ଡରିବା ଷ୍ଟାର୍ଟ କଲେ ସେ ପ୍ରାକ୍ଟିସ୍ରେ ଫୋକସ୍ କରିପାରିବ।

0: ତାକୁ ଲାଗିବ ନାଇଁ ମୁଁ ପଡ଼ିଯିବି ଇଏ, ଆମେ ଇଞ୍ଜୁରୀକୁ ବଞ୍ଚେଇକି ପିଲା ଡରକୁ ବଞ୍ଚେଇକି କେମିତି ପିଲା ଗ୍ରୋଥ୍ କରିବ ସେଇଟା ଦେଖୁ, ପିଲା ଯେମିତି ଖୁସିରେ କରିବ ତାକୁ କିଛି ଜଣାପଡ଼ିବନି କି ନାଇଁ ଏଇଟା ରିକ୍ସ ଗେମ୍ କି ଏମିତି କଲେ ମୁଁ ପଡ଼ିଯିବି କି ନାଇଁ ଏଇ ଏଲିମେଣ୍ଟ କରିବିନି ଡର ଲାଗୁଛି, ସେଇଟା ଆମେ ଯେମିତି ପିଲା ମୁଣ୍ଡରେ ନ ପଶେ ତାକୁ ନେଇକି ଆମେ କୋଚିଂ କରିବାକୁ ଚେଷ୍ଟା କରୁ।
1: ଆଚ୍ଛା ସାର୍, ଏମିତି କିଛି ହେଇଛି କି ଶିଖେଇଲା ବେଳେ କେବେ କାହାର ଇଞ୍ଜୋର୍ଡ ହେଇଯାଇଛି ହାତ କି ଗୋଡ଼?
0: ହଁ, ଜଏଣ୍ଟ ହେଇନି, ଗୋଟେ ପିଲା ଗୋଇଟରେ ଟିକେ କ୍ରାକ୍ ହେଇଥିଲା, ସେ ପିଲାର ଆଗ୍ରହ ସେ ପ୍ଲାଷ୍ଟର କଲା, ଦୁଇ ଦିନ ପରେ ସେ ନିଜେ ଆସିଲା, କହିଲା ମୁଁ ଘରେ ବସିବା ଅପେକ୍ଷା ଜିମ୍ରେ ଆସିକି ବସିବି, ସେ ଆସି ଗୋଡ଼ ଖରାପ ହେଇଛି, ସେ ଆସିକି ହାତ ଏକ୍ସରସାଇଜ୍ କଲା,
1: ଇଣ୍ଟରେଷ୍ଟ ଅଛି
0: ସେ ମୋଟିଭେସନ୍ ତାକୁ ଦେଖିକି ଅଲଗା ପିଲାମାନଙ୍କ ଯେମିତି କାହାର ଜ୍ୱର ହେଇଗଲେ ଦୁଇ ଦିନ ପରେ ସେ କହିଲେ ନା ନା ଆମେ ଘରେ କାଇଁ ବସିବୁ ଆସିବୁ।
1: ସାର୍, ଆପଣ ଯେଉଁ ଶିଖାଉଛନ୍ତି କେତେଟା ବ୍ୟାଚ୍ ଏବେ ବର୍ତ୍ତମାନ ଚାଲିଛି?
0: ଏବେ 4 ବ୍ୟାଚ୍ ଚାଲିଛି, ଗୋଟେ ହେଉଛି 4-6, ଗୋଟେ 4:30-7 ଇଭିନିଂ,
1: ଯେହେତୁ ପିଲାଙ୍କର ସ୍କୁଲ
0: ଖୋଲିଗଲା ସେମିତି ନାହିଁ, 6:30-8 କ୍ଲାସ୍ ରହୁଛି, ଯେଉଁମାନେ ଆସିପାରୁଛନ୍ତି ଆସିପାରୁଛନ୍ତି, ଆଉ ଯେଉଁମାନଙ୍କ 7:30 ସ୍କୁଲ ରହୁଛି ଏଠି ଭଲ ବାଥରୁମ୍ ଭଲ ରେଷ୍ଟ ରୁମ୍ ଅଛି ତ ସେମାନେ ଆସୁଛନ୍ତି 6:00-7:15 କରୁଛନ୍ତି, ଏଇଠି ଫ୍ରେଶ୍ ହେଇକି ଏଇଠି ସ୍କୁଲ ଯାଉଛନ୍ତି। ଆଜ୍ଞା, ଆଉ ଯେଉଁ ନୂଆ ବ୍ୟାଚ୍ ଅଛି ଗୋଟେ ଅଛି ୱେନ୍ସଡେ ସ୍ୟାଟର୍ଡେ ବାଲା, ସେମାନେ ଆସୁଛନ୍ତି 4:30-6, ଆଉ ଗୋଟେ ଯେଉଁ 4 ଦିନ ଗଲା ବ୍ୟାଚ୍ ସେ 6:30-8 ରାତି 8।
1: ସାର୍, ଏଠି ତ ଆପଣ ଯେଉଁ ଜିମ୍ନାଷ୍ଟିକ୍ ଶିଖାଉଛନ୍ତି ତ ସେଠି ତ ତା'ର ଇକ୍ୱିପମେଣ୍ଟ ସବୁ ଅଲଗା ଅଲଗା ରହିଛି, ପ୍ଲସ୍ ସରକାରଙ୍କ ଦ୍ୱାରା ବହୁତ ବଢ଼ିଆ ଆମର ଗୋଟେ ଷ୍ଟାଡିୟମ୍ ତିଆରି ହେଇଛି, ତା ଭିତରେ ସେତିକି ବି ବ୍ୟବସ୍ଥା କରାହେଇଛି ଜିମ୍ନାଷ୍ଟିକ୍ ଶିଖିବା ପାଇଁ, ତ ଜିମ୍ନାଷ୍ଟିକ୍ରେ କ'ଣ କ'ଣ ରୁଲ୍ ସବୁ ରହିଛି ଖେଳର?
0: ଜିମ୍ନାଷ୍ଟିକ୍ ଖେଳରେ ଫାଷ୍ଟ ତ ପୁଅ ପିଲାଙ୍କର 6 ଇଭେଣ୍ଟ ଅଛି, ଝିଅ ପିଲାଙ୍କର 4 ଇଭେଣ୍ଟ। ଆମ ଜିମ୍ନାଷ୍ଟିକ୍ରେ ନିୟମ ଅଛି ଯେମିତିକି ଆମର କଷ୍ଟ୍ୟୁମ୍ ଆଉ ଗ୍ରିପ୍ସ ସକ୍ସ ହେଇଗଲା, ଆଉ ପିଲାଙ୍କର ଆମର ଏଜୁକେସନ୍, ଏଜୁକେସନ୍ ମାନେ ବଡ଼ି ଷ୍ଟ୍ରକ୍ଚର୍। ତ ଆମର ଏମିତି ନାହିଁ କି ଗେମ୍ କରିବାର ଅଛି, ଯେଉଁଠି ଗୋଡ଼ ଭଙ୍କା କରିବାର ଅଛି ଗୋଡ଼ ଭଙ୍କା କରିବେ, ଯେଉଁଠି ଗୋଡ଼ ସିଧା ରଖିବେ ସିଧା ରଖିବେ, ଯେମିତି ଆପଣଙ୍କ ବଡ଼ି ଷ୍ଟ୍ରକ୍ଚର୍ ସିଧା ରହିବ, ପରଫେକ୍ସନ୍ ଦେଖିବାର ଅଛି, ଯେମିତି ଜର୍ଜ ଲାଗିବ ନାହିଁ ଇଏ ଗୋଟେ ଭଲ କରୁଛି। ଯେମିତି ଗର୍ଲସ୍ଙ୍କର ଅଛି ଡ୍ୟାନ୍ସ କୋରିଓଗ୍ରାଫି ବି ଅଛି, ତା ସହିତ ଏଲିମେଣ୍ଟ ବି ଅଛି, ବଏଜ୍ମାନଙ୍କର ଅଛି ଯେମିତି ସୁଇଙ୍ଗ ଅଛି ସର୍କଲ ଅଛି, ଏମିତି ରିଲିଜ୍ ଏଲିମେଣ୍ଟ ବି ଅଛି, ରିଲିଜ୍ ଏଲିମେଣ୍ଟ ଏମିତି ତ ଆପଣ ବୁଝିପାରିବେନି, କରୁଥିବେ ହାତ ଛାଡ଼ିକି ବି କ୍ୟାଚ୍ କରିବାର ଅଛି, ତ ସେମିତି ଏଲିମେଣ୍ଟ ଅଛି। ରୁଲ୍ ତ ବେଶୀ କିଛି ନାହିଁ, ଆପଣ ଯାହା ପରଫର୍ମାନ୍ସ ଜାଣିଛନ୍ତି ସେତିକି ହିଁ ପରଫର୍ମାନ୍ସ କରିବେ, କି ତା'ଠୁ ରିକ୍ସ ଏଲିମେଣ୍ଟ କରିବେନି, କି ଆପଣ ଇଞ୍ଜୋର୍ଡ଼କୁ ବଞ୍ଚେଇକି ଯେମିତି ଆପଣ କରିବେ।
1: ସାର୍, ଅଲମ୍ପିକରେ ଯଦି ଆମେ ଦେଖିବା, ଏସିଆନ୍ ଗେମ୍ ଦେଖିବା କି ଅଲମ୍ପିକ୍ସ ଦେଖିବା, ବର୍ତ୍ତମାନ ଭାରତର କ'ଣ ସେଇଠି ତା'ର ସିଚୁଏସନ୍ ରହିଛି?
0: ଭାରତ ସିଚୁଏସନ୍ ଏଇନେ ଭଲ ଅଛି, ଏଇନେ ଆମର ଯେ ପ୍ରଣତ ନାୟକ କହୁଥିଲେ ସେ ବି ଏସିଆନ୍ ଚାମ୍ପିଅନସିପ୍ରେ ସିଲଭର୍ ମେଡ଼ାଲ୍ ମାରିଛନ୍ତି, ସିଏ ବି ଆମର ଏଇ କମ୍ପାନୀ MNS ଅଣ୍ଡର୍ରେ ପ୍ରାକ୍ଟିସ୍ କରୁଛନ୍ତି, ଓଡ଼ିଶାରେ ହିଁ ପ୍ରାକ୍ଟିସ୍ କରୁଛନ୍ତି। ଆଉ ବାକି ରାକେଶ ପେ ପାତ୍ର ଯେଉଁ କହିଲି, ତପନ ମହାନ୍ତି ହେଇଗଲେ, ତପେଶ କୁମାର ଦାସ ହେଇଗଲେ, ଆମ ଓଡ଼ିଶାର ପ୍ଲେୟର୍, ଓଡ଼ିଶାର ପିଲା, ସିଏ ଏସିଆନ୍ ଚାମ୍ପିଅନସିପ୍ ଇଣ୍ଟରନ୍ୟାସନାଲ୍ ଖେଳୁଛନ୍ତି।
1: ଧନ୍ୟବାଦ ସାର୍, ଆପଣ ତ ଜିମ୍ନାଷ୍ଟିକ୍ ଉପରେ ଆମର ଆଜି ଶ୍ରୋତା ବନ୍ଧୁମାନଙ୍କୁ ବହୁତ କିଛି କହିଲେ, ଶେଷରେ ଆମର ଶ୍ରୋତା ବନ୍ଧୁମାନଙ୍କୁ କ'ଣ ମେସେଜ୍ ଦେବାକୁ ଚାହିଁବେ?
0: ଯଦି ଆପଣଙ୍କର ପିଲା 5-7 ଅଛନ୍ତି ତ ଆପଣ ରାଉରକେଲା ଛେଣ୍ଡରେ ଯେଉଁ ହକି ଷ୍ଟାଡ଼ିୟମ୍ ଆଗରେ ମଲ୍ଟିପର୍ପଜ୍ ହଲ୍ ଅଛନ୍ତି, ତା ଦେହରେ ଆପଣ ଏବେ ତ ସମର କ୍ୟାମ୍ପ ଶେଷ ହେଇଛି, 2 କି 2.5 ଛାଡ଼ିକି ଆପଣ ଆସନ୍ତୁ, ଆପଣ ପିଲାଙ୍କୁ ୟା ଦେହରେ ଇନକ୍ଲୁଡ଼୍ କରନ୍ତୁ, ଆପଣ ଦେଖନ୍ତୁ ଜିମ୍ନାଷ୍ଟିକ୍ କେମିତି ଗେମ୍, ଆପଣ ବି ଏନ୍ଜୟ କରନ୍ତୁ, ଆପଣ ପିଲାମାନଙ୍କୁ ବି କରାନ୍ତୁ, ଆପଣ ପିଲା ବି ଏନ୍ଜୟ କରିବେ, ଖେଳିବା ଦ୍ୱାରା ଆପଣଙ୍କ ବଡ଼ି ଫିଟ୍ ରହିବ, ରୋଗରୁ ମୁକ୍ତି ରହିବେ, ଆପଣଙ୍କ ଯେଉଁ ବଡ଼ି ଢିଲା ରହୁଛି କି ଅସୁସ୍ଥ ରହୁଛି ତା ଦୂରେଇକି ରହିବେ, ଆପଣଙ୍କ ବଡ଼ି ଷ୍ଟ୍ରକ୍ଚର୍ ଭଲ ଦେଖାଯିବ।
1: ଧନ୍ୟବାଦ ସାର୍, ଆପଣ ନିଜର ବହୁତ ମୂଲ୍ୟବାନ ସମୟ ଆମର କାର୍ଯ୍ୟକ୍ରମ ପାଇଁ ଦେଲେ, ସେଥିପାଇଁ ଆପଣଙ୍କୁ ରାଉରକେଲା ଆକାଶବାଣୀ କେନ୍ଦ୍ର ତରଫରୁ ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ।

ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ଚିଠି ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଏତିକିରେ ରହିଲି, ନମସ୍କାର।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ପଣ୍ଡିତ ଶିବ କୁମାର ଶର୍ମାଙ୍କ ଦ୍ୱାରା ପରିବେଷିତ ସନ୍ତୁର ବାଦନ ରାଗ ମିଶ୍ର ଶିବରଞ୍ଜନୀ।

ଶ୍ରୋତାବନ୍ଧୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିଲେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ଦ୍ୱାରା ପରିବେଷିତ ସନ୍ତୁର ବାଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11ଟା ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆମ ଗୀତ କାର୍ଯ୍ୟକ୍ରମ ମଧ୍ୟାହ୍ନ 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର ଶୁଣିବେ 1324 ଭାଗ। ଆସନ୍ତାକାଲି ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମ ଏବଂ ରାତି 10:30 ଶୁଣିବେ ନାଟକ ଅସ୍ଥି ବିସର୍ଜନ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ରାତି 11:07 ହେବାକୁ ଯାଉଛି। ଏଇଠି ସମାପ୍ତ କରୁଛୁ ଆଜିର ଅଧିବେଶନ। ପୁନର୍ବାର ଆପଣମାନଙ୍କୁ ଅଭିବାଦନ ଜଣାଇବୁ। ଆସନ୍ତାକାଲି ସକାଳ 5:55 ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।